ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 5:56:20 ଆଜି ଗୁରୁବାର 1948 ଶକାବ୍ଦ ଜ୍ୟେଷ୍ଠ 7 ଦିନ 2026 ମଇ ମାସର 28 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭକାମନା ସହିତ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ତଥା 945 କିଲୋହର୍ଟ୍ସ ଓ ଏଫ୍ଏମ୍ ମହାନଦୀ 101 ମେଗାହର୍ଟ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଜୀବନର ପ୍ରତ୍ୟେକଟି ପ୍ରଭାତ ମହମହ ବାସ୍ନାରେ ଭରିଯାଏ ଯେତେବେଳେ ପ୍ରଭୁଙ୍କର ନାମ ସ୍ମରଣରେ ଆସିଯାଏ। ତାଙ୍କ ଦିବ୍ୟ ରୂପ ଲାବଣ୍ୟର ଦର୍ଶନ ଏ ନୟନକୁ ପ୍ରାପ୍ତ ହୋଇପାରେ। ସବୁକିଛି ତାଙ୍କୁ ସମର୍ପଣ କରି ଏ ଜୀବର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ। ସେହି ଆଶା, ଭରସା ଓ ବିଶ୍ୱାସର ଶକ୍ତ ମୂଳଦୁଆ ବୋଲି ଭକ୍ତଟିଏ ନିଜ ଜୀବନର ପ୍ରତିଟି ସକାଳ ତାଙ୍କୁ ସମର୍ପଣ କରିଥାଏ। ସବୁ ସକାଳର ଅସଲ ତ ସେଇ ବନ୍ଦନାର ପ୍ରଥମ ଅର୍ଘ୍ୟ। କଣ୍ଠଶିଳ୍ପୀ କାଳୀଚରଣ ପାଢ଼ୀ, ଗୀତ ରଚନା ମଙ୍ଗଳଚରଣ ବିଶ୍ୱାଳ।

ଯୁଗେ ଯୁଗେ ପ୍ରଭୁ ରଚିଥାନ୍ତି ଲୀଳା, ତାଙ୍କ ଲୀଳା କିଏ ବା ବୁଝିପାରେ। ଏ ଅଧମ ମାନବ କେବଳ ନିଜ କର୍ମକୁ ବୁଝିଥାଏ ସିନା, ହେଲେ ସେଇ ଅଦୃଶ୍ୟ ଶକ୍ତିର ଇଚ୍ଛାରେ ସବୁକିଛି ଘଟିଥାଏ ବୋଲି ଭକ୍ତିଭାବର ମନଟିଏ ସଦା ବିଶ୍ୱାସ ରଖିଥାଏ। ସେଥିପାଇଁ ସେ ଜୀବନର ସକଳ କାର୍ଯ୍ୟରେ ସେଇ ବିଶ୍ୱ ନିୟନ୍ତାଙ୍କୁ ସାକ୍ଷୀ ରଖି ତାଙ୍କରି ଲୀଳାରେ ନିଜେ କିପରି କୃତକାର୍ଯ୍ୟ ହେବ ତାଙ୍କୁ ବିନତି କରିଥାଏ। ଶୂନ୍ୟରେ ରାହାସ ଯେଉଁ ରଚିଲେ ଶ୍ରୀହରି, ଦିଶିଲାକ ସର୍ବଶୂନ୍ୟ ରାହାସ ମଣ୍ଡଳୀ। ବନ୍ଦନାର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ସୁମିତ୍ରା ମଲ୍ଲିକ, ଗୀତ ରଚନା ଶିଶୁ ଅନନ୍ତ।

ଜୀବନର ସକଳ କାର୍ଯ୍ୟରେ ସମସ୍ତ ଆଶିଷର ପୁଷ୍ପ ଝରି ପଡ଼ୁଥାଏ। ଯେତେବେଳେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ନନ୍ଦନ ଅଗ୍ରପୂଜ୍ୟ ଗଣପତି ପ୍ରଭୁ ଶ୍ରୀ ଗଜାନନଙ୍କର ଆବାହନ ହୋଇଥାଏ, ଶୁଭର ପ୍ରତୀକ ବିଶ୍ୱାସ ଓ ଶାନ୍ତିର ଦିବ୍ୟ ଅନୁଭବ ପ୍ରଭୁ ଶ୍ରୀ ଲମ୍ବୋଦର ଗଣପତି। ଗଣପତି ବାବାଙ୍କର ଦିବ୍ୟ ଦର୍ଶନରେ ତୃପ୍ତ ହୁଏ ମନ ପ୍ରାଣ, ହୃଦୟର କୋଣେ ଅନୁକୋଣେ ସୃଷ୍ଟି ହୁଏ ଶୁଭ ସଙ୍କେତର ଭାବଧାରା। ଏଥର କଣ୍ଠଶିଳ୍ପୀ ମଧୁଚନ୍ଦା ପାଢ଼ୀ, ପୁରାତନ ରଚନାରୁ।

ଅଭୟଦାୟିନୀ ଶକ୍ତି ରୂପିଣୀ କଲ୍ୟାଣମୟୀ ମା, ଜଗତ କଲ୍ୟାଣ ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ବିରାଜିତା, ଆଉ ମାଆର ଛତ୍ରଛାୟା ତଳେ ଏ ସାରା ଜଗତ ଆଶିଷମୟ ହୋଇଉଠିଛି। ସନ୍ତାନର ସମସ୍ତ ଅଳି ଅର୍ଦ୍ଦଳିକୁ ଆଶିଷର ପଣତ କାନିରେ ସାଉଁଟି ନେଇ ମଙ୍ଗଳକାରିଣୀ ରୂପରେ ଆବିର୍ଭାବ ହୋଇଛନ୍ତି ଜଗତ ଜନନୀ। ଭକ୍ତିର ମୂର୍ଚ୍ଛନାରେ ଏଥର କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ଗୀତ ରଚନା ସ୍ୱଭାବ କବି ଗଙ୍ଗାଧର ମେହେର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସମ୍ବଲପୁରୀ ଭକ୍ତି ଗୀତଟିଏ। ଗାଇଛନ୍ତି ଗାର୍ଗବ ପ୍ରସାଦ ମେହେର, ଗୀତ ରଚନା ସୁଧାଂଶୁ ଭୂଷଣ ମେହେର।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ କାଳୀଚରଣ ପାଢ଼ୀ, ସୁମିତ୍ରା ମଲ୍ଲିକ, ମଧୁଚନ୍ଦା ପାଢ଼ୀ, ଫକୀରମୋହନ ପଟ୍ଟନାୟକ ଏବଂ ଗାର୍ଗବ ପ୍ରସାଦ ମେହେର। ଗୀତଗୁଡ଼ିକୁ ରଚନା କରିଥିଲେ ମଙ୍ଗଳଚରଣ ବିଶ୍ୱାଳ, ଶିଶୁ ଅନନ୍ତ, ସ୍ୱଭାବ କବି ଗଙ୍ଗାଧର ମେହେର, ସୁଧାଂଶୁ ଭୂଷଣ ମେହେର ଏବଂ ପୁରାତନ ରଚନାରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ପ୍ରାୟ 35-40 ବର୍ଷ ତଳର କଥା, ଜଣେ ଶିକ୍ଷକ ଥାନ୍ତି, ଘରୁ ସ୍କୁଲକୁ ଚାଲି ଚାଲି ଆସନ୍ତି। କେହି କେହି କହନ୍ତି ସାଇକେଲ ଚାଳନା ଶିଖିନାହାନ୍ତି, ପାଦରେ ଚପଲ, ଢିଲା ପୋଷାକ, ଧୋତିର ଗୋଟିଏ ମୁଣ୍ଡ ପୋଷାକର ପକେଟରେ ପୂରେଇଥାନ୍ତି। ଠିକ୍ ସମୟରେ ସ୍କୁଲକୁ ଆସନ୍ତି, ଠିକ୍ ସମୟରେ ଯାଆନ୍ତି। କ୍ଲାସରେ ପିଲାମାନେ ପାଟିତୁଣ୍ଡ କଲେ ସେମାନଙ୍କ ଆଡ଼କୁ ଦେଖନ୍ତି, କହନ୍ତି ନୋ ନଏଜ୍। ତାଙ୍କ ଚାହାଣି ସତେ ଯେମିତି ପିଲାଙ୍କୁ ଚୁପ୍ ରହିବାର ଔଷଧ ଯୋଗାଏ। ପଢ଼େଇବାରେ ମଧ୍ୟ ସେ ଉସ୍ତାଦ, ପାଠ ନ ସରିବା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ। ପାଠ ନ ପଢ଼ିଲେ ବିଶୃଙ୍ଖଳା କଲେ ଦଣ୍ଡବିଧାନ ମଧ୍ୟ କରନ୍ତି, ବେତ ପ୍ରହାର କରନ୍ତି। କିନ୍ତୁ ତାଙ୍କ ଦଣ୍ଡବିଧାନରେ ନିର୍ଯାତନା ନଥାଏ, ସ୍ନେହ ଥାଏ, ଆଉ ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ମହୌଷଧି। ଆଶା, ଏଭଳି ଶିକ୍ଷକ ଯୁଗ ଯୁଗ ଧରି ଜନ୍ମ ହୁଅନ୍ତୁ ଏବଂ ସମାଜକୁ ଆଗେଇ ନେବାରେ ସହାୟକ ହୁଅନ୍ତୁ। କିଛିଦିନ ତଳେ ଏକ ବାହାଘର ସମୟରେ ଖବର ପାଇଲି ସାର୍ ଆସିଛନ୍ତି, ଭାବିଲି ଭୋଜି ଖାଉଥିବେ। ସେଠି ନିରୀକ୍ଷଣ କଲି, ହେଲେ ପାଇଲି ନାହିଁ। ଜଣେ କହିଲେ ସାର୍ ରୁମ୍ ଭିତରେ ଥିବେ, ଚଲାବୁଲା ବେଶୀ କରୁନାହାନ୍ତି, ବୟସ ହୋଇଗଲାଣି, ସେଠି ବସି ଖାଉଥିବେ। ପୁଣି ଖୋଜାଖୋଜି କଲି, ହେଲେ ପାଇଲି ନାହିଁ।

0: କହିଲା, ଅଳ୍ପ ଖାଇବା ପରେ ପଳେଇଲେଣି। ଭାବିଲି, ଅନେକ ବର୍ଷ ପରେ ଗୁରୁଙ୍କ ଦର୍ଶନ କରିବାର ସୌଭାଗ୍ୟ ନଥିଲା। ଏଭଳି ସ୍କୁଲ ଓ କଲେଜର ଗୁରୁମାନଙ୍କ ସହିତ ଦେଖା ନହେଲେ ବି ବିଭିନ୍ନ ଅବସରରେ ସେମାନଙ୍କ କଥା ମନେ ପଡ଼େ। ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ସେମାନଙ୍କ ପ୍ରୟାସ ପାଇଁ ନମସ୍ୟ ହୁଅନ୍ତି। ଆଜି ପ୍ରଭାତରୁ ଏହି ପ୍ରସଙ୍ଗ ଉତ୍ଥାପିତ କରିବାର ତାତ୍ପର୍ଯ୍ୟ ହେଉଛି, ଆମ ଦେଶରେ ଗୁରୁ ଶିଷ୍ୟ ସମ୍ପର୍କର ଯେଉଁ ମହାନ ପରମ୍ପରା ରହିଛି, ତାହା ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ସମାଜରେ ଗୁରୁଙ୍କ ଯେଉଁ ସ୍ଥାନ ରହିବା କଥା, ତାହା ମଧ୍ୟ ହୋଇପାରୁନାହିଁ। ଏଭଳି ପରିସ୍ଥିତି ଆସିଲାଣି, କେହି ଶିକ୍ଷକ ହେବା ପାଇଁ ଚାହୁଁନାହାନ୍ତି। ଯଦି କୌଣସି ଚାକିରି ମିଳୁନାହିଁ, ତାହେଲେ ଶିକ୍ଷକ ହେବା କଥା ଚିନ୍ତା କରାଯାଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କୁ ଯେତେ ସମ୍ମାନ ଦେବା କଥା ଦେଉନାହାନ୍ତି। ଆଗରୁ କେବଳ ସ୍କୁଲ ସ୍ତରରେ ଟ୍ୟୁସନ୍ ପଢ଼ାଯାଉଥିଲା, ବର୍ତ୍ତମାନ ଦେଖାଯାଉଛି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଟ୍ୟୁସନ୍ ଏବଂ କୋଚିଂ ଚାଲିଛି। ଅଭିଭାବକମାନେ ମଧ୍ୟ ଶିକ୍ଷାକୁ ଚାକିରି ଯୋଗାଡ଼ କରିବାର ଏକ ମାଧ୍ୟମ ବୋଲି ଭାବୁଛନ୍ତି। ପାଠଶାଠ ପଢ଼ନ୍ତୁ, ତା ସହିତ ଚାକିରି ମଧ୍ୟ କରନ୍ତୁ, କିନ୍ତୁ ଶିକ୍ଷା ମାଧ୍ୟମରେ ଏକ ଉତ୍ତମ ମଣିଷ ହେବାର ପ୍ରୟାସ ମଧ୍ୟ ଜାରି ରଖନ୍ତୁ। ଶ୍ରେଣୀରେ କଠୋର ଶାରୀରିକ ଦଣ୍ଡବିଧାନ ବର୍ଜନୀୟ ହେବା ଉଚିତ। ଯଦି ଶିକ୍ଷକ କିଛି କହୁଛନ୍ତି, ସାମାନ୍ୟ ଦଣ୍ଡବିଧାନ ଦେଉଛନ୍ତି, ସମ୍ପ୍ରତି ସମାଜ ତାକୁ ଅନ୍ୟ ହିସାବରେ ନେଉଛି, ଖବରକାଗଜରେ ପ୍ରକାଶିତ କରାଯାଉଛି। କୌଣସି ଶିକ୍ଷକ କେବେ ଛାତ୍ରଛାତ୍ରୀର ଅମଙ୍ଗଳ ଚାହିଁବେ ନାହିଁ। ତେଣୁ ସମୟ ଆସିଛି ଗୁରୁ ଶିଷ୍ୟ ପରମ୍ପରାର ଏହି ମହାନ ଦେଶରେ ସଭିଙ୍କ ମାନସିକ ସ୍ତରରେ ଏକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଫଳରେ ଅତୀତ ପରି ଭବିଷ୍ୟତରେ ମଧ୍ୟ ଏକଲବ୍ୟ ଜନ୍ମ ହୋଇପାରିବେ, ଆରୁଣୀ ଜନ୍ମ ହୋଇପାରିବେ, ଏବଂ ତା ସହିତ ଦ୍ରୋଣାଚାର୍ଯ୍ୟ, ସନ୍ଦୀପନୀ ଏବଂ ଅନ୍ୟାନ୍ୟ ଗୁରୁଗଣ।
1: ଶୁଣିଲେ ଆଜିର ଭାବନା ଉପସ୍ଥାପନା କଲେ ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ ଭାଗବତର 394 ଭାଗ।

ବୃଦ୍ଧ ବ୍ରାହ୍ମଣ ଆଦ୍ୟପ୍ରାନ୍ତ ରୁକ୍ମିଣୀଙ୍କର ସମସ୍ତ କଥା ଶ୍ରୀକୃଷ୍ଣଙ୍କ ସମୀପରେ ଉପସ୍ଥାପନ କରିଛି। ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନିବେଦିତ ଚିତ୍ତ ରୁକ୍ମିଣୀଙ୍କୁ ଯେପରି ଚେଦିରାଜ ଶିଶୁପାଳ ସ୍ପର୍ଶ ନ କରେ ତାହା ସେ ଅବଶ୍ୟ ଦେଖନ୍ତୁ। ବିବାହ ପୂର୍ବଦିନ ଅମ୍ବିକା ମନ୍ଦିରକୁ ଯାଇଥିବା ବେଳେ ସେ ତାଙ୍କୁ ହରଣ କରନ୍ତୁ। ଶ୍ରୀକୃଷ୍ଣ ଅବିଳମ୍ବେ ପ୍ରସ୍ତୁତ ହେଲେ। ଏଣେ ପାତ୍ରର ପିତା ରାଜା ଦମଘୋଷ ରଥ ଅଶ୍ୱ ପରିବୃତ୍ତ ହୋଇ ବିଦେହ ରାଜଧାନୀରେ ପହଞ୍ଚିଛନ୍ତି। ସାଙ୍ଗରେ ଅଛନ୍ତି ଶାଲ୍ୟ, ଦନ୍ତବକ୍ର, ଜରାସନ୍ଧ ଏବଂ ବିଦୁରଥ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 394ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଗଲାକାଲି ନୂଆଦିଲ୍ଲୀନ ହୋଇଥିବା ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକଟି ସାଧାରଣ ବଣ୍ଟନ ବ୍ୟବସ୍ଥାକେ ଅଧିକା ସୁବ୍ୟବସ୍ଥିତ କରବାର ବାବଦ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍, ଇତାର ଜରିଏ ରାସନ ପରିବହନ ଆଉ ପରିଚାଳନା ଲାଗି ସାହାଯ୍ୟ, ସାଧାରଣ ବଣ୍ଟନଥି ସ୍ୱୟଂକ୍ରିୟ ଆୟ, ସାର୍ଥକ ଟିଡିଏସ୍ ଯୋଜନାକେ ବଡ଼ ଆକାରରେ କାର୍ଯ୍ୟକାରୀ କରିବାର ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ପୁଲିସ୍କେ ସଶକ୍ତ କରବାର୍ ଲାଗି ରାଜ୍ୟ ସରକାର ପୁଲିସ୍ ବିଭାଗଟି କନ୍ଷ୍ଟେବଲ୍ଠାନୁ ମୂଲ କରିକି ସବ୍ଇନ୍ସପେକ୍ଟର ତକ୍ ମୋଟ 7,664 ଖାଲି ପଦବୀ ପୂରଣ କରିବେ। ସେଥିର୍ ଭିତରୁ 300 କନ୍ଷ୍ଟେବଲ, 2,212 ଏଆଇଏସ୍ଏଫ୍ କନ୍ଷ୍ଟେବଲ, 4,229 ସିଭିଲ୍ କନ୍ଷ୍ଟେବଲ ଆଉ 933 ଏସ୍ଆଇ ଆଉ ସମାନ ର୍ୟାଙ୍କ୍ ପଦବୀ ରହିଛି। ଏଥିଲାଗି ଗଲାକାଲି ରାଜ୍ୟ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟା ଏଥର ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଓୟୁଏସ୍ଏସ୍ଏସ୍ସି ପରିଚାଳନା କରବା ବୋଲି ସରକାର ନିଷ୍ପତ୍ତି ନେଇଛନ୍। ରାଜ୍ୟ ଚଳିତ ବଛର ମୌସୁମୀ ବର୍ଷା ଆଉ ଏଲିନୋ ଆଶଙ୍କାର ମୁକାବିଲା ଲାଗି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଇବା ଖରିଫ୍ ଚାଷର ରଣନୀତି ବାବଦେ ସମୀକ୍ଷା ବୈଠକ କରିଛନ୍। ଆବାସୀ ଜରି ହୋଇଥିବା ବୈଠକଟି ମନ୍ତ୍ରୀ ଶ୍ରୀ ସିଂହଦେଓ କମ୍ ବର୍ଷା ହେବାରକେ ଥିବା ଇଲାକାନ ଭରପୁର ମାତ୍ରାଥି ବିହନ ଯୋଗାବାର ସୁନିଶ୍ଚିତ କରିବା ସହିତ ଦାଏଲ ବାଗିର ତୈଳବୀଜ ମିଲେଟ୍ ବିହନ ଉପରେ ଜୋର୍ ଦେଇଛନ୍। ମାର୍କଫେଡ୍ ଲେମ୍ସ ଆଉ ପେକ୍ସ ଜରି ଚାଷୀମାନଙ୍କୁ ସାର ଯୋଗାବାରଟା କେବିଲ ସୁନିଶ୍ଚିତ କରାଯିବା ଆଉ ଇତାକେ ପ୍ରତ୍ୟକ୍ଷ ଭାବେ ତଦାରଖ କରବାରକେ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍। ଗଲା 12 ବଛର ଧରିକିରି ବନ୍ଦ ଥିବା ବଲାଙ୍ଗୀର ଜିଲ୍ଲାର ଗୁଟେନ କୃଷିଭିତ୍ତିକ ବିଜୟା ଚିନିକଲ୍କେ ପୁନରୁଦ୍ଧାର କରିକିରି କାର୍ଯ୍ୟକ୍ଷମ କରାଯିବା। କୃଷିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି କାରଖାନା ଇଲାକା ପରିଦର୍ଶନ କରିକିରି ଏ ସୂଚନା ଦେଇଛନ୍। ଗଲା ନିର୍ବାଚନ ସମୟଥି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରତିକେ ପୂରା କରବାର୍ ଲାଗି ରାଜ୍ୟ ସରକାର ଏ କାରଖାନାର ପୁନରୁଦ୍ଧାର ଲାଗି ତତ୍ପରତା ଦେଖାଇଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ 2026 ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଇବା ଜୁଲାଇ 2 ତାରିଖ୍ ମୂଲ ହୋଇକରି 10 ତାରିଖ ତକ୍ ଚାଲ୍ବା। ଏହି ପରୀକ୍ଷାଟି ରେଗୁଲାର ଆଉ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କ ଲାଗି ଗୋଟେ ସିଟିଂ ଆଉ ଗୋଟେ ପ୍ରଶ୍ନପତ୍ର ରହିବା। ପରୀକ୍ଷା ଫି ଦିନର ସକାଳ 9 ବଜେନୁ ମୂଲ ହୋଇକରି 11:30 ବଜେ ତକ୍ ଚାଲ୍ବା। ସେନ୍ତା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ବିଲ୍ ଜୁଲାଇ 2 ତାରିଖ୍ ମୂଲ ହୋଇକରି 10 ତାରିଖ ତକ୍ ଚାଲ୍ବା ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଦେଶେ ତ୍ୟାଗ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା ଆଜି ପାଳନ କରାଯାଉଛି। ଇଦ୍ ଉଲ୍ ଜୁହା ହେଉଛେ ତ୍ୟାଗର ଦିନ। ଏହି ଅବସରରେ ମସ୍ଜିଦ୍ମାନଙ୍କେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଇଦ୍ ଉଲ୍ ଜୁହା ପର୍ବ ଅବସରରେ ମୁସଲମାନ ଭାଇ ବହିନମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍। ରକ୍ତ କର୍କଟ ରୋଗକେ ଚିହ୍ନଟ କରବାର୍ ଲାଗି ଆଉ ଇତାର ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ଆଜିର ଦିନକେ ବିଶ୍ୱ ରକ୍ତ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଲ୍ୟୁକୋମିଆ, ଲିମ୍ଫୋମା ଆଉ ମାୟୋଲୋମା ବାଗି ରକ୍ତ କର୍କଟ ବେମାର ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ଏ ଦିବସ ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଗଲାକାଲି ସଡ଼କ ସୁରକ୍ଷା ସମିତି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ହାଇୱେ ଟାସ୍କଫୋର୍ସ ଗଠନ, ମୁଖ୍ୟ ଡାକ୍ତରଖାନା ସାମ୍ନାନ୍ତି ଫୁଟ୍ପାଥ ଦଖଲ ହଟାବାର ଆଉ ଦୁର୍ଘଟଣା ରୋକବାର ବାବଦେ ଆଲୋଚନା ହୋଇଛି। ଏସୀୟ ଇଣ୍ଡୋର ଏଥଲେଟିକ୍ ଚାମ୍ପିୟନ୍ସିପ୍ ଆୟୋଜିତ ହେବା। ହଂକଂଠାରେ ହୋଇଥିବା ଏସିଆ ଏଥଲେଟିକ୍ କାଉନ୍ସିଲ୍ ବୈଠକଟି 2027 ଲାଗି ଓଡ଼ିଶାକେ ଇ ଦାୟିତ୍ୱ ମିଳିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ହେବାରକେ ଥିବା ବିଶ୍ୱ ଏଥଲେଟିକ୍ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆଗନୁ ଇ ଏସୀୟ ପ୍ରତିଯୋଗିତା କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଟା ଓଡ଼ିଶାବାସୀଙ୍କ ଲାଗି ଗର୍ବ ଆଉ ଗୌରବର ମୁହୂର୍ତ୍ତ ଆଏ ବୋଲି କହିଛନ୍। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜର ସାତକୋଶିଆ ଗଣ୍ଡନ 19 ଘଡ଼ିଆଲ ଛୁଆ ଜନ୍ମ ହୋଇଛନ୍। ସବୁ ଘଡ଼ିଆଲ ଛୁଆ ସୁସ୍ଥ ରହିଥିବାର ବାବଦେ ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳନ ଘଡ଼ିଆଲ ବଂଶବୃଦ୍ଧି ଲାଗି 35 ଘଡ଼ିଆଲ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବଲେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼େ ରାଜ୍ୟର ପଶ୍ଚିମ ଭାଗେ ଜବର ଗରମ ଆଉ ଗୁଲଗୁଲି ଦେଖିବାରକେ ମିଳିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: प्रदेशे सोत्साहं सोल्लासम् आचर्यते। बकरीद पर्व निर्विघ्नेन आचरितुं प्रशासनेन विस्तृता व्यवस्था कृता अस्ति। राज्यसर्वकारेण सर्वेषां मण्डलारक्षिप्रमुखाणां कृते सञ्चेतना च प्रसारिता अस्ति यत् क्षेत्रे नूतनपरम्परायाः आरम्भः न भवेत्, निषिद्धानां पशूनां बलिः न भवेत् इति सुनिश्चितं कर्तव्यम्। अन्ते च क्रिकेट् क्रीडायां IPL क्रिकेट् स्पर्धायां गतरात्रौ न्यू चण्डीगढ़ नगरे क्रीडिते एलिमिनेटर् द्वन्द्वे राजस्थान रॉयल्स दलेन सनराइजर्स हैदराबाद दलं 47 धावनांकैः पराजितम्। राजस्थान रॉयल्स दलेन सनराइजर्स हैदराबाद दलस्य सम्मुखं 44.2 धावनांकानां लक्ष्यं स्थापितम् आसीत्। प्रत्युत्तरे हैदराबाद दलं केवलं 96.1 धावनांकानेव अवाप्नोत् इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର କହିବେ ଡକ୍ଟର ସ୍ମୃତିରେଖା ହୋତା। 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତରେ କାବ୍ୟ ତପସ୍ୱିନୀର ଚତୁର୍ଥ ଭାଗ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ବେହେରା ଏବଂ ସଂଯୁକ୍ତା ପାତ୍ର। 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଯଦୁମଣି ପାଢ଼ୀ, ବିଭୂତିଭୂଷଣ ପଟ୍ଟନାୟକ ଏବଂ ପଦ୍ମିନୀ ବାଗ। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଅନିତା ପାଣିଗ୍ରାହୀ, ବୈଷ୍ଣବ ଚରଣ ପାଢ଼ୀ। 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। 10:30 ହେଲୋ ଡକ୍ଟରର ପୁନଃ ପ୍ରସାରଣ ଶୁଣିପାରିବେ। 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା, କଣ୍ଠଶିଳ୍ପୀ ପଦ୍ମଲୋଚନ ଦାସ, ତେଜରାଜ ନାୟକ, ନାରାୟଣ ଦନ୍ସେନା, ସ୍ନିଗ୍ଧାରାଣୀ ଜନା ଏବଂ ଦୟାନିଧି କୁମ୍ଭାର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା, 12:00 ବାତାୟନ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। 1:05 ସମ୍ବଲପୁରୀ ଗୀତ ଶୁଣିପାରିବେ କଣ୍ଠଶିଳ୍ପୀ ନବୀନ କୁମାର କୁଅଁର ଏବଂ ଗୀତାଞ୍ଜଳି ପୋଢ଼। 1:20 ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖରାଦିନେ ତ୍ୱଚାର ଯତ୍ନ କହିବେ ସବିତା ନାୟକ। 2:45 ହିନ୍ଦୀ କଥାଚିତ୍ରର ଗୀତ, 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। 3:30 ହିନ୍ଦୀ କଥାଚିତ୍ର ଗୀତ, 4:00 ସନ୍ଦେଶ ଟୁ ସୋଲଜର ଶ୍ରୀଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 5:02 ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ସଞ୍ଚାର ପରିବେଷଣ କରିବେ ବସନ୍ତ ଗଣ୍ଡ ଓ ସାଥୀ। 5:30 ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲନ୍ବଲ୍ ଖେଳାଳି ଲିନା ହାରାଙ୍କ ସହ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ, 7:25 ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର, ଏଥିରେ ଶୁଣିବେ ଉନ୍ନତମାନର ପନିପରିବା ଚାରା ଉତ୍ପାଦନ ବିଷୟରେ ଡକ୍ଟର ଦୁର୍ଗାପ୍ରସାଦ ମହାରଣାଙ୍କ ସହିତ କଥାବାର୍ତ୍ତା। 8:02 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। 8:15 ଆଲୋଚନା ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଆଲୋଚକ ଶାରଦିନ୍ଦୁ ଭୂଷଣ ହୋତା। ଏହି ଥିଲା ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବେଦାନ୍ତର 1 ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପୁଞ୍ଜିନିବେଶ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ନିୟମିତ ଭାବରେ ସମୀକ୍ଷା କରାଯିବ। 2036 ମସିହା ସୁଦ୍ଧା ରାଜ୍ୟକୁ $500 ବିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ସହାୟକ ହେବ। ବେଦାନ୍ତ ଗ୍ରୁପ୍ର ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ବିଶେଷକରି କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଓ ଭିଭିଭୂମିର ବିକାଶ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀରେ ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଦଳର ଦ୍ୱିତୀୟ ବୈଷୟିକ ବୈଠକ ଆୟୋଜନ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଆସନ୍ତା 3ରୁ 5 ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଆୟୋଜିତ ହେବ। ଭୁବନେଶ୍ୱରରୁ ପୁରୀ ଦେଇ ଯାଉଥିବା 316 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ସମ୍ପ୍ରସାରଣ ନେଇ ପ୍ରସ୍ତାବିତ ନକ୍ସା ଉପରେ ଆଲୋଚନା କରିଥିଲେ। 67 କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ 4 ଲେନ୍ରୁ 6 ଲେନ୍ କରିବା ସହ ଉଭୟ ପଟରେ ସର୍ଭିସ୍ ଲେନ୍ ନିର୍ମାଣ କରିବା, ସପ୍ତସତୀ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ 6 ଲେନ୍ ଏଲିଭେଟେଡ୍ କରିଡର, ଭିଡ଼ ପରିଚାଳନା ଏବଂ ଉଭୟ ସହର ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ୍ ବିଭାଗରେ ଖାଲି ପଡ଼ିଥିବା 7

0: ହଜାର 664 ପଦବୀ ପୂରଣ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନକୁ ଗୃହ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ 2 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଭଳି ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସେନାରେ ନିଯୁକ୍ତି ପାଇଁ ଆସନ୍ତା 1 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରରେ ଥିବା 26 କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ପ୍ରାର୍ଥୀମାନେ ଭାରତୀୟ ସେନାର ୱେବ୍ସାଇଟ୍ରୁ ପ୍ରବେଶପତ୍ର ଡାଉନ୍ଲୋଡ୍ କରିପାରିବେ। ନୂଆପଡ଼ା ଜିଲ୍ଲାର 71 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଓ କେନ୍ଦ୍ରାପଡ଼ାରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ରାଜପଥଗୁଡ଼ିକରେ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ଦୁର୍ଘଟଣା ହ୍ରାସ ସହିତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନବରଙ୍ଗପୁରଠାରେ ଅମୃତକାଳ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଗଣେଶ୍ୱର ସ୍ୱାଇଁ ଉଦ୍ଘାଟନୀ ସମାରୋହରେ ଅମୃତକାଳ ସାଂସ୍କୃତିକ ସମାରୋହରେ ନବରଙ୍ଗପୁରର ସାଂସ୍କୃତିକ ବିଭବ ପ୍ରଦର୍ଶନ ସହିତ କଳାକାରମାନଙ୍କ ସହଯୋଗରେ ଜିଲ୍ଲାର ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତ ବିଶେଷ ଭାବରେ ରୁଢିମନ୍ତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗା ଓ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଇଦ୍ ଉଜ୍ ଜୁହା ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତା ଦ୍ୱିତୀୟ ମାଇକେଲ୍ କିଣ୍ଡୋ ମେମୋରିଆଲ୍ ଟ୍ରଫି ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ରେ ଦକ୍ଷିଣ ପୂର୍ବ ରେଳପଥ 3-1 ଗୋଲ୍ରେ ସାଇ କୋଲକାତାକୁ ପରାସ୍ତ କରିଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ଜାରି ରହିବ। ପରବର୍ତ୍ତୀ ସମୟରେ ବର୍ଷାର ପ୍ରଭାବରେ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର କହୁଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ଆଜି ଆମେ ଗୋଟିଏ ଖୁବ୍ ସାଧାରଣ କିନ୍ତୁ ଅନେକ ସମୟରେ ଅବହେଳିତ ସମସ୍ୟା ବିଷୟରେ କଥା ହେବା, ଡାଇବେଟିକ୍ ନ୍ୟୁରୋପାଥି ବା ମଧୁମେହ ଯୋଗୁଁ ସ୍ନାୟୁର ସମସ୍ୟା। ଆମ ଓଡ଼ିଶାରେ ମଧୁମେହ ବା ସୁଗାର ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, କିନ୍ତୁ ଅନେକ ଲୋକ କେବଳ ସୁଗାର ରିପୋର୍ଟର ନମ୍ବରକୁ ଦେଖନ୍ତି, ତାହା ଶରୀର ଉପରେ ପ୍ରଭାବକୁ ଧ୍ୟାନ ଦେଉନାହାନ୍ତି। ଯେତେବେଳେ ବର୍ଷର ପର ବର୍ଷ ସୁଗର ଅଧିକ ରହେ ସେତେବେଳେ ଶରୀରର ଛୋଟ ଛୋଟ ରକ୍ତନଳୀ ଓ ସ୍ନାୟୁ ଧୀରେ ଧୀରେ କ୍ଷତିଗ୍ରସ୍ତ ହେବା ଆରମ୍ଭ କରେ। ଏହାକୁ ଆମେ ଡାଇବେଟିକ୍ ନ୍ୟୁରୋପାଥି କହୁ। ଏହା କାହିଁକି ହୁଏ? ମୁଖ୍ୟ କାରଣ ହେଉଛି ଦୀର୍ଘ ବର୍ଷ ଧରି ସୁଗର ନିୟନ୍ତ୍ରଣରେ ନ ରହିବା, କିନ୍ତୁ ଏହା ଛଡ଼ା କିଛି ଅନ୍ୟ କାରଣ ମଧ୍ୟ ଅଛି, ଯେପରି ବର୍ଷ ବର୍ଷ ଧରି ମଧୁମେହ ରୋଗ ରହିବା, ରକ୍ତଚାପ ଓ କୋଲେଷ୍ଟେରଲ ବ୍ଲଡ଼ରେ ବଢ଼ିବା, ଧୂମ୍ରପାନ କିମ୍ବା ତମ୍ବାଖୁ ବ୍ୟବହାର କରିବା, ଶରୀରର ଓଜନ ବଢ଼ିବା, ବ୍ୟାୟାମ ନ କରିବା ଏବଂ ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟରେ ନିୟନ୍ତ୍ରଣ ନ ରଖିବା, ଏସବୁ କାରଣ ସ୍ନାୟୁର କ୍ଷତିକୁ ଆହୁରି ବଢ଼ାଇ ଦେଇପାରେ। ଏହାର ଲକ୍ଷଣ ବିଷୟରେ ଜାଣିବା। ଆରମ୍ଭରେ ଲକ୍ଷଣ ବହୁତ ଛୋଟ ଛୋଟ ହୋଇଥାଏ, ସେଥିପାଇଁ ଅନେକ ଲୋକ ଧ୍ୟାନ ଦେଇନଥାନ୍ତି। ସାମାନ୍ୟ ହିସାବରେ ଏହା ଆରମ୍ଭ ହୁଏ, ଯେମିତିକି ରୋଗୀମାନେ ସାଧାରଣତଃ କୁହନ୍ତି, ଡାକ୍ତରବାବୁ ପାଦ ଜଳୁଛି, ପାଦ ଜଳୁଛି, ପାଦ ଅଳ୍ପ ଟିକେ ଟିକେ ଝିମ୍ଝିମ୍ ହେଉଛି ଏବଂ ରାତିରେ ଟିକେ ଅଧିକ ହେଉଛି। ଦିନବେଳେ ତ ଜଣାପଡ଼ୁନି, କାମ କଲା ବେଳକୁ ରାତିରେ ଅଧିକ ହେଉଛି। ବେଳେବେଳେ ଛୁଞ୍ଚି ଫୋଡ଼ିଲା ଭଳିଆ ଲାଗୁଛି, ପାଦ ଝିମ୍ଝିମ୍ କରୁଛି ଏବଂ ବେଳେବେଳେ ପାଦ ଅବସ ଲାଗୁଛି। କ'ଣ ମାଡ଼ୁଛି ମୁଁ ପାଦରେ ଜାଣିପାରୁନି ଏବଂ ରାତିରେ ଅଧିକ ଅସୁବିଧା ହେଉଛି। କେତେକ ଲୋକଙ୍କ ଚାଲିବା ବେଳେ ସନ୍ତୁଳନ ଖରାପ ହୋଇଯାଏ, ଆଉ କେହି କହନ୍ତି ଯେ ଗରମ ଓ ଥଣ୍ଡା ଠିକ୍ ଭାବରେ ବୁଝିପାରୁନାହାନ୍ତି। ଏହାକୁ ଅବହେଳା କଲେ ଧୀରେ ଧୀରେ ଘା ସଂକ୍ରମଣ କିମ୍ବା ଚାଲିବାରେ ସମସ୍ୟା ହୋଇପାରେ। ତାହେଲେ ଆମେ ଏହାକୁ କିପରି ରୋକିପାରିବା? କିଛି ଛୋଟ ଛୋଟ ଅଭ୍ୟାସ ଆମକୁ ବହୁତ ସାହାଯ୍ୟ କରିପାରେ। ପ୍ରଥମେ ନିଜର ସୁଗର ନିୟମିତ ଭାବରେ ଚେକ୍ କରନ୍ତୁ।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ସୁପାରିଶ। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ନିୟମିତ ଯାଞ୍ଚ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଏହି ମିଶନର ଫଳାଫଳକୁ ନିଶ୍ଚିତ କରାଯିବା ଉଚିତ। ନୂଆଦିଲ୍ଲୀରେ 51ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବରଧନ ପ୍ଲାଣ୍ଟ ସମ୍ବନ୍ଧୀୟ ଭିଭିଭୂମି ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ବିଦ୍ୟୁତ୍ ଏବଂ ସଡ଼କ ପ୍ରକଳ୍ପ ସମ୍ପର୍କିତ 9 ରାଜ୍ୟର 30,000 କୋଟି ଟଙ୍କା ସମ୍ଭଳିତ 7 ଭିଭିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଶକ୍ତି କ୍ଷେତ୍ରରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବିଶେଷକରି ସହରଗୁଡ଼ିକରେ ଥିବା ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା, ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋହାହିତ କରିବା ଲାଗି ସୌରଶକ୍ତି ପ୍ରକଳ୍ପ ସ୍ଥାପନକୁ ମିଶନ ମୋଡ୍ରେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

0: ରାସ୍ତା ଏବଂ ବନ୍ଦର ଯୋଗାଯୋଗ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଭାଦବନ ବନ୍ଦରକୁ ବହୁମୁଖୀ ବିକାଶ ପ୍ରକଳ୍ପ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ ବେତୁଆ ନଦୀ ସଂଯୋଗୀକରଣ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଏହାକୁ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଦିଗରେ ଆଦର୍ଶ ଭାବରେ ଗ୍ରହଣ କରିବା ଲାଗି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍ବଜନୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହ ନାଗରିକମାନେ ଆବଶ୍ୟକୀୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ ବିଭାଗ ଏବଂ ରାଜ୍ୟଗୁଡ଼ିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ସକ୍ରିୟ ଏବଂ ସମୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ଏବଂ ପୂର୍ବାଞ୍ଚଳର ତୃତୀୟ ରାଜ୍ୟ ହେବ। ଏହି ଅବସରରେ ସିକ୍କିମ୍ ପୁଲିସ୍ର 400 ଜଣ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ଅସାଧାରଣ ସେବା ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ପ୍ରଦାନ କରାଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ୍ 4ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 22 ଏବଂ 27 ତାରିଖରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଦେବା, ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ ଏବେ 32 ଜଣ ବିଚାରପତି ରହିଛନ୍ତି। ଆସନ୍ତା ମାସରେ 2 ଜଣ ବିଚାରପତି ଅବସର ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବା ଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ରେ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଜିମ୍ନିଚ୍ରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷ କାଜା କଲାସ୍ ଏବଂ ସାଇପ୍ରସ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର କନଷ୍ଟାଣ୍ଟିନସ୍ କୋମ୍ବୋଜ୍କୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମ୍ମିଳନୀରେ ଆଗାମୀ ଖରିଫ୍ ଋତୁ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ସ୍ଥାୟୀ କୃଷି, ବୃଦ୍ଧି ପାଉଥିବା ଉତ୍ପାଦକତା, ଜଳବାୟୁ ସ୍ଥିରତା, ଭିଭିଭୂମି ସୁଦୃଢ଼ୀକରଣ ଏବଂ କୃଷକ ସମୃଦ୍ଧି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ରାଜ୍ୟ ସରକାର, ଆଇସିଏଆର୍, କୃଷି ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଦେଶରେ ଖରିଫ୍ ଋତୁରେ କୃଷି ଏବଂ ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନ ଓ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରିବା ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ଭାରତରେ ମୁସଲିମ୍ ମହିଳାଙ୍କ ଅଧିକାର ଉପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ଦେଶରେ ମୁସଲିମ୍ ମହିଳାଙ୍କ ଆଇନଗତ, ସାମାଜିକ ଏବଂ ସାୟିଧାନିକ ଅଧିକାରକୁ ଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ପରେ କମିଶନ କେତେକ ସୁପାରିଶ ରିପୋର୍ଟରେ ସ୍ଥାନିତ କରିଛନ୍ତି। ମହିଳାମାନଙ୍କ ଅଧିକାରକୁ ଦୃଢ଼ କରିବା କ୍ଷେତ୍ରରେ ସାୟିଧାନିକ ସୁରକ୍ଷା ଏବଂ ଆଇନଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବେଳେ ଏହି ରିପୋର୍ଟ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ ବୋଲି କୁହାଯାଇଛି। ରିପୋର୍ଟରେ ନ୍ୟାୟ ପାଇବା କ୍ଷେତ୍ରରେ ଅଧିକ ସ୍ୱଷ୍ଟତା ଏବଂ ସ୍ଥିରତା ଆଣିବା ଲାଗି ସୁପାରିଶ କରାଯାଇଛି। ବିଶେଷକରି ବିବାହ, ଛାଡ଼ପତ୍ର, ଭରଣପୋଷଣ ଏବଂ ଉତ୍ତରାଧିକାର ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତି ସମୟରେ ମୁସଲିମ୍ ବ୍ୟକ୍ତିଗତ ଆଇନ ସରିୟତ 1937, ମୁସଲିମ୍ ବିବାହ ବିଚ୍ଛେଦ ଆଇନ 1949, ମୁସଲିମ୍ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ 1986 ଏବଂ ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ଆଇନ 2019ର ବିଶ୍ଳେଷଣ କରାଯାଇଥିଲା। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଛନ୍ତି। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଭକ୍ତି ତ୍ୟାଗ ଏବଂ ନିଃସ୍ୱାର୍ଥପରତାର ପ୍ରତୀକ ମାନବତାର ସେବା କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ ତେଣୁ ସମାଜରେ ପ୍ରେମ ଏବଂ ସଦ୍ଭାବନାକୁ ପ୍ରୋହାହିତ କରିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି ଶ୍ରୀ ଶାହା ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ଏଥିରେ ଶିକ୍ଷା ଏବଂ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ରହିଛି ଗାନ୍ଧୀନଗର କଲୋଲ ତହସିଲରୁ ଶ୍ରୀ ଶାହା ଗସ୍ତ ଆରମ୍ଭ କରିବାକୁ ଥିବାବେଳେ ସେଠାରେ ସେ କେତେକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ତିନୋଟି ନବନିର୍ମିତ ପାଠାଗାର ଓ ପ୍ରାଥମିକ ବିଦ୍ୟାଳୟ କୋଠା ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ପରେ ଶ୍ରୀ ଶାହା ଭୀମଜିପୁରାଠାରେ ଭାରତମାତା ସ୍କୋୟାର ଏବଂ ସୋଲାସ୍ଥିତ ମାତା ଉମିୟଧାମ କମ୍ପ୍ଲେକ୍ସରେ ନୂଆ ହଷ୍ଟେଲର ଉଦ୍ଘାଟନ କରିବେ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଆଗାମୀ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭିଭିଭୂମି ପ୍ରସ୍ତୁତି କାର୍ଯ୍ୟ ନେଇ ସାହିବାଗ ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ହାଇଦ୍ରାବାଦସ୍ଥିତ କୋ ଏମ୍ଟ ଏଡୁଟେକ୍ ନାମକ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପରୀକ୍ଷା ମୂଲ୍ୟାଙ୍କନ ସମ୍ପର୍କିତ ଚୁକ୍ତି କରାଯିବାରେ ଥିବା ତ୍ରୁଟି ବିଷୟକୁ ପ୍ରତ୍ୟାଖ୍ୟାନ କରିଛି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସିବିଏସ୍ଇ ଏହି ସୂଚନା ଭ୍ରମାତ୍ମକ ଏବଂ ତଥ୍ୟ ଆଧାରିତ ନୁହେଁ ବୋଲି କହିଛି ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସାଧାରଣ ଆର୍ଥିକ ନିୟମ ପ୍ରୋଟୋକଲ୍ ପାଳନ କରାଯାଇଥିବା କୁହାଯାଇଛି ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ 2026 ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ଡିଜିଟାଲ୍ ମୂଲ୍ୟାୟନ ପାଇଁ ଆର୍ଏଫ୍ପି ଜାରି କରାଯାଇଥିଲା ଏବଂ ଯୋଗ୍ୟ ବିଡ଼ରଙ୍କୁ ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସିବିଏସ୍ଇ କହିଛି ଆଇପିଏଲ୍ କ୍ରିକେଟ୍ରେ ନୂଆ ଚଣ୍ଡୀଗଡ଼ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 47 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି 244 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର 2 ବଲ୍ରେ 196 ରନ୍ କରିବାକୁ ସକ୍ଷମ ହୋଇଥିଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ରାଜସ୍ଥାନ ରୟାଲ୍ସ 8 ୱିକେଟ୍ ବିନିମୟରେ 243 ରନ୍ ସ୍କୋର କରିଥିଲା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କଲେଜିୟମ୍ଙ୍କ ସୁପାରିଶ ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ ସମ୍ବାଦ ଶେଷ ହେଲା
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ
2: ଫସଲଟେ ଚାଷ କଲେ ଫସଲକେ ରୋଗ ପୋକ ଲାଗ୍ବା ଡରଟା ସବୁବେଳେ ରହିଛେ ଆଇଜ ଆମେ କଦେଲ ଫସଲଥି ଲାଗୁଥିବାର କେତେ କିସ୍ମର ରୋଗ ଆରୁ ତାର ପ୍ରତିକାର ବିଷୟଥି ଜାନ୍ମା ଝାଉଁଲା ରୋଗ ଇ ରୋଗଟା ଗୋଟେ କିସ୍ମର କବକନୁ ହେଉଥିବାର ରୋଗ ଆଉ କଦେଲ ଗଛକେ କେତେନି କେତେ ନୁକସାନ କରିଥିସି ଇ ରୋଗର କବକଟା ମାଇଟ୍ଠାନୁ ହେଇଥିସି ଯେନ୍ଥିଲାଗି ଇ ରୋଗର କବକଟା କଦଲି କନ୍ଦାର କଟାଦାଗ ଦେଇକରି ଗଛକେ ଲାଗିଥିସି ବାୟର୍ଥି ବହୁତ ବରଷ ଧରିକରି ରହିଥିବାର କଦଲି ଗଛମାନ୍କେ ବେଲେ ଜୁହ୍ନା ଗଛଥି ପହେଲା ଇ ରୋଗ ଲାଗ୍ବାର ଡର ରହିଛେ ଇ ରୋଗ ଲାଗ୍ବାର ଲକ୍ଷଣମାନେ ହେଲା ଯେତେବେଲେ ଇ ରୋଗଟା ଲାଗ୍ବା ସେତେବେଲେ କଦେଲ ଗଛର ପତରମାନେ ହଲଦିଆ ହେଇକରି ତଲାଡ଼କେ ଢଲିଯିବା ଆରୁ ଗଛ ଝାଉଁଲି ଯିବାର ଦେଖ୍ବାର ଲାଗି ମିଲ୍ବା 2-3 ଭିତରେ ମଞ୍ଜ ପତରକେ ଛାଡ଼ି ଦେଇକରି ବାକି ସବୁ ପତରମାନଙ୍କର ଅଗି ଭାଗଟା ଝାଉଁଲିବାର ଆରମ୍ଭ କରିକରି ପୁରା ପତର ଝାଉଁଲି ଯିବା ଇ ରୋଗକେ ଆୟତ କରବାର ଲାଗି ନିରୋଗୀ ପୁଆ ବ୍ୟବହାର କରବାର କଥା କଦେଲ ପୁଆ ଲଗାବାର ଆଗନୁ କଦେଲ କନ୍ଦାକେ 1 ଲିଟର ପାଣିଥି 2 ଗ୍ରାମ କାର୍ବୋଡିଜମ୍କେ ମିଶାଇ ଦେଇକରି 30 ମିନିଟ୍ ତକ ବୁଡ଼େଇକରି ବିଶୋଧନ କରବାକେ ପଡ଼୍ବା ରୋଗ ଆରମ୍ଭନୁ ଏକା ଯେନ୍ ପୁଆକେ ଇ ରୋଗ ହେଇଥିବା ସେ ପୁଆମାନ୍କେ ବଗିଚାନୁ ଘିଚି ଦେଇକରି ନୁକସାନ କରିଦେବାକେ ପଡ଼୍ବା ମାଇଟିନ୍ ସୋଡିୟମ୍ ନାଇଟ୍ରେଟ୍ ଆଉ ପାରଦ ଲବଣକେ ଦେଇ ଦେଇକରି ଇ ରୋଗର କବକ୍କେ ଆୟତ୍ କରାଯାଇପାରବା। ଅଣକଦଳିଆ ରୋଗ,

0: ଏ ରୋଗଟା ଗୋଟେ କିସ୍ମର ଭୂତାଣୁ ନୁ ହେଇଥିସି, ଯହକରି ବାମନ ଜାତିଆ କଦେଲଥିନ୍ ଇ ରୋଗ ଲାଗବାର ଡରଟା ରହିଛେ। ଇ ରୋଗ ଲାଗବାର ଲକ୍ଷଣମାନେ ହେଲା, କଦେଲ ଗଛ ଥି କେନ୍ସିବିଲ୍ ଅବସ୍ଥାନ ଇ ରୋଗଟା ଲାଗିଥିବା, ଯେନ୍ ଗଛକେ ଇ ରୋଗ ହେବା ସେ ଗଛର ପତରମାନେ ସପୁର ଆରୁ ଛୋଟ ଛୋଟ ହେଇକରି ଗଛର ଅଗି ଭାକ୍ତି ଗୁଛା ହେଇଯିବାର ଦେଖବାର ଲାଗି ମିଲ୍ବା। ପତର ସିଧା ହେଇକରି ବଢ଼ବା ଆରୁ ପତରର ଧାରଟା ଟିକେ ମୁଡ଼ି ହେଇଯିବା ଆରୁ ଗଛ ବେମିରିଆ ଦିଶ୍ବା। ଇତାକେ ଅଣକଦଳିଆ ରୋଗ ବୋଲିକରି କୁହାଯାଏସି। ଯେନ୍ ଗଛେ ଇ ରୋଗ ହେଇଥିବା ସେ ଗଛଥି କଦେଲ କାନ୍ଧି ନାଇଁ ପଡ଼ିଥାଏ। ରୋଗ ଆରମ୍ଭନୁ ପତରର ତଲ ପାଖେ 2 ନମ୍ବର ସିରା ପାଖେ ଗାଢ଼ା ଶାଗୁଆ ରଙ୍ଗର ଦାଗମାନେ ଦେଖ୍ବାର୍କେ ମିଲ୍ବା। ପତର ଫିକା ହଲଦିଆ ହେଇକରି ଛୋଟ ଛୋଟ ହେଇଯିବା ଆରୁ ହାତେ ଧରିଲେ ଖଡ଼ ଖଡ଼ ଶବଦ ହେବା। ଏନ୍ତା ହିସାବେ ପତରମାନେ ଗଛର ଅଗି ଭାଗେ ଗୁଛା ଗୁଛା ହେଇକରି ରହେବାରଟା ଦେଖ୍ବାର୍ ଲାଗି ମିଲ୍ବା। କେବେ କେନ୍ତା ଗଛର ଚେର୍ କୁହିଯିବାର ଭିଲ୍ ଦେଖ୍ବାର୍ ଲାଗି ମିଲିଥିସି। ଇ ରୋଗକେ ଆୟତ କରବାର୍ ଲାଗି ହେଲେ ରୋଗ ହେଇଥିବାର ଗଛକେ ପୁରାପୁରି ନୁକସାନ କରିଦେଇକରି ନୂଆ ଗଛମାନେ ସେ ଜାଗାଥି ଲଗାବେ ଆରୁ 1 ଲିଟର ପାଏନ୍ ସାଙ୍ଗେ 1 ମିଲିଲିଟର ଫସ୍ଫାମିଡ଼ିନ୍ ହଉ କି ମେଟାସିଷ୍ଟକ୍କେ ମିଶେଇ ଦେଇକରି ପିଚକାରି କଲେ ଇ ରୋଗ ଲାଗ୍ବାର ଡରଟା କେତେନି କେତେ କମିଯାଏସି। ଜୀବାଣୁ ଜନି ଝାଉଁଲା ରୋଗ, ଇ ରୋଗଟା କଦେଲ କାନ୍ଧି ପଡ଼ିଲା ବେଲେ ହେଇଥିସି, ଯେନ୍ଥିଲାଗି ଫସଲର କେତେନି କେତେ ନୁକସାନ ହେଇଯାଇଥିସି। ଇ ରୋଗର ଜୀବାଣୁଟା କଦେଲର ଭଣ୍ଡା ଆଡ଼ୁ ପଶିକରି ରୋଗକେ ବଢ଼େଇଥିସି ଆରୁ ଗଛର କଟା ଦାଗ ଦେଇକରି ଇ ରୋଗଟା ମାଡ଼ିଯାଇଥିସି। ଚେର ଆଡ଼ୁ ବିଲ୍ ଇ ରୋଗଟା ଲାଗ୍ବାର ଡର ରହିଛେ। ଇ ରୋଗକେ ଆୟତ କରବାର ଲାଗି ହେଲେ ରୋଗ ହେଇଥିବାର ବାୟର ନୁ ପୁଆକେ ନାଇଁ ନେବେ। ବାୟର ଥୁ ପାନ୍ କାଟିଦେଲେ କି ବାହାର କରିଦେଲେ ଇ ରୋଗର ଡରଟା କେତେନି କେତେ କମିଯାଇଥିସି। ରୋଗ ହେଇଥିବାର ଗଛକେ ବଗିଚାନୁ ବାହାର କରିଦେଇକରି ନୁକସାନ କରିଦେବାର ସାଙ୍ଗେ ସାଙ୍ଗେ ସେ ବଗିଚାନୁ 2 ବରଷ ତକ କଦେଲ ଚାଷ ନାଇଁ କରିକରି ପଡ଼ିଆ ପକେଇଦେବାର କଥା। ଆରୁ ଭିଲ୍ ଝାଉଁଲା ରୋଗକେ ସହିପାରୁଥିବାର କିସମମାନେ ବ୍ୟବହାର କଲେ ଇ ରୋଗ ଲାଗ୍ବାର ଡରଟା କମିଯାଏସି। ପତର ଦାଗ ବେଲେ ସିଗାଟେକା ରୋଗ, କଦେଲ ଚାଷ ହଉଥିବାର ସବୁ ଅଞ୍ଚଳନ ଇ ରୋଗଟା ଦେଖ୍ବାର ଲାଗି ମିଲିଥିସି। ରୋଗର କବକ ମାୟର ଡାଲ ଆରୁ ପତରଥି ରହିକରି ବଞ୍ଚିଥିସି ଆରୁ ବଢ଼ିଥିସି। ଇ ରୋଗକେ ଆୟତ କରବାର ଲାଗି ହେଲେ 1 ଲିଟର ପାଏନ୍ଥି 2.5 ଗ୍ରାମ କପର ଅକ୍ସିକ୍ଲୋରାଇଡ଼କେ ଗୁଲେଇ ଦେଇକରି ପିଚକାରି କରିବେ। ଯେନ୍ ଚାଷୀ ଭାଇମାନେ କଦେଲ ଚାଷ କରିଛନ୍ କି କରବାର ଲାଗି ଯାଉଛନ୍, ଇସବୁ ଜିନିଷ୍କେ ନିଘା ଦେଇକରି କଲେ ତାଙ୍କର ଫସଲନୁ କେତେନି କେତେ ଲାଭ ପାଇପାରିବେ।
1: ଚାଷର ହାଲ ଶୁଣିଲେ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ପ୍ରାତଃ ସୂଚନା। ଶ୍ରୋତାବନ୍ଧୁ, ବୟସ୍କ ବ୍ୟକ୍ତିମାନଙ୍କର ଜ୍ଞାନ, ଅଭିଜ୍ଞତା ଓ ଦିଗ୍ଦର୍ଶନ ଦ୍ୱାରା ଗୋଟିଏ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଥାଏ। ତେବେ ସେମାନଙ୍କୁ ସମ୍ମାନ ଜଣାଇବା ସହ ଏକ ସୁସ୍ଥ ଓ ନିରାମୟ ଜୀବନଯାପନ କରିବା ପାଇଁ ସହଯୋଗ କରିବା ଆମର କର୍ତ୍ତବ୍ୟ। ତେବେ ଏହି କେତୋଟି କଥା ପ୍ରତି ଯଦି ବୟସ୍କ ବ୍ୟକ୍ତିମାନେ ଧ୍ୟାନ ଦେଇ ମାନସିକତାକୁ ପରିବର୍ତ୍ତନ କରିବେ, ତେବେ ଏହି ବାର୍ଦ୍ଧକ୍ୟ ଅବସ୍ଥା ଖୁସିରେ ଅତିବାହିତ ହୋଇପାରିବ। ସେଗୁଡ଼ିକ ହେଲା, ବାର୍ଦ୍ଧକ୍ୟକୁ ଆପଣମାନେ ଗୋଟିଏ ବୋଝ ବୋଲି ଭାବନ୍ତୁ ନାହିଁ, ବାକି ଥିବା କାମକୁ ସମାପ୍ତ କରିବାର ଅବସର ବୋଲି ଭାବନ୍ତୁ। ଖାଦ୍ୟ ପାନୀୟ ସୀମିତ, ସନ୍ତୁଳିତ ଓ ସୁଷମ କରନ୍ତୁ। ନିଶା ସେବନ ଠାରୁ ନିବୃତ ରୁହନ୍ତୁ। ପସନ୍ଦ ମୁତାବକ କିଛି ବ୍ୟାୟାମ ବା ଶାରୀରିକ ଶ୍ରମ ପ୍ରତିଦିନ କରନ୍ତୁ। ମନକୁ ଖୁସି ରଖିବାକୁ ପଢ଼ାପଢ଼ି, ଲେଖାଲେଖି ସହ ପରିବାର ଓ ସାଙ୍ଗସାଥୀଙ୍କ ସହିତ ଫୋନରେ ସମ୍ପର୍କ ବଜାୟ ରଖନ୍ତୁ। ପ୍ରାର୍ଥନା କରିବା ସହିତ ଭଜନ ଜଣାଣ ଆଦି ଶୁଣନ୍ତୁ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ। ରାତି ଅନିଦ୍ରା ହୁଅନ୍ତୁ ନାହିଁ, ନିଦ ନହେଲେ ମଧ୍ୟ ମନକୁ ନିଶ୍ଚିନ୍ତ ରଖି 5-6 ଘଣ୍ଟା ବିଶ୍ରାମ କରନ୍ତୁ।

0: ଶ୍ରୋତା ବନ୍ଧୁ, ନିରୋଗ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ। ଏଥିପାଇଁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ, ସେଗୁଡ଼ିକ ହେଲା ଲୁଣ ଓ ଚିନ୍ ଆବଶ୍ୟକତା ଠାରୁ ଅଧିକ ଖାଆନ୍ତୁ ନାହିଁ, ଯଥେଷ୍ଟ ପାଣି ପିଅନ୍ତୁ, ଶରୀରର ଓଜନ ବୃଦ୍ଧି ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଓଜନ ନିୟନ୍ତ୍ରିତ ରଖନ୍ତୁ, ଫାଷ୍ଟଫୁଡ଼, ମିଠା ଓ ଚର୍ବି ଜାତୀୟ ଖାଦ୍ୟ କମ୍ ଖାଆନ୍ତୁ, ତମାଖୁ ସେବନ ଓ ଧୂମପାନ ଠାରୁ ନିବୃତ ରୁହନ୍ତୁ, ଅଧିକ ମାତ୍ରାରେ ଫଳ ଓ ପନିପରିବା ଖାଆନ୍ତୁ, ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ଯୋଗ ଆଦି କରନ୍ତୁ, ଆଳସ୍ୟପୂର୍ଣ୍ଣ ଜୀବନଶୈଳୀ ପରିତ୍ୟାଗ କରନ୍ତୁ, ମଦ୍ୟପାନ ଠାରୁ ବା ନିଶା ସେବନ ଠାରୁ ଖୁବ୍ ଦୂରରେ ରୁହନ୍ତୁ, ମାନସିକ ଚାପ ଓ ଅବସାଦ ଠାରୁ ଦୂରେଇ ରହିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ।
1: Thank you.

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତରେ ମହାନ କାବ୍ୟ ତପସ୍ୱିନୀର ଚତୁର୍ଥ ଭାଗ। ଉପସ୍ଥାପନା, ତଥ୍ୟ ସଂଗ୍ରହ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ସହଯୋଗିତା ଜୟରାମ ମୁଣ୍ଡା।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ତପସ୍ୱିନୀର ସୀତା ଥିଲେ ଅତ୍ୟନ୍ତ ମୋହନୀୟା ଏବଂ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରିଣୀ। ତେଣୁ ସୀତାଙ୍କ ଉତ୍ତର ଜୀବନ ଚିତ୍ରଣ ହିଁ କବିଙ୍କ ପ୍ରତିଭାର ମୌଳିକତା ପ୍ରତିପାଦନ କରେ। ତପସ୍ୱିନୀ କାବ୍ୟର ଆରମ୍ଭରୁ ଗଙ୍ଗାଧରଙ୍କ ସୀତା ଯୁକ୍ତିସଙ୍ଗତ ଉପସ୍ଥାପନା ଦ୍ୱାରା ଏକ ମୋହନୀୟ ଆଦର୍ଶରେ ଉଦ୍ଭାସିତ ହୋଇ ଉଠିଛନ୍ତି। ଭାଗୀରଥୀ ତୀରରେ ବାଲ୍ମୀକି ଆଶ୍ରମ ନିକଟରେ ସୀତାଙ୍କୁ ପରିତ୍ୟାଗ କରି ଲକ୍ଷ୍ମଣଙ୍କର ପ୍ରତ୍ୟାବର୍ତ୍ତନ, ସୀତାଙ୍କର ବିଳାପ, ମୂର୍ଚ୍ଛିତ ହେବା, ସୀତାଙ୍କର ଦୁଃଖରେ ଦୁଃଖିନୀ ପ୍ରକୃତିର ପ୍ରତିକ୍ରିୟା ପ୍ରକାଶ, ଆଉ ତାପରେ ସୀତାଙ୍କର ଚେତା ଫେରାଇ ଆଣିବା, କ୍ରନ୍ଦନରତା ସୀତାଙ୍କର ବିଳାପଧ୍ୱନି ଶାନ୍ତିପୂର୍ଣ୍ଣ ବାଲ୍ମୀକି ଆଶ୍ରମ ତଥା ତାପସ ତାପସୀଙ୍କର ଜୀବନକୁ ଆବିଷ୍ଟ କରି ତୋଳିବା, ଏସବୁର ସନ୍ତୁଳିତ ଉପସ୍ଥାପନା କବିଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରେ। ଅକସ୍ମାତ କରି ପ୍ରବେଶ ରାମ ବଧୁରୋଦନ, ଘନ ଘନ କଲା କମ୍ପିତ ଶାନ୍ତି ଦେବୀ ସଦନ, ମୁନିକୁମାରୀ ବାହାରି ଲାଗିଥିଲେ ସେ କ୍ଷଣେ, ବାତ ବ୍ୟସ୍ତ ନବ ବିଟପି ବଲ୍ଲୀ ପର୍ଯ୍ୟବେକ୍ଷଣେ, ନବରବ ଏକ କର୍ଣ୍ଣରେ ତାଙ୍କ ଯିବାରୁ ଲାଗି ମନ ନିଜୋଜିଲେ ତାହାକୁ ଧରି ଚିହ୍ନିବା ଲାଗେ। ହଠାତ୍ ସୀତାଙ୍କର କରୁଣ କ୍ରନ୍ଦନ ଧ୍ୱନି ଆଶ୍ରମର ବାତାବରଣରେ ଚହଳ ସୃଷ୍ଟି କଲା। ତେଣୁ ମୁନିକୁମାରୀ କାତର ହୋଇ ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ। କରୁଣ ହେଲେ ହିଁ ସେହି କ୍ରନ୍ଦନ ଧ୍ୱନି ଏତେ ମଧୁର ଶୁଣାଯାଉଥିଲା ଯେ ଋଷିକୁମାରୀମାନେ ହୁଏତ ତାହା କେଉଁ ପକ୍ଷୀର ମଧୁର ନିଶ୍ୱନ ବୋଲି ସନ୍ଦେହରେ ପଡ଼ିଲେ। ଶେଷରେ କିନ୍ତୁ ସେମାନେ ସ୍ଥିର ନିଶ୍ଚିତ ହେଲେ ଯେ ତାହା ହେଉଛି ଲଳନା କରୁଣ କଣ୍ଠର ସ୍ୱର ନିର୍ଝର। ନାରୀର ମନ କେବଳ ନାରୀ ହିଁ ବୁଝିପାରେ। ପରସ୍ପର ପରିଚୟ ଜଣା ନଥିଲେ ହିଁ ମୁନିକୁମାରୀଗଣ ଅତ୍ୟନ୍ତ ସ୍ନେହପରବଶ ହୋଇ କ୍ରନ୍ଦନରତା ସୀତାଙ୍କୁ ବେଢ଼ି କରି ସହାନୁଭୂତିର ଅଶ୍ରୁବର୍ଷଣ କରିବାକୁ ଲାଗିଲେ। ଲୋତକ ପ୍ଲାବିତା କୁମାରୀ ବୃନ୍ଦ ମଧ୍ୟରେ ସତୀ, ବିକଳ ପୁରାଣେ ବିଳପି ଶୋକ ଜଳେ ଭାସନ୍ତି। ଏହି ସମୟରେ ସୀତାଙ୍କ ଦୁଃଖ ସହି ନ ପାରି ଜଣେ ଋଷିକୁମାରୀ ମହର୍ଷି ବାଲ୍ମୀକିଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କରି କହିଛନ୍ତି।

ପୁନଶ୍ଚ ବୋଇଲେ ଆସମା ଆଉ ନକର ମଠ, କୁମାରୀ ମଣ୍ଡଳ ମଧ୍ୟରେ ରହି ମଣ୍ଡମ ମଠ, କିସ କିସ ଅଛି ଧର ଗୋ ବେଗେ କୁମାରୀମାନେ, ବୋଲନ୍ତେ ମହର୍ଷି କନ୍ୟାଏ ତାହା କଲେ ସମ୍ମାନେ। ମହାମୁନି ଧ୍ୟାନ ବଳରେ ସୀତାଙ୍କର ଆଗମନ ଏବଂ ତାଙ୍କର ଦୁଃଖର କାରଣ ସବୁ ଅବଗତ ହୋଇ ତାଙ୍କୁ ନିଜେ ଯାଇ ପ୍ରବୋଧନ ଦେଇ ଆଶ୍ରମକୁ ଆଦରର ସହିତ ସ୍ୱାଗତ କରିଛନ୍ତି।

ଶୁଣିଲେ ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତରେ ମହାନ କାବ୍ୟ ତପସ୍ୱିନୀର ଚତୁର୍ଥ ଭାଗ ଉପସ୍ଥାପନା ତଥ୍ୟ ପ୍ରଦାନ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ ସହଯୋଗିତା ଜୟରାମ ମୁଣ୍ଡା ସଙ୍ଗୀତାଂଶରେ ଥିଲେ ବି ବୁଦ୍ଧପ୍ରସାଦ ରାଓ ପ୍ରମୋଦ କୁମାର ବେହେରା ସସ୍ମିତା ସାହୁ ସଙ୍ଗୀତା ମସି ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ ଯନ୍ତ୍ର ସଙ୍ଗୀତରେ ସହଯୋଗିତା କରିଥିଲେ ପ୍ରଦୀପ୍ତ ଶେଖର ମହାପାତ୍ର ବୀରେନ୍ଦ୍ର ପ୍ରସାଦ ଦାସ ଖଗେଶ୍ୱର ଓଝା ଏବଂ ରଜତ କୁମାର ବେହେରା ଆକାଶବାଣୀ ସମ୍ବଲପୁର କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ ଏହି ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ବେହେରା ଗୀତ ରଚନା ଚିତ୍ତରଞ୍ଜନ ନାୟକ

0: Establish all illegal structures within 15 kilometers of international border. Heatwave conditions to continue over central and northwest India during next 2 days. Eid ul-Azha being celebrated in different parts of the country today with religious fervor. And in IPL cricket, Rajasthan Royals beat Sunrisers Hyderabad by 47 runs in eliminator match in New Chandigarh. And with that, we end the morning news. Have a nice day.
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ପ୍ରଥମେ କଣ୍ଠଶିଳ୍ପୀ ଯଦୁମଣି ପାଢ଼ୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି ଗୀତ ରଚନା ଲାଲ ରତ୍ନାକର ସିଂ

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଯଦୁମଣି ପାଢ଼ୀ, ବିଭୂତିଭୂଷଣ ପଟ୍ଟନାୟକ ଏବଂ ପଦ୍ମିନୀ ବାଗ। ଗୀତଗୁଡ଼ିକୁ ରଚନା କରିଥିଲେ ଲାଲ ରତ୍ନାକର ସିଂ, ବଲୁକେଶ୍ୱର ବରାଇ ଏବଂ ନିତ୍ୟାନନ୍ଦ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ଅନିତା ପାଣିଗ୍ରାହୀଙ୍କ କଣ୍ଠରେ ଏହି ଗୀତଟି ଗୀତ ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କଣ୍ଠଶିଳ୍ପୀ ଥିଲେ ଅନିତା ପାଣିଗ୍ରାହୀ ଏବଂ ବୈଷ୍ଣବ ଚରଣ ପାଢ଼ୀ। ଗୀତଗୁଡ଼ିକୁ ରଚନା କରିଥିଲେ ଜ୍ୟୋତ୍ସ୍ନା ରାଉତରାୟ, ଅସିତ କୁମାର ଅମାନ୍ତ ଏବଂ ହିମାଂଶୁ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ମହିଳାମାନଙ୍କର ଋତୁସ୍ରାବକୁ ନେଇ ଏବଂ ଋତୁସ୍ରାବ ସମୟରେ ବିଶେଷ ଭାବରେ ସଚେତନତା ଅବଲମ୍ବନ କରିବାକୁ ପଡ଼ିଥାଏ। ମଇ ମାସ 28 ତାରିଖରେ ପାଳନ କରାଯାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟ ଦିବସ ମହିଳାଙ୍କ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାରକୁ ଆଲୋକପାତ କରିବା ପାଇଁ ଏକ ବିଶ୍ୱବ୍ୟାପୀ ପାଳନ ଏବଂ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାରତରେ ଏକ ବିଶ୍ୱ ସଚେତନତା ଦିବସ ଯାହାକୁ NGO ଏବଂ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ଦ୍ୱାରା ସକ୍ରିୟ ଭାବରେ ପାଳନ କରାଯାଏ, ଯାହା ଋତୁସ୍ରାବ ସ୍ୱଚ୍ଛତା ପରିଚାଳନାର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ବା ଏବଂ ସାମାଜିକ କୁସଂସ୍କାରକୁ ଭାଙ୍ଗିବା ପାଇଁ ଏହା ଉତ୍ସର୍ଗୀକୃତ।

ଆମ ସମାଜ ପାଇଁ ବା ସାରା ସଂସାର ପାଇଁ ନାରୀର ଅବଦାନ ଅତୁଳନୀୟ। ମଇ ମାସ 28 ତାରିଖରେ ପାଳନ କରାଯାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟ ଦିବସ ଦୀର୍ଘ ଦିନ ଧରି ବିଶ୍ୱବ୍ୟାପୀ ଆନ୍ଦୋଳନ ପାଇଁ ଏକ ସମାବେଶର ବିନ୍ଦୁ ଭାବରେ କାର୍ଯ୍ୟ କରିଆସିଛି, ଯାହା ସମସ୍ତ ବିବିଧତାରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ଅଧିକାର ଏବଂ କଲ୍ୟାଣକୁ ରକ୍ଷା କରି ଆଗକୁ ପାଦ ବଢ଼ାଏ।

1987 ମସିହାରେ ଆନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ ଦିବସ ଆରମ୍ଭ ହୋଇଥିଲା ଏବଂ ଦକ୍ଷିଣ ଆଫ୍ରିକା ସରକାର ଏହି ସମୟରେ ଏହାକୁ ସ୍ୱୀକୃତି ଦେଇଥିଲେ। ଏହି ଦିବସ ଆରମ୍ଭ ହେବା ସହିତ ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ଏବଂ ମହିଳା ଅଧିକାରର ଗୁରୁତ୍ୱ ବିଷୟରେ ଶିକ୍ଷା ଓ ସଚେତନତା ବୃଦ୍ଧି କରିବାର ଏକ ସୁଯୋଗ ସ୍ୱୀକୃତି ପାଇଥିଲା। ତାହା ଆମକୁ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତାକୁ ଜାଗ୍ରତ କରାଇଥାଏ।

ଆନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ ଦିବସ, ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟ ଦିବସ ଭାବରେ ମଧ୍ୟ ଜଣାଶୁଣା, ଏହା ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଦିବସ ଏବଂ ଏହାର ଲକ୍ଷ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ଅଧିକାର ବିଷୟରେ ସଚେତନତା ପ୍ରସାର କରିବା। ପ୍ରତିବର୍ଷ ମଇ ମାସ 28 ତାରିଖରେ ସାରା ବିଶ୍ୱରେ ମହିଳା ଏବଂ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ଏହି ଅନନ୍ୟ ଦିବସକୁ ପାଳନ କରନ୍ତି ଏବଂ ସେହି ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ନିଜର ଦାୟିତ୍ୱ ସମ୍ପାଦନ କରିବାର ପ୍ରୟାସ ଜାରି ରଖିଥାନ୍ତି।

ଆଜି ପରି ଦିବସ ପାଳନର ଗୁରୁତ୍ୱ ହେଉଛି ଧର୍ମ କିମ୍ବା ବୟସ ନିର୍ବିଶେଷରେ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାର ବା ସେକ୍ସୁଆଲ ଆଣ୍ଡ ପ୍ରଡକ୍ଟିଭ୍ ହେଲ୍ଥ ଆଣ୍ଡ ରାଇଟ୍ସ ଭଳି ବିଷୟଗୁଡ଼ିକ ଉପରେ ବିଶ୍ୱବ୍ୟାପୀ ମହିଳାମାନଙ୍କୁ ଶିକ୍ଷା ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଧ୍ୟାନ ଦେଇ ସେମାନଙ୍କର ସ୍ୱାସ୍ଥ୍ୟର ସୁସ୍ଥତା ପ୍ରତି ନିଜର ଦାୟିତ୍ୱକୁ ସଜାଗ ରହିବା।

ପ୍ରତିବର୍ଷ ଓମେନ୍ସ ଗ୍ଲୋବାଲ୍ ନେଟୱାର୍କ ଫର୍ ପ୍ରଡକ୍ଟିଭ୍ ରାଇଟ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସେକ୍ସୁଆଲ୍ ଆଣ୍ଡ ପ୍ରଡକ୍ଟିଭ୍ ହେଲ୍ଥ ଆଣ୍ଡ ରାଇଟ୍ସ ସମସ୍ୟା ଉପରେ କାର୍ଯ୍ୟ କରିବାର ଆହ୍ୱାନ କରିଥାଏ ଏବଂ ଏଥିପାଇଁ ଏହାର ସଦସ୍ୟ ଏବଂ ଅଂଶୀଦାରମାନଙ୍କ ସହିତ ଯୋଗାଯୋଗ କରେ। ସେଗୁଡ଼ିକୁ ସମସ୍ତ ସଦସ୍ୟ ଏବଂ ଅଂଶୀଦାରମାନଙ୍କ ନିକଟରେ ପ୍ରସାରିତ କରାଯାଏ।

1987 ମସିହାରେ କୋଷ୍ଟାରିକାଠାରେ ଓମେନ୍ସ ଗ୍ଲୋବାଲ୍ ନେଟୱାର୍କ ଫର୍ ପ୍ରଡକ୍ଟିଭ୍ ରାଇଟ୍ସ ବା WGNRR ସଦସ୍ୟମାନଙ୍କର ଏକ ବୈଠକରେ ମେ ମାସ 28 ତାରିଖକୁ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟ ଦିବସ ଭାବରେ ଘୋଷଣା କରାଯାଇଥିଲା। ସେବେଠାରୁ ମଇ ମାସ 28 ତାରିଖ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ମହିଳା ଏବଂ ସ୍ୱାସ୍ଥ୍ୟ ଗୋଷ୍ଠୀଗୁଡ଼ିକ ଦ୍ୱାରା ବିଶ୍ୱବ୍ୟାପୀ କାର୍ଯ୍ୟକଳାପ ଅନୁଷ୍ଠିତ ହେଉଛି, ଯାହା ମହିଳାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତିକରଣରେ ସହାୟକ ହୋଇପାରିଛି।

ମାସ 28 ତାରିଖ ଏକ ସ୍ୱତନ୍ତ୍ର ଦିନ ଯେଉଁଦିନ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରେ। ତେଣୁ ଏହା ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉନ୍ନତିକୁ ପାଳନ କରିବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଶାସକ, ରାଷ୍ଟ୍ରପତି, ରାଜ୍ୟପାଳ, ସଂସଦ ସଦସ୍ୟ ଏବଂ ଆନ୍ତର୍ଜାତୀୟ ଏଜେନ୍ସି ଓ ଲାଭଦାୟକ କମ୍ପାନୀଗୁଡ଼ିକୁ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ଅଧିକାର ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମନେ ପକାଇବାର ଏକ ଅବସର ପ୍ରଦାନ କରିଥାଏ।

ଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ନିକଟରେ ଆପଣଙ୍କ ଜୀବନର ସର୍ବମଙ୍ଗଳ କାମନା ସହିତ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏକୁ ଏଇଠି ରଖୁଛି। ଉପସ୍ଥାପନାରେ ମୁଁ କଳ୍ପଲତା କାନନଙ୍କୁ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 10:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ଇରୋସେସଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ଥି 317.5 ମିଟର ସାଙ୍ଗେ 945 କିଲୋହର୍ଟ୍ଜ ଆର୍ ଏଫ୍ଏମ୍ 101 ମେଗାହର୍ଟ୍ଜ ଔର୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଜରିଏ ଶ୍ରୋତାବନ୍ଧୁ ସମୟ ସକାଳ 10:30 ପ୍ରଚାର କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତ କ୍ରମଟି ସାଥିଆ ସିନେମାର ଗୀତ ଗୀତମାନଙ୍କୁ ରଚନା କରିଛନ୍ ଗୁଲଜାର ସଙ୍ଗୀତକେ ସଜେଇଛନ୍ ଏଆର୍ ରହମାନ କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ କଣ୍ଠ ଦେଇଛନ୍ ସୋନୁ ନିଗମ

0: ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା। ଆକାଶବାଣୀ ସମ୍ବଲପୁର ଶ୍ରୋତବନ୍ଧୁ, କିଛି କାରଣବଶତଃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ହ୍ୟାଲୋ ଡକ୍ଟର ଲାଇଭ୍ ଫୋନ୍ ଇନ୍ ପୁନଃ ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ କରିପାରୁନଥିଲୁ, ସେଥିପାଇଁ ଆପଣମାନେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ। ବର୍ତ୍ତମାନ ଶୁଣନ୍ତୁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।
1: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାସ୍ଥ୍ୟ ସମ୍ପର୍କିତ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଆମେ ରଖିଛୁ ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ତା'ର ପ୍ରତିକାର। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଆଜି ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ସମ୍ବଲପୁରର କନ୍ସଲଟାଣ୍ଟ ଅର୍ଥୋପେଡ଼ିକ୍ ସର୍ଜନ ଡକ୍ଟର ସୁମିତ କୌଶିକ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଆପଣମାନଙ୍କର ପ୍ରଶ୍ନ ପଚାରିବା ପାଇଁ ଆମର 2ଟି ଟେଲିଫୋନ୍ ନମ୍ବର ରହିଛି। ସେ ଟେଲିଫୋନ୍ ନମ୍ବରଗୁଡ଼ିକ ହେଲା 0663-2411-231 କିମ୍ବା 0663-2411-240କୁ ଫୋନ୍ କରି ଆପଣମାନେ ଡାକ୍ତରଙ୍କର ପରାମର୍ଶ ନେଇପାରିବେ। ତେବେ ବିଷୟ ଆମର ରହିଛି ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ତା'ର ପ୍ରତିକାର। ତେବେ ଶ୍ରୋତାବନ୍ଧୁ, ଏ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବରେ ଆଶା କରିବୁ ଆପଣମାନଙ୍କର ବିଭିନ୍ନ ଯେଉଁ ଅସୁବିଧା ରହିଛି ତାକୁ ଡାକ୍ତରଙ୍କର ସହିତ ଆପଣ ଯୋଗାଯୋଗ କରିକି ତାଙ୍କର ପରାମର୍ଶ ନେଇପାରିବେ। ତେବେ ଡକ୍ଟର କୌଶିକ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ, ନମସ୍କାର।
2: ଧନ୍ୟବାଦ, ନମସ୍କାର ସମସ୍ତଙ୍କୁ। ଆଜି ଅଲମୋଷ୍ଟ ପ୍ରତି ଘରେ କେହି ନା କେହି ବେକ୍ ପେନ୍ରେ ସଫର କରୁଛନ୍ତି। ପୂର୍ବରେ ଯାହା 50-60 ବର୍ଷରେ ଦେଖାଯାଉଥିଲା ସେହି କମ୍ପ୍ଲେନ୍ ଗୁଡ଼ା ଆଜି 30ରୁ 20 ବର୍ଷ ୟଙ୍ଗଷ୍ଟର ମଧ୍ୟରେ ଦେଖାଯାଉଛି। ଏସବୁର ମୁଖ୍ୟ କାରଣ ହେଲା ଆମର ଲାଇଫଷ୍ଟାଇଲ୍ ଚେଞ୍ଜ।
1: ହଁ, ତ ଏଇଟା ଆରମ୍ଭ ତ ହେଇଗଲାଣି ଆମର ଏଇ କାର୍ଯ୍ୟକ୍ରମ, ଆଗକୁ ଆହୁରି ଆଲୋଚନା କରିବା। ଜଣେ ଶ୍ରୋତାବନ୍ଧୁ ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ହ୍ୟାଲୋ
3: ହ୍ୟାଲୋ ଆଜ୍ଞା ନମସ୍କାର।
1: ହଁ ନମସ୍କାର, କିଏ କହୁଥିଲେ, ଟିକେ ଆପଣଙ୍କର ପରିଚୟ ଦେବେ?
3: ଆଜ୍ଞା, ବରଗଡ଼ କଟାପାଲୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
1: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ମ୍, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜି କାର୍ଯ୍ୟକ୍ରମରେ ଅଛନ୍ତି ଡାକ୍ତର ସୁମିତ କୌଶିକ। ତ କ'ଣ ପ୍ରଶ୍ନ ରହିଛି ଆପଣଙ୍କର?
3: ଆଜ୍ଞା ଡାକ୍ତର, ଆଜ୍ଞା ନମସ୍କାର।
2: ନମସ୍କାର ସ୍ୱର୍ଣ୍ଣପ୍ରଭା, କୁହନ୍ତୁ।
3: ଆଜ୍ଞା, ଆଜିର ଯାହା ପ୍ରସଙ୍ଗ ଅଛି ଆଜ୍ଞା, ବିଷୟଟା ତ ନିଶ୍ଚିତ ଆଜି ସମସ୍ତଙ୍କୁ ସେଇ ଅଣ୍ଟା ପିଠିର ଦରଦ ପ୍ରାୟ ସମସ୍ତଙ୍କର ଦେଖାଯାଉଛି ଛୋଟରୁ ବଡ ପର୍ଯ୍ୟନ୍ତ। ତ ଆଜ୍ଞା ମୋର ପ୍ରଶ୍ନ ହେଲା, ମୋର ବି ସେମିତି ହେଇଛି କି ଅଣ୍ଟା ବହୁତ ଦିନ ହେଲା ଏମିତି ମୁଁ ଦେଖାଯାଉଛି, କିନ୍ତୁ ଆଉ ଡକ୍ଟର ଙ୍କୁ ଦେଖଉଛି କିନ୍ତୁ ମୁଁ ସେମିତି କିଛି ସେ ଏକ୍ସରେ କରିନି କି କିଛି ନାହିଁ, ଏମିତି ଉପରେ ଉପରେ ଦେଖେଇକି ମେଡିସିନ ଦେଇ ଦିଅନ୍ତି। ତ ବହୁତ ଦିନ ହେଲା ମୋର ଅଣ୍ଟ ଅଣ୍ଟାରେ ଯନ୍ତ୍ରଣା ହଉଛି, ଆଉ ବେଳେ ବେଳେ ପିଠିରେ ବି ଯନ୍ତ୍ରଣା ହୁଏ ଶୋଇଥିଲେ। ତ ସେଥିର କାରଣ କଣ, ଆଉ ଯଦି ଡକ୍ଟରଙ୍କୁ ଦେଖାଇଲେ ସେ ବି ଏକ୍ସରେ କି କଣ କିଛି କହୁନାହାନ୍ତି, ଉପରେ ଉପରେ ମେଡିସିନ ଲେଖି ଦଉଛନ୍ତି। ଆମ ଗାଁ ହସ୍ପିଟାଲରେ ବି ଗୋଟେ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ଅଛନ୍ତି। ତ ତାର କେମିତି ପ୍ରତିକାର ଆଉ ତାର କେମିତି ଚିକିତ୍ସା ଅଛି ସେଇଟା ଆଜ୍ଞା ଟିକେ କହିବେ।
2: ସୁନପ୍ରଭା, ଆପଣ କ୍ୱେଶ୍ଚନ ବହୁତ ଭଲ। ଏମିତି ବହୁତ ଗୁଡ଼ା ପେସେଣ୍ଟ ଅଛନ୍ତି ଯେମାନେ ଏମିତି ବହୁତ ଲଙ୍ଗ ଟର୍ମ ହେଲାନି ଏମିତି ପ୍ରୋବ୍ଲେମ ସହିତ ଏକ୍ସପିରିଏନ୍ସ ଅଛି ତାଙ୍କର। ମୁଁ କହିବି ଆପଣଙ୍କର ଯେତେ ଗୋଟେ ଏକ୍ସରେର ଗୋଟେ ଜଷ୍ଟ ଗୋଟେ ମିନିମାଲ ପାର୍ଟ ହେଲା, ଆମେ ଜଷ୍ଟ ଆପଣଙ୍କ ସ୍ପାଇନ୍ର ଆଲାଇନମେଣ୍ଟ ଦେଖିବା ପାଇଁ କି ଆପଣଙ୍କର ଆର୍କିଟେକ୍ଚର ବୋନ୍ର କେମିତି କ୍ୱାଲିଟି ଅଛି ସେ ଦେଖିବା ପାଇଁ ଆମେ କରୁ ଏକ୍ସରେଟା। ବଟ୍ ଯେତେ ଯାଇ ଆପଣଙ୍କ ରୋଗ ଜଣାପଡ଼ିନି, ଯେମିତି ଆପଣଙ୍କ ବୟସ କେତେ ଅଛି ଏବେ?
3: ହଁ,
2: ଆକ୍ଚୁଆଲି ଫିମେଲ ମାନଙ୍କରେ ଟିକେ ଅଧିକ ଇସ ଦେଖାଯାଏ, କାହିଁକି ତାଙ୍କର ଯେମିତି ମାସିକା ବନ୍ଦ ହୁଏ ତା ପରଠୁ ତାଙ୍କର ଆକ୍ଚୁଆଲି ବଡ଼ିର ଟିକେ ଯେମିତି ବୋନ୍ କ୍ୱାଲିଟି କମିବା ଷ୍ଟାର୍ଟ ହୁଏ, ତାକୁ ଆମେ ପୋଷ୍ଟ ମେନୋପୋଜାଲ ଅଷ୍ଟୋପୋରୋସିସ୍ କହୁ ହେଲା। ସେମିତି ବହୁତ ଗୁଡ଼ା ଆଉ ରୋଗ ଅଛି ଯେମିତି ମାଂସ ୱିକ୍ ହେବା ହେଲା, ଆଉ ଆପଣଙ୍କର ଡାଏଟ୍ଟା ଆଉ ହରମୋନ୍ ଏସବୁ ମ୍ୟାଟର କରେ ହେଲା। ତ ଯେତେ ଯାଏଁ ଆପଣଙ୍କ ରୋଗର ମେନ୍ କଜ୍ ଜଣାପଡ଼ୁନି, ଯେମିତି ବହୁତ କମ୍ ଆପଣଙ୍କ ରୋଗ ଏଇଟା ବହୁତ ଦିନର ଅଛି ହେଲା, ତ ଗୋ ବି ପେନ୍ ଯେଉଁଟା ବହୁତ ଲମ୍ବା ଟାଇମ୍ ଯାଏଁ ଅଛି ତାକୁ ପୁରା ପ୍ରପର୍ ଇଭାଲୁଏସନ୍ ଦରକାର ହେଲା। ଖାଲି ଏକ୍ସରେରେ କେବେ ଜଣାପଡ଼େନି ହେଲା, ପେସେଣ୍ଟକୁ ଆଜ୍ ଅ ହୋଲ୍ ଦେଖାଯିବାକୁ ପଡ଼ିବ। ଆପଣଙ୍କ ଯଦି ଗୋଟେ ଜିନିଷ ଯାହା ମେଡ଼ିସିନ୍ ଖାଇକି ଠିକ୍ ହେଉନି, କେବେ ବି ମେଡ଼ିସିନ୍ ସବୁ ଜିନିଷର ଟ୍ରିଟମେଣ୍ଟ ନାହିଁ ହେଲା। ବହୁତ ରୋଗ ଖାଲି ଲାଇଫଷ୍ଟାଇଲ୍ ଚେଞ୍ଜରେ ହିଁ ଠିକ୍ ହେଇଯାଏ, ବହୁତ ରୋଗ ମେଡ଼ିସିନ୍ରେ ବି ଠିକ୍ ହେବ। ଆଉ ଯଦି ମେଡ଼ିସିନ୍ରେ ଠିକ୍ ହେଉନି ତ ଆପଣଙ୍କ ଗୋଟେ ପ୍ରପର୍ ଅର୍ଥୋପେଡ଼ିକ୍ ସର୍ଜନ୍ କି ସ୍ପାଇନ୍ ସର୍ଜନ୍ ପାଖକୁ ଯାଇକି ଇଭାଲ୍ୟୁଏଟ୍ ହେବାକୁ ପଡ଼ିବ। ବହୁତ ଟାଇମ୍ ଆପଣଙ୍କୁ ହରମୋନ୍ ରିପ୍ଲେସମେଣ୍ଟ ବି ନେବାକୁ ପଡ଼େ ହେଲା। ତ ଆପଣ ଯଦି ଆପଣଙ୍କ ନିଜ ପାଖରେ ଯଦି ଅଛନ୍ତି କି କେଉଁ ଅର୍ଥୋପେଡ଼ିକ୍ ସର୍ଜନ୍ ପାଖକୁ ଯାଇକି ଆପଣଙ୍କୁ କନସଲ୍ଟ କରିବା କଥା। ଆପଣଙ୍କ ବିଭିନ୍ନ ପ୍ରକାର ଇନ୍ଭେଷ୍ଟିଗେସନ୍ ହେବ, ତାପରେ ହିଁ ଆମେ ସେଇଟା ଗୋଟେ ପ୍ରମାଣ ପହଞ୍ଚି ପାରିବୁ କି କ'ଣ ରୋଗ ଅଛି।
1: ତ ଧନ୍ୟବାଦ ମ୍ୟାଡ଼ାମ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଛନ୍ତି। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ,
4: ଆଜ୍ଞା ନମସ୍କାର।
1: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା ଟିକେ କହିବେ ପରିଚୟଟା?
4: ଲକ୍ଷ୍ମୀ ନାରାୟଣ ବାବା କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁର।
1: ଆଚ୍ଛା ଲକ୍ଷ୍ମୀ ବାବୁ, ପ୍ରଶ୍ନ କ'ଣ?
4: ପ୍ରଶ୍ନ ହେଉଛି ଆଜ୍ଞା, ସେ ଅଣ୍ଟା ପିଠି ଯନ୍ତ୍ରଣା ଯେ ଆସି ଆଜ୍ଞା, ଏଇଟା ଅନେକ ସମୟରେ ବାଦ ବି ହେବା ବାଦ ବି କହିଛନ୍, ମାନେ ସେଟା କ୍ଲିଅର ହେଇପାରୁଛି ପାର୍ବା କି ନାଇଁ ସେ ବାପ ଯେନ୍ଟା ବୋଲସନ୍, କେତେ ଲୋକ ବାପ ତ ହୁଏନି ଛାଡ଼ବାର ବୋଲସନ୍।
1: ଆଚ୍ଛା,
4: ଯଦି ଛୋଟ ଛୁଆ ମାନେ ଯଦି ଅଣ୍ଟା ଯନ୍ତ୍ରଣା ହେଲେ ଆଜ୍ଞା, ଆମେ କେନ୍ତା ଜାଣି ପାର୍ବା ଆଜ୍ଞା?
1: ତ ଇନେ ଡାକ୍ତର କୌଶିକ ଆଜ୍ଞା ଅଛନ୍, ତ ଯେନ୍ ଯନ୍ତ୍ରଣା ହେସି ସେଟା ବାତ କହେସନ୍ କି କାଣା ସେ କଥା ବି ଟିକେ କହିବେ, ଆଉ ଛୋଟ ଛୁଆର କେନ୍ତା ଆମେ ଜାଣିପାରମା ସେ କଥା ବି କହିବେ।
4: ନମସ୍କାର
2: ନମସ୍କାର। ଦେଖନ୍ତୁ, ମୁଁ ପେସେଣ୍ଟକୁ ଯେତେ ଯାଏଁ ଦେଖିନି ମୁଁ ଆପଣଙ୍କୁ ସିଓର ତ କହିପାରିବିନି ହେଲା କି କ'ଣ ହେଇଥିବ, ବଟ୍ ମୁଁ ଆପଣଙ୍କୁ ଜେନେରାଲି କହିପାରିବି କି ଯେମିତି ଛୋଟ ଛୁଆର ଯଦି ଗୋଟେ ବ୍ୟାକ୍ ଲୋ ଆମର ଅଣ୍ଟା ବଥା ହେଉଛି ହେଲା, ତ ଏଇସବୁ ଜିନିଷରେ ଆପଣ ବାତ ରୋଗ ବି ହେଇପାରେ ହେଲା। ବାତ ରୋଗରେ ବି ଅଣ୍ଟା ହେଲା ଆମର ଏଇସବୁ ପିଠିରେ ବଥା ହୁଏ, ତାକୁ ଆମେ ସ୍ପଣ୍ଡାଲ ଆର୍ଥ୍ରୋପାଥି କହୁ ହେଲା, ଯେଉଁଥିରେ କି ଆପଣ ରକ୍ତରେ ଅସୁବିଧା ଥାଏ ଯାହା ପାଇଁ ଆଣ୍ଟିବଡି ତିଆରି ହୁଏ ହେଲା, ଅର୍ ଇନ୍ଫ୍ଲାମେସନ୍ ହୁଏ ତା ପାଇଁ ବଥା ହୁଏ, ଆଉ ସେଇଟା ଟ୍ରିଟେବଲ, ତାକୁ ରେଗୁଲାରଲି ମେଡ଼ିକେସନ୍ ନେବାକୁ ପଡ଼େ ଅର୍ ସେଇଟା ଟ୍ରିଟେବଲ। ବଟ୍ ତାକୁ ଜାଣିବା ପାଇଁ ଆମେ ରକ୍ତ ପରୀକ୍ଷା କରିବାକୁ ପଡ଼େ ହେଲା, ଆଉ ଆପଣଙ୍କ ଏକ୍ସରେରେ ବି ଆମକୁ କିଛି ସାଇନ୍ ଦେଖାଯାଏ, ଯେମିତି ଆପଣଙ୍କ ଗୋଟେ ଜଏଣ୍ଟ ଗୁଡ଼ା ଫ୍ୟୁଜ୍ ହେବାଟା, ସେଠି ଆପଣଙ୍କ ପେନ୍ ଜଏଣ୍ଟ ପାଖରେ ପେନ୍ ଆମେ କ୍ଲିନିକାଲି ଦେଖୁ, ବହୁତ ବିଭିନ୍ନ ପ୍ରକାର ଟେଷ୍ଟ ଅଛି କ୍ଲିନିକାଲି ବି ଆଉ ରକ୍ତ ପରୀକ୍ଷା ବି, ଯେଉଁଥିରେ ଆମେ ଜାଣିପାରିବୁ କି ଆପଣଙ୍କ ବାତ ପାଇଁ ହେଉଛି ନା ଆପଣଙ୍କ ଜିନିଷ ଟେକିବା ପାଇଁ କି ଜେନେରାଲ ଗୋଟେ ବ୍ୟାକ୍ ପେନ୍ ହେଉଛି ହେଲା। ତ ସବୁ ଜିନିଷ କରିହେବ, ବଟ୍ ତା ପାଇଁ ରକ୍ତ ପରୀକ୍ଷା କରିବାକୁ ପଡ଼ିବ।
1: ତ ଧନ୍ୟବାଦ ଲକ୍ଷ୍ମୀ ବାବୁ। କୋଉ ଜାଗାରେ
4: କହୁଛି
2: ଅର୍ଥୋପେଡ଼ିକ୍ସରେ ଆମେ ଏଇଟା ଶିଖୁ ଫାର୍ଷ୍ଟ ଡେରୁ ଲାଷ୍ଟ ଯାଏଁ କି ଯେତେ ଥର ମୁଭମେଣ୍ଟ ଇଜ୍ ଭେରି ନେସେସରୀ ହେଲା, ମୁଭମେଣ୍ଟଟା ବହୁତ ଦରକାର। ଆପଣ ଯଦି ବସିକି ବି ରହିବେ ବହୁତ ଟାଇମ୍, ଆପଣଙ୍କ ମାଂସ ଗୁଡ଼ା ୱିକ୍ ହେଇଯାଏ ହେଲା, ସ୍ପାଇନ୍ ପଛପଟେ ବଡ଼ ବଡ଼ ମାଂସ ଥାଏ ଯାହା ୱିକ୍ ହେଇଯାଏ, ସେଥିପାଇଁ ରେଗୁଲାରଲି ଷ୍ଟ୍ରେଚିଂ କରିବା କଥା ହେଲା, ନହେଲେ ଆପଣଙ୍କୁ ୱିକ୍ ହେବ, ଆପଣ ବସିକି ବି ବଥା ଲାଗିବ। ଛୋଟ ଛୁଆ ପାଇଁ ଆପଣଙ୍କୁ ସବୁବେଳେ ବ୍ଲଡ୍ ରକ୍ତ ପରୀକ୍ଷା କରିବାକୁ ପଡ଼େ ଯଦି ବସିକି ବଥା ହେଉଛି ତାଙ୍କୁ, କାହିଁକି ବହୁତ ଟାଇମ୍ ଆମର ଆଡୋଲେସେଣ୍ଟ ଏଜ୍ରେ ଏଇସବୁ ସ୍ପଣ୍ଡାଇଲ ଆର୍ଥ୍ରୋପାଥି ଗୁଡ଼ା।
5: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ। ନମସ୍କାର, ଆପଣ ଆମର ନିୟମିତ ଶୁଣୁଛନ୍ ଆକାଶବାଣୀ କାର୍ଯ୍ୟକ୍ରମ ମାନେ? ଆଚ୍ଛା, ବୋଇଲେ କେନ୍ ଗୀତ ଶୁଣିବେ ଆଜି ପହିଲା କହୁନ।
6: ଆଜି ରଖିଲେ ଶିବ ମାରିବ କିଏ ପ୍ରଭୁ ଜାଣିନି ମୁଁ, ତୁମେ କିଏ ସେ ଗୀତଟା ଦେଇଦେବେ।
5: ଆଚ୍ଛା, କାମ କାଳ କରୁଛନ୍ ପୁଷ୍ପାଞ୍ଜଳି ଭଉଣୀ?
6: ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବରପାଲିରେ ମୁଁ ଗୁରୁମା ହିସାବରେ ଅଛି। ଆଜ୍ଞା,
5: ଆଚ୍ଛା, ଶିକ୍ଷକତା କରୁଛନ୍ ନାଇଁ?
6: ଆଜ୍ଞା।
5: ପଢ଼ାପଢ଼ି କେତେ ଯାକେ ଆପଣଙ୍କର ଯାଇଛି?

0: 2411240 କୁ ଫୋନ୍ କରି ଆପଣମାନେ ଡାକ୍ତରଙ୍କର ପରାମର୍ଶ ନେଇପାରିବେ। ତେବେ ବିଷୟ ଆମର ରହିଛି ଅଣ୍ଟା ପିଠି ଯନ୍ତ୍ରଣାର କାରଣ ଓ ତାର ପ୍ରତିକାର। ତେବେ ଶ୍ରୋତାବନ୍ଧୁ, ଏ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବରେ ଆଶା କରିବୁ ଆପଣମାନଙ୍କର ବିଭିନ୍ନ ଯେଉଁ ଅସୁବିଧା ରହିଛି ତାକୁ ଡାକ୍ତରଙ୍କର ସହିତ ଆପଣ ଯୋଗାଯୋଗ କରିକି ତାଙ୍କର ପରାମର୍ଶ ନେଇପାରିବେ। ତେବେ ଡକ୍ଟର କୌଶିକ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ, ନମସ୍କାର।
1: ଧନ୍ୟବାଦ, ନମସ୍କାର ସମସ୍ତଙ୍କୁ। ଆଜି ଅଲମୋଷ୍ଟ ପ୍ରତି ଘରେ କେହି ନା କେହି ବ୍ୟାକ୍ ପେନ୍ରେ ସଫର କରୁଛନ୍ତି। ପୂର୍ବରେ ଯାହା 50-60 ବର୍ଷରେ ଦେଖାଯାଉଥିଲା ସେହି କମ୍ପ୍ଲେନ୍ ଗୁଡ଼ା ଆଜି 30-20 ବର୍ଷ ୟଙ୍ଗଷ୍ଟର ମଧ୍ୟରେ ଦେଖାଯାଉଛି। ଏସବୁର ମୁଖ୍ୟ କାରଣ ହେଲା ଆମର ଲାଇଫଷ୍ଟାଇଲ୍ ଚେଞ୍ଜ।
0: ହଁ, ତ ଏଇଟା ଆରମ୍ଭ ତ ହେଇଗଲାଣି ଆମର ଏଇ କାର୍ଯ୍ୟକ୍ରମ, ଆଗକୁ ଆହୁରି ଆଲୋଚନା କରିବା। ଜଣେ ଶ୍ରୋତା ବନ୍ଧୁ ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ, ଟିକେ ଆପଣଙ୍କର ପରିଚୟ ଦେବେ।
2: ଆଜ୍ଞା, ବରଗଡ଼ କଟାପାଲି ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜି କାର୍ଯ୍ୟକ୍ରମରେ ଅଛନ୍ତି ଡାକ୍ତର ସୁନୀଲ ସୁମିତ କୌଶିକ। ତ କ'ଣ ପ୍ରଶ୍ନ ରହିଛି ଆପଣଙ୍କର?
2: ଆଜ୍ଞା ଡାକ୍ତର, ଆଜ୍ଞା ନମସ୍କାର।
1: ନମସ୍କାର ସ୍ୱର୍ଣ୍ଣପ୍ରଭା, କୁହନ୍ତୁ।
2: ଆଜ୍ଞା, ଆଜିର ଯାହା ପ୍ରସଙ୍ଗ ଅଛି ଆଜ୍ଞା, ବିଷୟଟା ତ ନିଶ୍ଚିତ ଆଜି ସମସ୍ତଙ୍କୁ ସେଇ ଅଣ୍ଟା ପିଠିର ଦରଦ ପ୍ରାୟ ସମସ୍ତଙ୍କର ଦେଖାଯାଉଛି, ଛୋଟରୁ ବଡ଼ ପର୍ଯ୍ୟନ୍ତ। ତ ଆଜ୍ଞା ମୋର ପ୍ରଶ୍ନ ହେଲା, ମୋର ବି ସେମିତି ହେଇଛି କି ଅଣ୍ଟା ବହୁତ ଦିନ ହେଲା ଏମିତି ମୁଁ ଦେଖାଇ ଦଉଛି, କିନ୍ତୁ ଡକ୍ଟରଙ୍କୁ ଦେଖାଉଛି କିନ୍ତୁ ମୁଁ ସେମିତି କିଛି ସେ ଏକ୍ସରେ କରିନି କି କିଛି ନାହିଁ, ଏମିତି ଉପରେ ଉପରେ ଦେଖେଇକି ମେଡିସିନ ଦେଇ ଦିଅନ୍ତି। ତ ବହୁତ ଦିନ ହେଲା ମୋର ଅଣ୍ଟାରେ ଯନ୍ତ୍ରଣା ହଉଛି, ଆଉ ବେଳେବେଳେ ପିଠିରେ ବି ଯନ୍ତ୍ରଣା ହୁଏ ଶୋଇଥିଲେ। ତ ସେଥିର କାରଣ କ'ଣ, ଆଉ ଯଦି ଡକ୍ଟରଙ୍କୁ ଦେଖାଇଲେ ସେ ବି ଏକ୍ସରେ କି କ'ଣ କିଛି କହୁନାହାନ୍ତି, ଉପରେ ଉପରେ ମେଡିସିନ ଲେଖି ଦେଉଛନ୍ତି। ଆମ ଗାଁ ହସ୍ପିଟାଲରେ ବି ଗୋଟେ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ଅଛନ୍ତି, ତ ତାର କେମିତି ପ୍ରତିକାର ଆଉ ତାର କେମିତି ଚିକିତ୍ସା ଅଛି ସେଇଟା ଆଜ୍ଞା ଟିକେ କହିବେ।
1: ସୁନପ୍ରଭା, ଆପଣ କ୍ୱେଶ୍ଚନ ବହୁତ ଭଲ। ଏମିତି ବହୁତ ଗୁଡ଼ା ପେସେଣ୍ଟ ଅଛନ୍ତି ଯେମାନେ ଏମିତି ବହୁତ ଲଙ୍ଗ ଟର୍ମ ହେଲାନି ଏମିତି ପ୍ରୋବ୍ଲେମ ସହିତ ଏକ୍ସପିରିଏନ୍ସ ଅଛି ତାଙ୍କର। ମୁଁ କହିବି ଆପଣଙ୍କର ଯେତେ ଗୋଟେ ଏକ୍ସରେର ଗୋଟେ ଜଷ୍ଟ ଗୋଟେ ମିନିମାଲ ପାର୍ଟ ହେଲା, ଆମେ ଜଷ୍ଟ ଆପଣଙ୍କ ସ୍ପାଇନ୍ର ଆଲାଇନମେଣ୍ଟ ଦେଖିବା ପାଇଁ କି ଆପଣଙ୍କର ଆର୍କିଟେକ୍ଚର ବୋନ୍ର କେମିତି କ୍ୱାଲିଟି ଅଛି ସେଟା ଦେଖିବାପାଇଁ ଆମେ କରୁ ଏକ୍ସରେଟା। ବଟ୍ ଯେତେ ଯାଇ ଆପଣଙ୍କ ରୋଗ ଜଣାପଡ଼ିନି, ଯେମିତି ଆପଣଙ୍କ ବୟସ କେତେ ଅଛି ଏବେ?
2: ହଁ,
1: ଆକ୍ଚୁଆଲି ଫିମେଲମାନଙ୍କରେ ଟିକେ ଅଧିକ ଇସା ଦେଖାଯାଏ, କାହିଁକି ତାଙ୍କର ଯେମିତି ମାସିକା ବନ୍ଦ ହୁଏ ତା ପରଠୁ ତାଙ୍କର ଆକ୍ଚୁଆଲି ବଡ଼ିର ଟିକେ ଯେମିତି ବୋନ୍ କ୍ୱାଲିଟି କମିବା ଷ୍ଟାର୍ଟ ହୁଏ, ତାକୁ ଆମେ ପୋଷ୍ଟ ମେନୋପୋଜାଲ ଅଷ୍ଟୋପୋରୋସିସ୍ କହୁ ହେଲା। ସେମିତି ବହୁତ ଗୁଡ଼ା ଆଉ ରୋଗ ଅଛି ଯେମିତି ମାଂସ ୱିକ୍ ହେବା ହେଲା, ଆଉ ଆପଣଙ୍କର ଡାଏଟ୍ଟା ଆଉ ହରମୋନ୍ ଏସବୁ ମ୍ୟାଟର କରେ ହେଲା। ତ ଯେତେ ଯାଏଁ ଆପଣଙ୍କ ରୋଗର ମେନ୍ କଜ୍ ଜଣାପଡ଼ୁନି, ଯେମିତି ବହୁତ କମ୍ ଆପଣଙ୍କ ରୋଗ ଏଇଟା ବହୁତ ଦିନର ଅଛି ହେଲା, ତ ଗୋ ବି ପେନ୍ ଯେଉଁଟା ବହୁତ ଲମ୍ବା ଟାଇମ୍ ଯାଏଁ ଅଛି ତାକୁ ପୁରା ପ୍ରପର୍ ଇଭାଲୁଏସନ୍ ଦରକାର ହେଲା। ଖାଲି ଏକ୍ସରେରେ କେବେ ଜଣାପଡ଼େନି ହେଲା, ପେସେଣ୍ଟକୁ ଆଜ୍ ଅ ହୋଲ୍ ଦେଖାଯିବାକୁ ପଡ଼ିବ। ଆପଣଙ୍କ ଯଦି ଗୋଟେ ଜିନିଷ ଯାହା ମେଡ଼ିସିନ୍ ଖାଇକି ଠିକ୍ ହେଉନି, କେବେ ବି ମେଡ଼ିସିନ୍ ସବୁ ଜିନିଷର ଟ୍ରିଟମେଣ୍ଟ ନାହିଁ ହେଲା। ବହୁତ ରୋଗ ଖାଲି ଲାଇଫଷ୍ଟାଇଲ୍ ଚେଞ୍ଜରେ ହିଁ ଠିକ୍ ହେଇଯାଏ, ବହୁତ ରୋଗ ମେଡ଼ିସିନ୍ରେ ବି ଠିକ୍ ହେବ, ଆଉ ଯଦି ମେଡ଼ିସିନ୍ରେ ଠିକ୍ ହେଉନି ତ ଆପଣଙ୍କ ଗୋଟେ ପ୍ରପର୍ ଅର୍ଥୋପେଡ଼ିକ୍ ସର୍ଜନ୍ କି ସ୍ପାଇନ୍ ସର୍ଜନ୍ ପାଖକୁ ଯାଇକି ଇଭାଲ୍ୟୁଏଟ୍ ହେବାକୁ ପଡ଼ିବ। ବହୁତ ଟାଇମ୍ ଆପଣଙ୍କୁ ହରମୋନ୍ ରିପ୍ଲେସମେଣ୍ଟ ବି ନେବାକୁ ପଡ଼େ ହେଲା। ତ ଆପଣ ଯଦି ଆପଣଙ୍କ ନିଜ ପାଖରେ ଯଦି ଅଛନ୍ତି କି କେଉଁ ଅର୍ଥୋପେଡ଼ିକ୍ ସର୍ଜନ୍ ପାଖକୁ ଯାଇକି ଆପଣଙ୍କୁ କନସଲ୍ଟ କରିବା କଥା, ଆପଣଙ୍କ ବିଭିନ୍ନ ପ୍ରକାର ଇନ୍ଭେଷ୍ଟିଗେସନ୍ ହେବ, ତାପରେ ହିଁ ଆମେ ସେଇଟା ଗୋଟେ ପ୍ରମାଣ ପହଞ୍ଚି ପାରିବୁ କି କ'ଣ ରୋଗ ଅଛି।
0: ତ ଧନ୍ୟବାଦ ମ୍ୟାଡ଼ାମ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଛନ୍ତି। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ
3: ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା, ଟିକେ କହିବେ ପରିଚୟଟା?
3: ଲକ୍ଷ୍ମୀ ନାରାୟଣ ମଡ଼ା କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁର।
0: ଆଚ୍ଛା ଲକ୍ଷ୍ମୀ ବାବୁ, ପ୍ରଶ୍ନ କାଣା?
3: ପ୍ରଶ୍ନ ହଉଛି ଆଜ୍ଞା, ସେ ଅଣ୍ଟା ପିଠି ଯନ୍ତ୍ରଣା ଯେନ୍ ଆସି ଆଜ୍ଞା, ଏଇଟା ଅନେକ ସମୟରେ ବାତ ବି ହେବା ବାତ ବି କହେସନ୍, ମାନେ ସେଟା କ୍ଲିୟର ହେଇପାରୁଛି ପାର୍ବା କି ଆଜ୍ଞା? ସେ ବାତ ଯେନ୍ଟା ବୋଲସନ୍, କେତେ ଲୋକ ବାତ ତ ହୁଏନି ଛାଡ଼ବାର ବୋଲସନ୍।
0: ଆଚ୍ଛା,
3: ଯଦି ଛୋଟ ଛୁଆ ମାନେ ଯଦି ଅଣ୍ଟା ଯନ୍ତ୍ରଣା ହେଲେ ଆଜ୍ଞା, ଆମେ କେନ୍ତା ଜାଣି ପାର୍ବା ଆଜ୍ଞା?
0: ତ ଇନେ ଡାକ୍ତର କୌଶିକ ଆଜ୍ଞା ଅଛନ୍, ତ ଯେନ୍ ଯନ୍ତ୍ରଣା ହେସି ସେଟା ବାତ କହେସନ୍ କି କାଣା ସେ କଥା ବି ଟିକେ କହିବେ, ଆଉ ଛୋଟ ଛୁଆର କେନ୍ତା ଆମେ ଜାଣିପାରମା ସେ କଥା ବି କହିବେ।
3: ନମସ୍କାର।
1: ନମସ୍କାର। ଦେଖନ୍ତୁ, ମୁଁ ପେସେଣ୍ଟକୁ ଯେତେ ଯାଏଁ ଦେଖିନି ମୁଁ ଆପଣଙ୍କୁ ସିଓର ତ କହିପାରିବିନି ହେଲା କି କ'ଣ ହେଇଥିବ, ବଟ୍ ମୁଁ ଆପଣଙ୍କୁ ଜେନେରାଲି କହିପାରିବି କି ଯେମିତି ଛୋଟ ଛୁଆର ଯଦି ଗୋଟେ ଲୋ ଆମର ଅଣ୍ଟା ବଥା ହେଉଛି ହେଲା, ତ ଏଇସବୁ ଜିନିଷରେ ଆପଣ ବାତ ରୋଗ ବି ହେଇପାରେ ହେଲା, ବାତ ରୋଗରେ ବି ଅଣ୍ଟା ହେଲା ଆମର ଏଇସବୁ ପିଠିରେ ବଥା ହୁଏ, ତାକୁ ଆମେ ସ୍ପଣ୍ଡାଲ ଆର୍ଥ୍ରୋପାଥି କହୁ ହେଲା, ଯେଉଁଥିରେ କି ଆପଣ ରକ୍ତରେ ଅସୁବିଧା ଥାଏ ଯାହା ପାଇଁ ଆଣ୍ଟିବଡ଼ି ତିଆରି ହୁଏ ହେଲା, ଆର୍ ଇନ୍ଫ୍ଲାମେସନ୍ ହୁଏ ତା ପାଇଁ ବଥା ହୁଏ, ଆଉ ସେଇଟା ଟ୍ରିଟେବଲ, ତାକୁ ରେଗୁଲାରଲି ମେଡିକେସନ୍ ନେବାକୁ ପଡ଼େ ଆଉ ସେଇଟା ଟ୍ରିଟେବଲ, ବଟ୍ ତାକୁ ଜାଣିବା ପାଇଁ ଆମେ ରକ୍ତ ପରୀକ୍ଷା କରିବାକୁ ପଡ଼େ ହେଲା, ଆଉ ଆପଣଙ୍କ ଏକ୍ସରେରେ ବି ଆମକୁ କିଛି ସାଇନ୍ ଦେଖାଯାଏ, ଯେମିତି ଆପଣଙ୍କ ଗୋଟେ ଜଏଣ୍ଟ ଗୁଡ଼ା ଫ୍ୟୁଜ୍ ହେବାଟା, ସେଠି ଆପଣଙ୍କ ପେନ୍ ଜଏଣ୍ଟ ପାଖରେ ପେନ୍ ଆମେ କ୍ଲିନିକାଲି ଦେଖୁ, ବହୁତ ବିଭିନ୍ନ ପ୍ରକାର ଟେଷ୍ଟ ଅଛି କ୍ଲିନିକାଲି ବି ଆଉ ରକ୍ତ ପରୀକ୍ଷା ବି, ଯେଉଁଥିରେ ଆମେ ଜାଣିପାରିବୁ କି ଆପଣଙ୍କ ବାତ ପାଇଁ ହେଉଛି ନା ଆପଣଙ୍କ ଜିନିଷ ଟେକିବା ପାଇଁ କି ଜେନେରାଲ ଗୋଟେ ବ୍ୟାକ୍ ପେନ୍ ହେଉଛି ହେଲା, ତ ସବୁ ଜିନିଷ କରିହେବ ବଟ୍ ତା ପାଇଁ ରକ୍ତ ପରୀକ୍ଷା କରିବାକୁ ପଡ଼ିବ।
0: ତ ଧନ୍ୟବାଦ ଲକ୍ଷ୍ମୀ ବାବୁ।
3: କୋଉ
1: ଜାଗାରେ କହୁଛି ଅର୍ଥୋପେଡିକ୍ସରେ ଆମେ ଏଇଟା ଶିଖୁ ଫାର୍ଷ୍ଟ ଡେରୁ ଲାଷ୍ଟ ଯାଏ କି ଯେତେ ଥର ମୁଭମେଣ୍ଟ ଇଜ୍ ଭେରି ନେସେସରୀ ହେଲା, ମୁଭମେଣ୍ଟଟା ବହୁତ ଦରକାର। ଆପଣ ଯଦି ବସିକି ବି ରହିବେ ବହୁତ ଟାଇମ୍, ଆପଣଙ୍କ ମାଂସ ଗୁଡ଼ା ୱିକ୍ ହେଇଯାଏ ହେଲା, ସ୍ପାଇନ୍ ପଛପଟେ ବଡ଼ ବଡ଼ ମାଂସ ଥାଏ ଯାହା ୱିକ୍ ହେଇଯାଏ, ସେଥିପାଇଁ ରେଗୁଲାରଲି ଷ୍ଟ୍ରେଚିଂ କରିବା କଥା ହେଲା, ନହେଲେ ଆପଣଙ୍କ ୱିକ୍ ହେବ ଆପଣ ବସିକି ବି କଥା ଲାଗିବ। ଛୋଟ ଛୁଆ ପାଇଁ ଆପଣଙ୍କୁ ସବୁବେଳେ ବ୍ଲଡ୍ ରକ୍ତ ପରୀକ୍ଷା କରିବାକୁ ପଡ଼େ ଯଦି ବସିକି ବଥା ହେଉଛି ତାଙ୍କୁ, କାହିଁକି ବହୁତ ଟାଇମ୍ ଆମର
4: ଶୁଣୁଥିଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର ବିଷୟ ଥିଲା ଅଣ୍ଟା ପିଠି ଯନ୍ତ୍ରଣା। ଉତ୍ତର ଦେଉଥିଲେ ଡକ୍ଟର ସୁମିତ କୌଶିକ, ସଂଯୋଜନା ସନ୍ତୋଷ ପେ। ଆକାଶବାଣୀ ସମ୍ବଲପୁର ସମୟ ଦିନ 11 ବାଜିବା। ଶୁଣୁନ୍ ହିନ୍ଦୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଥି ଏଥର ତେଜରାଜ ନାୟକଙ୍କ କଣ୍ଠ ଥି ଶୁଣୁନି ଗୀତ। ଗୀତ ରଚନା ନିତ୍ୟାନନ୍ଦ ସାହୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ନାରାୟଣ ଡଞ୍ଚେନାଙ୍କର କଣ୍ଠତି ସୁନ୍ଦରମଣି ଡଞ୍ଚେନାଙ୍କ ରଚନା ତ ଶୁଣୁନି ଗୀତ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଥିଲା ଏଥର ସ୍ନିଗ୍ଧାରାଣୀ ଜଣାଙ୍କର କଣ୍ଠତି, ଦିଗ୍ପତି ପାଣ୍ଡେଙ୍କ ରଚନା ତ ସୁନୁନି ଗୀତ।

0: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ଶେଷତି ଦୟାନିଧି କୁମ୍ଭାରଙ୍କର କଣ୍ଠତି ସୁନୁନି ଗୀତ ରଚନା ସୌରେ ପ୍ରଧାନ।

ଇନା ଶେଷ କରୁଛୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। କଣ୍ଠଦାନ କଲେ ପଦ୍ମଲୋଚନ ଦାସ, ତେଜରାଜ ନାୟକ, ନାରାୟଣ ଡନସେନା, ସ୍ନିଗ୍ଧାରାଣୀ ଜେନା ଆଉର୍ ଦୟାନିଧି କୁମ୍ଭାର। ଗୀତ ରଚନା ତେଜରୁ ବାରିକ, ନିତ୍ୟାନନ୍ଦ ସାହୁ, ସୁନ୍ଦରମଣି ଡନସେନା, ଦିଗ୍ପତି ପାଣ୍ଡେ ଆଉର୍ ସୌରେ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ସମିଆ ଦିନ 11:30 ପ୍ରଚାର କରୁଛୁ ହିନ୍ଦୀ ସିନେମା ଗୀତ କାର୍ଯ୍ୟକ୍ରମ ଖୁଲା ଝରକା। ଶ୍ରୋତାବନ୍ଧୁ, ଆଜିର ଏ କାର୍ଯ୍ୟକ୍ରମ ଥି ଆମେ ଗୀତ ଶୁନ୍ମା, କଥା ହମା ଖୁସି ବିଷେ ଥି। ଜୀବନ ଥି ଖୁସି କାଣା କେବେ ଭାବିଛନ୍? ଘାଏ ଘାଏ ବଡ଼ ବଡ଼ ସଫଲତା ଥି ଯେନ୍ ଖୁସି ନାଇଁ ମିଲେ, ହେଟା ଛୋଟ ଛୋଟ କଥା ଥି ମିଲି ଯାଏସି। ଇ ଯେନ୍ତାକି ମହାନଦୀର କୁଲେ ବସିକରି ସୂର୍ଯ୍ୟୋଦୟ ହେବାରଟା କି ସୂର୍ଯ୍ୟ ଅସ୍ତ ହେବାରଟା ଦେଖିଲେ ଯେନ୍ ଖୁସିଟେ ମିଲ୍ସି। ଖୁସି କେନ୍ସି ବଜାର ଥି ନାଇଁ ମିଲେ, ଇଟା ନିଜର ଭିତରେ ଥିସି। ଆସୁନ୍ ଆଏଜ୍ ଆମେ ଇ ଛୋଟ ଛୋଟ କଥାକେ ନେଇକରି କିଛି ସମିଆ ଖୁସି ବାଣ୍ଟମା। ସୁନ୍ମା କାର୍ଯ୍ୟକ୍ରମର ପହିଲା ଗୀତ ସିନେମା ରୋଜା, କଣ୍ଠ ଦେଇଛନ୍ ଏସ୍ପି ବାଲସୁବ୍ରମଣ୍ୟମ ଅର୍ଚିତ୍ରା, ଗୀତ ରଚନା ପିକେ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ଆମେ କଥା ହଉଛେ ଖୁସି ବିଷୟଟି। ଆଇସ୍ ବିଲ୍ ପଶ୍ଚିମ ଓଡ଼ିଶାତି ଫେର୍ ହେତେ ଗରମ ଆର୍ ତାପ ଗୁରୁଦୁଟେ ଅଛେ। ସମକିରିର ଜୀବନ ଗରମ ଲାଗି ଉଥଲ ପୁଥଲ କାଣା କହୁଛନ୍, ପୂର୍ତ୍ତି ଜଲୁଛେ ବାଗି ଲାଗୁଛେ ନା। ହେଲେ ଇ ଗରମ ଲାଗି ଖରା ଛୁଟି ମିଳିଥିବାର ଛାତ୍ରଛାତ୍ରୀମାନେ ଘରେ ରହିକରି ଲେମ୍ବୁ ସର୍ବତ, ଦହି ସର୍ବତ, ଆଇସ୍କ୍ରିମ୍ର ମଜା ନେଉଛନ୍। ଆଉର୍ ଅଧେ ସମର ହୋଲିଡ଼େ ମନାବାର ଲାଗି ନିଜର ପରିବାର ସାଙ୍ଗେ ବାହାରକେ ବୁଲି ଯାଇଛନ୍। ଇଟା ବିଲ୍ ତ ଖୁସ୍ ହେବାର ଜରିଆ ଏ ନା। ଏ କଥା ସାଙ୍ଗେ ଶୁନ୍ମା ସିନେମା ଦୁଲ୍ହନ ଓହି ଯୋ ପିୟାମନ ଭାଇର ଗୀତ। କଣ୍ଠ ଦେଇଛନ୍ ୟେସୁ ଦାସ, ହେମନ୍ତ ଆଉ ବନଶ୍ରୀ ସେନଗୁପ୍ତା। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଖୁସି ବିନା ଜୀବନ ଅଧୁରା। ଆମରି ଖୋଲା ଝରକା କାର୍ଯ୍ୟକ୍ରମ ଥି ମଧୁର ଗୀତ ଶୁଣିକରି ଯେନ୍ତା ଆପଣମାନଙ୍କୁ ଖୁସି ମିଲ୍ସି, ଆସୁନ୍ ଏ କାର୍ଯ୍ୟକ୍ରମ ଥି ଆମେ ଫେର୍ ଗୋଟେ ମଧୁର ଗୀତ ଶୁଣମା, ଯେନ୍ଟାକି ଆପଣମାନଙ୍କର ମନକେ ଗୋଟେ ନୂଆ ଉତ୍ସାହ ଆନିଦେବା, ଟିକେ ଖୁସି ଆନିଦେବା। ଶୁଣମା ସିନେମା ଖୁନ୍ ଭରି ମାଙ୍ଗ ଏ ଗୀତ। କଣ୍ଠ ଦେଇଛନ୍ ନିତିନ ମୁଖେ, ସର ସାଧନା ସରଗମ, ଗୀତ ରଚନା ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଜୀବନଥି ଛୋଟ ଛୋଟ ଜିନିଷ୍ଥି ଖୁସି ଖୁଜବାରଟା ଶିଖୁନ୍। ଯେନ୍ତା ଜନେ ନିଜର କେନ୍ସି ସାଙ୍ଗ ସମ୍ପର୍କୀୟ ସାଙ୍ଗେ କିଛି ସମୟ କଥା ହେବାରଟା କି ନିଜେ କିଛି ସମୟ ଲାଗି ବସିକରି କପେ ଚା କି କଫି ପିଇବାରଟା ହଉ, ଇ ଛୋଟ ଛୋଟ କଥାଥି ତ ଖୁସି ଲୁକି କରି ଅଛେ। ଇ ଖୁସିକେ ଖୁଜୁନ୍, ପାଉନ୍, ହସୁନ୍। ଆଉ ଆମର କାର୍ଯ୍ୟକ୍ରମ ଥି ଶୁଣୁନ୍ ଗୀତ ସନମରେ ସିନେମା ଥୁ। କଣ୍ଠ ଦେଇଛନ୍ ଅମାଲ ମଲ୍ଲିକ, ଅରମାନ ମଲ୍ଲିକ ଆଉ ପଲକ ମୁଚ୍ଛଲ। ଗୀତ ରଚନା ମନୋଜ ଯାଦବ, ସଙ୍ଗୀତ ଅମାଲ ମଲ୍ଲିକ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ପ୍ରକୃତିର ସବୁଠାରୁ ସୁନ୍ଦର କଳା ନାରୀ ବିଷୟରେ। ତାଙ୍କର ମୁହଁର ହସ ଯେପରି ସକାଳର ପ୍ରଥମ ସୂର୍ଯ୍ୟକିରଣ, ତାଙ୍କର ଆଖିରେ ଲୁଚି ରହିଛି ଅନେକ କାହାଣୀ ଏବଂ ହୃଦୟରେ ଅଛି ଅସୁମାରୀ ସ୍ନେହ। ଏ କଥା ସହିତ ଶୁଣିବା କାର୍ଯ୍ୟକ୍ରମର ଏହି ଗୀତ। କଥାଚିତ୍ର ଅର୍ଜୁନ ପଣ୍ଡିତ, କଣ୍ଠ ଦେଇଛନ୍ତି ଦଲେର ମେହେନ୍ଦି ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସେନ ଏବଂ ସମୀର ସେନ।

ନାରୀ ତାଙ୍କର ସୌନ୍ଦର୍ଯ୍ୟ କେବଳ ରୂପରେ ନୁହେଁ, ବରଂ ତାଙ୍କର ସ୍ନେହ ମମତା ଏବଂ ବ୍ୟକ୍ତିତ୍ୱରେ ଥାଏ। ଯେତେବେଳେ ସେ ଚାଲନ୍ତି, ଲାଗେ ଯେପରି ପ୍ରକୃତି ନିଜେ ତାଙ୍କ ପାଦ ତଳେ ନୃତ୍ୟ କରୁଛି। ଅସମରେ ସ୍ନେହ ଅଜାଡ଼ି ଦିଅନ୍ତି ସେ ଏହି ସାରା ଦୁନିଆରେ। ଏଥିସହିତ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ବାଦଶା କଥାଚିତ୍ରରୁ କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ସାଥୀ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଇଠି ଶେଷ କରୁଛୁ ଆଜିର ବାତାୟନ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ନବୀନ କୁମାର କୁଅଁର ଏବଂ ଗୀତାଞ୍ଜଳି ପୁଢ଼। ଗୀତ ରଚନା ଶିବଶଙ୍କର ପ୍ରଧାନ, ପ୍ରେମରାଜ କୁମାର ପ୍ରଧାନ ଏବଂ ବିରଞ୍ଚି ମଲ୍ଲିକ। ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍‌ରେ 317.5 meter ତଥା 945 kHz ଏବଂ FM 101 MHz ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଗୋଟିଏ ପରିବାରର ଆଧାର ନାରୀ, ସମାଜର ସୃଷ୍ଟିରେ ନାରୀ, ନାରୀ ସୃଷ୍ଟିକାରିଣୀ, ଜନ୍ମଦାତ୍ରୀ, ସନ୍ତାନର ପ୍ରଥମ ଶିକ୍ଷୟିତ୍ରୀ, ଏକ ସମୃଦ୍ଧ ପରିବାର ତଥା ସମୃଦ୍ଧ ସମାଜ ଗଠନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏସବୁ ଦାୟିତ୍ୱ ତୁଲାଇବା ପାଇଁ ନାରୀର ସୁସ୍ଥ ରହିବା ନିହାତି ଆବଶ୍ୟକ। ନାରୀ ନିରୋଗ ରହିଲେ ପରିବାର ସୁସ୍ଥ ରହେ। ଏକ ସୁସ୍ଥ, ଶିକ୍ଷିତ, ଆର୍ଥିକ ସ୍ତରରେ ସ୍ୱାବଲମ୍ବନଶୀଳ ନାରୀ ଘରଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସବୁ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣନ୍ତି। ଅର୍ଥାତ୍ ଏକ ସୁସ୍ଥ ନାରୀ ହିଁ ଏକ ସମୃଦ୍ଧ ସମାଜର ମୂଳଦୁଆ। ନାରୀ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦେଲେ ଯାଇ ସମାଜର ପ୍ରକୃତ ବିକାଶ ସମ୍ଭବ ହୋଇଥାଏ। ତେଣୁକରି ତ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ଆମ ଦେଶର ସରକାର ଅନେକ ପଦକ୍ଷେପ ନେଉଛନ୍ତି, ଯୋଜନା କାର୍ଯ୍ୟକାରୀ ମଧ୍ୟ କରିଛନ୍ତି। ଯେପରି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଏଭଳି ଅନେକ। ଆସନ୍ତୁ ଆମେ ମଧ୍ୟ ଏସବୁ ଯୋଜନାର ବିଷୟରେ ସଚେତନ ହେବା, ଜାଣିବା, ସେ ଯୋଜନା ବିଷୟରେ, ତାର ଲାଭ ବିଷୟରେ ଅନ୍ୟମାନଙ୍କୁ ସଚେତନ କରି ସମଗ୍ର ନାରୀ ଜାତିକୁ ସୁସ୍ଥ ରଖି ପରିବାର, ଦେଶକୁ ସୁସ୍ଥ ଓ ନିରୋଗ ରଖିବାରେ ସହଯୋଗ କରିବା। ଏଥିସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ, କଣ୍ଠ ଦେଇଛନ୍ତି ଇରା ମହାନ୍ତି। ଗୀତଟିକୁ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର ଏବଂ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

0: ଶ୍ରୋତା ଭଉଣୀ, ଗୀତଟିଏ ତ ଶୁଣିଲେ। ଆପଣ ଜାଣନ୍ତି, ଖରାଦିନ ତ ଚାଲିଛି, ସୂର୍ଯ୍ୟର ପ୍ରଖର କିରଣର ତାପ ଓ ଗରମ ଆମ ତ୍ୱଚାରେ ସାଧାରଣତଃ ଟେନ୍ ବା କଳା ପଡ଼ିଯାଇଥାଏ। ତ୍ୱଚା ସନ୍ବର୍ଣ୍ଣ ବା ଚର୍ମ ଜଳାପୋଡ଼ା ହୋଇଥାଏ, ଘିମିରି ବ୍ରଣ ହେବା ତଥା ତ୍ୱଚା ଶୁଷ୍କ ହେବା ଭଳି ସମସ୍ୟା ଦେଖାଦେଇଥାଏ, ଫଳରେ ଆମକୁ ଅନେକ ସ୍ୱାସ୍ଥ୍ୟଗତ ଅସୁବିଧା ହୋଇଥାଏ। ତାହେଲେ ଏ ସମୟରେ କିପରି ଆମେ ଆମ ତ୍ୱଚାର ଯତ୍ନ ନେବା, ସେ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ଶୁଣିବା ଖରା ଦିନରେ ତ୍ୱଚାର ଯତ୍ନ। ଏ ବିଷୟରେ ସବିତା ନାୟକଙ୍କ ସହିତ ଆଲୋଚନା, ତାଙ୍କ ସହିତ କଥା ହୋଇଛନ୍ତି ପ୍ରତିଭା ରାଣୀ ପଣ୍ଡା।
1: ଆମେ ସମସ୍ତେ ଜାଣିଛେ ଯେ ଚର୍ମ ଆମର ଯେହେତୁ ଶରୀରକୁ ଘୋଡ଼େଇ ରଖିଛି, ଚର୍ମଟା ସୁନ୍ଦର ଦେଖା ନଗଲେ ଚେହେରା ବି ସୁନ୍ଦର ଦେଖାଯିବ ନାହିଁ। ଚର୍ମଟା ସୁନ୍ଦର ଥିଲେ ସମସ୍ତେ ତା ପ୍ରତି ଆକୃଷ୍ଟ ହେବେ। ତାମାନେ
2: ଆଜ୍ଞା,
1: ଆମର ତ ବିଭିନ୍ନ ଋତୁ ରହିଛି, ଋତୁ ଅନୁଯାୟୀ ବି ଆମର ସେ ଅନୁସାରେ ଦେହର ଯତ୍ନ ବା ଶରୀରର ଯତ୍ନ ନେବା କଥା, ସେ ଅନୁସାରେ ଚର୍ମର ବି ଯତ୍ନ ନେବା କଥା। ଖରାଦିନ ପାଇଁ ଆମର ବିଶେଷ କରି କେମିତି ଆମେ ଯତ୍ନ ନେବା ଚର୍ମର?
2: ପ୍ରକୃତିରେ ଚର୍ମ ଆମର ଗୋଟେ ଶରୀରର ବିଶିଷ୍ଟ
1: ଅଂଶ।
2: ସବୁ ଋତୁରେ ଆମେ ଅନ୍ୟ ପ୍ରକାରରେ ଯତ୍ନ ନେଉ, ଖରାଦିନରେ ଆମକୁ ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଫାଷ୍ଟ ହେଲା ଆମେ ଚର୍ମକୁ ଆମେ ସୂର୍ଯ୍ୟ କିରଣରୁ ଦୂରେଇକି ରଖିବା,
1: ରକ୍ଷା କରିବା।
2: ସେଇଟା ମେନ୍ ହେଲା ଆମ ଫେସ୍,
1: ମୁହଁଟା।
2: ମୁହଁରେ ଆମର ସବୁବେଳେ ଆମେ ରାସ୍ତାରେ ଗଲାବେଳେ ମୁହଁରେ ଆମର ସୂର୍ଯ୍ୟ କିରଣଟା ଡାଇରେକ୍ଟ ବାଜିଥାଏ, ତ ତାକୁ ସବୁବେଳେ ଆମେ ସୂର୍ଯ୍ୟ କିରଣରୁ ତାର ଅଲଟ୍ରାଭାୟୋଲେଟ୍ ଯେଉଁ ରେଜ୍ ବାହାରୁଛି ସେଇଟା ଆମ ମୁହଁରେ ବହୁତ
1: ଖରାପ ପ୍ରକାର।
2: ତ ସେଥିପାଇଁ ଆମେ ସବୁବେଳେ ଫାଷ୍ଟ ଫେସ୍ର ଆମର ମୁହଁର ଯେଉଁ ଚର୍ମଟା ଅଛି ତାକୁ ଖରାରେ ବାହାରିବା ପୂର୍ବରୁ କମସେ କମ୍ ଆମେ କଭର୍ କରିକି, ଯେମିତି ଗୋଟେ ଆପଣ ଛତା ଧରିଲେ ମୁଣ୍ଡ ମୁହଁ ସେଥିରେ ଢାଙ୍କି ହେବ। ତାପରେ ହେଲା ଆମେ ସୂର୍ଯ୍ୟ କିରଣରେ ବାହାରିବା ଆଗରୁ ଆମେ ଗୋଟେ ସନ୍ସ୍କ୍ରିନ୍ ଲୋସନ୍, ଆଜିକାଲି ବହୁତ ପ୍ରକାରର ଭଲ ଭଲ କମ୍ପାନୀର ସନ୍ସ୍କ୍ରିନ୍ ଲୋସନ୍ ମିଳୁଛି, ତାକୁ ଲଗେଇକି ଆମେ ବାହାରିବା ଦରକାର। ଘରୁ ଆମେ ଯେତେବେଳେ ବି ବାହାରୁଛୁ ଘରୁ ସନ୍ସ୍କ୍ରିନ୍ ଲୋସନ୍ ଲଗେଇକି ବାହାରିବା,
1: ତାହେଲେ ସୂର୍ଯ୍ୟ କିରଣ କୁପ୍ରଭାବ ତାମାନେ ପଡ଼ିବ।
2: ହଁ, ଡାଇରେକ୍ଟ ଆମ ସ୍କିନ୍କୁ ସେ କ୍ଷତି କରିବନି ସୂର୍ଯ୍ୟ କିରଣ। ନହେଲେ ଆପଣ ଘରେ ବି କିଛି ଏମିତି ଜିନିଷ ପ୍ରସ୍ତୁତ କରି ଲଗେଇ ପାରିବେ ଯେଉଁଟାକି ସୂର୍ଯ୍ୟ କିରଣରୁ ଆମକୁ ବାହାରୁ ଆସିଲା ପରେ ଆମକୁ ଚର୍ମଟାକୁ ସତେଜ ରଖିବ। ସେ
1: କ'ଣ ସେସବୁ ଟିକେ କହିବେ?
2: ଆମର ରୋଷେଇ ଘରେ ଆମେ ବହୁତ ଜିନିଷ ରଖିଛୁ, ସେଥିରୁ ହେଲା ଆପଣଙ୍କର ଦହି। ଦହି ଗୋଟେ ବହୁତ ଭଲ,
1: ଖରାଦିନରେ ବି ବେଶୀ ପରିମାଣରେ ଲୋକ ବ୍ୟବହାର କରନ୍ତି
2: ସେଟା। ଦହିରେ ଆପଣ ଅଳ୍ପ କିଛି ହଳଦୀ ଗୁଣ୍ଡ ଟିକେ ବେସନ ମିଶେଇକି ବି ଆପଣ ଗୋଟେ ନର୍ମାଲ ପ୍ୟାକ୍ ବନେଇକି ତାକୁ ଲଗେଇ ପାରିବେ ବାହାରୁ ଆସିଲା ପରେ। ତାପରେ ଆମେ ବାହାରୁ ଆସିଲେ ଆମେ ମୁହଁଟା ସବୁବେଳେ ଥଣ୍ଡା ପାଣିରେ ଧୋଇବା କଥା, ଯେହେତୁ ଆମ ଖରାଦିନେ ବେଶୀ ଝାଳ ବାହାରେ, ତ ଝାଳ ଆପଣ ଥଣ୍ଡା ପାଣିରେ ଯଦି ଦିନକୁ 2-3 ଥର ଧୋଇବେ ତ ସେଟା ଟିକେ କମିଯିବ, ତୈଳୀୟ ଅଂଶ କମିକି ଆମର ସ୍କିନ୍ ବି ପ୍ରାୟ ତୈଳୀୟ ହିଁ ହେଇଯାଏ ଖରାଦିନେ। ତ ସେଥିପାଇଁ ପେକ୍ ଗୁଡ଼ାକ ଲଗେଇଲେ ଆମେ ଘରେଲୁ ସେଟା ଟିକେ ଠିକ୍ ବାଲାନ୍ସ ହେଇକି ଆମ ଚର୍ମଟା।
1: ଏଇଟା ତ ଆପଣ ଗୋଟେ କଥା କହିଲେ, ଦହି ସେଥିରେ ଟିକେ ହଳଦୀ ମିଶେଇକି କରିବେ, ଆଉ କିଛି ଉପାୟ ରହିଛି କି?
2: ବହୁତ ଗୁଡ଼ିଏ ଉପାୟ ଅଛି ମ୍ୟାଡ଼ାମ୍, ଆଜିକାଲି ତ ପ୍ରସାଧନ ସାମଗ୍ରୀ ବହୁତ ଭଲ ଭଲ ଜିନିଷ ଗୁଡ଼ାକ ବାହାରୁଛି, ନହେଲେ ଆମେ ଘରେ ବି ବହୁତ ଜିନିଷ ଆମେ ପାଇପାରିବା ଯାହାକି ଆମ ବେଶୀ ବାହାରକୁ ଯିବାକୁ ପଡ଼ିବନି, ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିବନି। ତ ଘରେ ଆମେ ଆମର ନିଜ ବାଡ଼ିରେ ଘିକୁଆଁରୀ ଗଛ, ଆଲୋଭେରା ଯାହା, ତାକୁ ବି ଆପଣ ବାହାର କରିକି ସକାଳୁ ଟିକେ ଉଠି ମୁହଁରେ ଘଷିକି ତାକୁ କିଛି ସମୟ ଛାଡ଼ି ତାପରେ ମୁହଁଟା ଧୋଇଦେବେ, ସେଥିରେ ବି ଆମ ସ୍କିନ୍ଟା ବହୁତ ଭଲ ହେଇକି ରହେ। କିଛି ଲେମ୍ବୁ ରସ, କାକୁଡ଼ି ରସ ମିଶେଇକି ବି ଆପଣ ତାକୁ ମୁହଁରେ ଲଗେଇକି 10-15 ମିନିଟ୍ ଛାଡ଼ିଦେବେ, ସେଥିରେ ବି ସ୍କିନ୍ର ସତେଜତା ରହିବ।
1: କିନ୍ତୁ ଏହାକୁ ନିୟମିତ ଭାବରେ କରିବା କଥା,
2: ହଁ, ଖରାଦିନେ ବିଶେଷ ଆମକୁ ଧ୍ୟାନ ଦେବାକୁ ପଡ଼ିଥାଏ, ଖାସ କରି ଆମ ମୁହଁର। ହାତ ଗୋଡ଼ ବି ଅଛି, ହାତ ଗୋଡ଼ରେ ଆମେ ଖରାରେ ବାହାରିବା ପୂର୍ବରୁ ଆମର ଗ୍ଲୋଭ୍ସ ଫ୍ଲୋଭ୍ସ ଲଗେଇକି ବାହାରିବା,
1: ହାତ ଗ୍ଲୋଭ୍ସ ବ୍ୟବହାର କରିବା ଦରକାର,
2: ବ୍ୟବହାର କରିବା କଥା। ପତଳା କପଡ଼ା ଆମେ ମୁଣ୍ଡରେ ଗୋଟେ ଟୋପି ହଉ କି କିଛି ହାଲକା ଫୁଲକା କପଡ଼ା,
1: ଆଜିକାଲି ତ ଦେଖାଯାଉଛି ଝିଅମାନେ ସ୍କୁଟି ଚଲାଇଲା ବେଳେ
2: ଢାଙ୍କିକି ଯାଉଛନ୍ତି, ସେଟା ବହୁତ ଭଲ ଜିନିଷ।
1: ଆଜ୍ଞା ଆଜ୍ଞା,
2: ଆଉ ସେଥିରେ ଆମର ସ୍କିନ୍ ବହୁତ ରକ୍ଷା ହୁଏ, ସୂର୍ଯ୍ୟ କିରଣରୁ ହିଁ ରକ୍ଷା ହୁଏ। ଧୀରେ ଧୀରେ ଆମ ପୃଥିବୀରେ ଗରମଟା ବି ବଢି ଚାଲିଛି,
1: ନିଶ୍ଚିତ ମାନେ ଏତେ ଜୋରରେ ଖରା ପ୍ରଭାବ ପଡୁଛି, ବେଶୀକି ଆମର ଯୋଉ ପରିବେଶ ଅସନ୍ତୁଳନ ରହିବା ଯୋଗୁଁ
2: ସବୁବେଳେ ଗଛର ପ୍ରଭାବ ବେଶୀ ପଡୁଛି, ଖରା ବି ବହୁତ ବଢି ଯାଇଛି।
1: ଆଜ୍ଞା, ତ ସେଥିପାଇଁ ନିଶ୍ଚିତ ଭାବରେ ସତର୍କତା ଅବଲମ୍ବନ କରିବା ଦରକାର। ଆପଣ ଏଇ ଟିକକ ଆଗରୁ କହୁଥିଲେ ଖରାଦିନେ ଆମର ବେଶୀ ଝାଳ ବାହାରେ, ଏଇ ଝାଳରୁ ରକ୍ଷା କରିବା ଲାଗି ଦେହକୁ କ'ଣ ସବୁ ଉପାୟ ଅବଲମ୍ବନ କରିବା?
2: ଆମେ ଝାଳରୁ ରକ୍ଷା କରିବା ପାଇଁ ଫାଷ୍ଟ ତ ହେଲା ଆମେ ଦିନକୁ 2-3 ଥର ଥଣ୍ଡା ପାଣିରେ ହିଁ ଧୋଇଲେ ମୁହଁ ଭଲ, ତାପରେ ଆମେ ଯେଉଁଥିରେ ଯେମିତି ତରଭୁଜ ହେଲା ଏମିତି ଜିନିଷ ଗୁଡ଼ାକ ଖାଇବା ଯେଉଁଥିରେ ଆମ ଶରୀର ଭିତରେ ବି ଆମର ଜଳୀୟ ଅଂଶଟା ଠିକ୍ ବାଲାନ୍ସ ହେଇକି ରହିବ, ମାନେ ଖାଦ୍ୟପେୟ ଉପରେ ବି ଝାଳର ବହୁତ
1: ନିଶ୍ଚିତ
2: ପ୍ରଭାବ ପଡ଼େ। ତ ଖାଇବାଟା ପାଣି ବେଶୀ ପିଇବେ, ହାଲକା ଫୁଲକା ଖାଇବା ଖାଦ୍ୟ ସବୁ ଖାଇବା କଥା। ତାପରେ ଯେମିତି ହେଲା ପଇଡ଼, ତରଭୁଜ ଏମିତି ଜିନିଷ, କାକୁଡ଼ି, ଖରବୁଜ ଏସବୁ ଜିନିଷ ବି ଖାଇବା ଆମର ଶରୀର ପାଇଁ ବହୁତ ଭଲ।
1: ଏବେ ଆପଣ ଆଉ ଗୋଟେ ଜିନିଷ ଲକ୍ଷ୍ୟ କରୁଥିବେ, ବେଶିକରି ଆମର ଭୋଜି ଭାତ ଗୁଡ଼ିକରେ ବେଶୀ ତେଲ ମସଲା ବ୍ୟବହାର କରାଯାଉଛି, ସେଇ ପ୍ରକାର ଖାଦ୍ୟ ଏଇ ଖରାଦିନେ କିଛି ପ୍ରଭାବ ପକାଏ କି?
2: ଆଜ୍ଞା ନିଶ୍ଚୟ। ମେନ୍ ହେଉଛି ଆମେ ଖାଦ୍ୟ ଉପରେ ଆମର ସ୍କିନ୍ ଚୁଟି ସବୁ ନିର୍ଭର କରେ।
1: ଆଜ୍ଞା,
2: ତ ଖାଇବାଟା ଆମେ ଯେମିତି ରଖିବା ଆମର ସ୍କିନ୍ ଉପରେ ତାର
1: ପ୍ରଭାବଟା ଭଲ ପଡ଼ିବ,
2: ବେଶୀ ପଡ଼େ। ତା ସାଙ୍ଗରେ ଆପଣଙ୍କର ଶୋଇବାଟା ବି ଠିକ ହେବା କଥା, ରେଷ୍ଟ ବି ଦରକାର, କିଛି ବ୍ୟାୟାମ ବି କରିବା କଥା। ତ ସେଇ ହିସାବରେ ଖାଇବାଟା ମସଲା ତେଲ ଆପଣ ଯେତେ କମ୍ ଖାଇପାରିବେ।
1: ଆଉ ଗୋଟେ କଥା, ଆମର ଯେଉଁ ବେଶିକରି ଆମର ଖରାଦିନରେ ଘିମିରି ସମସ୍ୟା ଗୋଟେ ଦେଖାଯାଏ, ଏଇଟା ନ ବାହାରିବା ପାଇଁ କ'ଣ ସବୁ ସତର୍କତା ଆମେ ଅବଲମ୍ବନ କରିବା?
2: ଚର୍ମକୁ ସବୁବେଳେ ସଫା ରଖିବା, ମାସକୁ କମସେ କମ ଥରେ ଦୁଇଥର ଘରେଲୁ ସ୍କ୍ରବ୍ ବନେଇକି, କି ରେଡିମେଡ୍ ବି ଆଜିକାଲି ମିଳୁଛି ସ୍କିନ୍ ପଲିସିଂ ସ୍କ୍ରବ୍ ଗୁଡାକ, ସେଗୁଡାକ ଲଗେଇକି ଆମେ ସଫା ରଖିବା ସ୍କିନ୍କୁ। ତ ସେ ମଇଳା ଜମିକି ସେ ଘିମିରି ହିଁ ଗୋଟେ ହିସାବରେ ଝାଳ ମଇଳାରୁ ହିଁ ହୁଏ ସେଟା।
1: ଆଜ୍ଞା,
2: ମଝି ମଝିରେ ମାସକୁ ଥରେ ଦୁଇଥର ଆମେ ଟିକେ ସ୍କ୍ରବ୍ କରିବା କଥା, ଫେସ୍ ମୁହଁକୁ କମସେ କମ୍ ମାସକୁ 15 ଦିନରେ ଥରେ ଦୁଇଥର କରିବା କଥା। ଆମେ ଯେମିତି ଆମ ମୁହଁ କରୁଛୁ ଦେହଟା ବି ସେମିତି ସଫା ରଖିବା କଥା।
1: ଘରେଲୁ ଉପାୟରେ ଆପଣ ଯୋଉ କହିଲେ ଏଇଟା ସ୍କ୍ରବ୍ କରିବା କଥା କିଛି ପ୍ରସ୍ତୁତ କରିକି?
2: ଆଜ୍ଞା, ଘରେଲୁ ଉପାୟରେ ବି ବହୁତ ଜିନିଷ ଅଛି, କିନ୍ତୁ ଆମେ ତୁରନ୍ତ କରିବା ପାଇଁ ସାଙ୍ଗେ ସାଙ୍ଗେ ଆମକୁ ଗୋଟେ ସୁଜିରେ ବି ଆମେ ଟିକେ ପାଣି ମିଶେଇକି କରିପାରିବା, ଚାଉଳରେ ବି ହବ। ତାପରେ ଆପଣଙ୍କର ଲେମ୍ବୁରେ ଟିକେ ମହୁ ମିଶେଇକି ବି ଆମେ ମୁହଁରେ ଲଗେଇଲେ ସେଟା ଗୋଟେ ବହୁତ ଭଲ ଜିନିଷ, ମଶ୍ଚରାଇଜ ବି ହୁଏ ସ୍କିନ୍ଟା, ଆଉ ଟୋନିଂ ବି ହୁଏ। ନଚେତ ଆପଣ ଘି କୁଆଁରୀ ଟିକେ ବି ଲଗେଇକି ସେଥିରେ କାକୁଡ଼ି ରସ ଟିକେ ମିଶେଇକି ସେଟା ବି ଲଗେଇ ପାରିବେ, ସେଟା ଗୋଟେ ବି ବହୁତ ଭଲ ଟୋନିଂ ହୁଏ ସ୍କିନ୍ ଆମ ମୁହଁ ପାଇଁ।
1: ମୁହଁର ତ ବହୁତ କଥା କହିଲେ, ଏବେ ଆମେ ହାତକୁ ଯିବା। ହାତର ଆମର ଆଙ୍ଗୁଠି ରହିଛି, ହାତର ସ୍କିନ୍ ବି ରହିଛି, ଚର୍ମ ବି ରହିଛି, ୟାର କେମିତି
2: ଖରାରେ ବାହାରିଲା ବେଳକୁ ଆମେ ଯେତେବେଳେ ବାହାରୁଛୁ, ଫାର୍ଷ୍ଟ ତ ଆମେ ସେ ଆଜିକାଲି ଗ୍ଲୋଭ୍ସ ସବୁ ମିଳୁଛି, ଆମେ ଯେଉଁମାନେ ବାହାରେ ଯାଉଛନ୍ତି କାମ କରି ସେମାନଙ୍କୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ଗ୍ଲୋଭ୍ସ ପିନ୍ଧିବେ। ତାପରେ ହାତ ଗୋଡ଼ରେ ସବୁବେଳେ ଝାଳ ହେଇକି ମଇଳା ଆମ ନଖ ଆଙ୍ଗୁଠି ସନ୍ଧିମାନଙ୍କରେ ମଇଳା ରହିଯାଏ, ତ ହାତ ଗୋଡ଼ ବି କମସେ କମ୍ ବ୍ଲିଚ୍ କି ୱାକ୍ସିଂ କଲେ ଆମ ସେ ଯେଉଁ ଡେଡ୍ ସେଲ୍ ସ୍କିନ୍ ଗୁଡ଼ାକ ଥାଏ ସେ ୱାକ୍ସିଂ କରିଦେଲେ ସେଟା ଗୁଡ଼ାକ ବାହାରିଯାଏ। ତ ଗୋଟେ ହିସାବରେ ଝାଳ ଆଉ ମାନେ ରହିକି ଜମିକି କିଛି କାଛୁ କୁଣ୍ଡିଆ ହେବାର ଏମିତି କିଛି
1: ବିପଦ
2: କି ଘିମିରି ଏସବୁ ଜିନିଷ ଗୁଡାକ ହେବାର ମାନେ ଚାନ୍ସ ନଥାଏ ସେଥିରେ।
1: ଆଉ ଗୋଟେ କଥା, ଗୋଡ଼ ଶୀତ ଦିନରେ ତ ଫାଟେ ଆମର ପ୍ରାୟ, ଖରାଦିନରେ ବି ଅନେକଙ୍କର ଫାଟେ, ଏଥିପାଇଁ କ'ଣ କରାଯିବ?
2: ଏଥିପାଇଁ ଆମେ ସବୁବେଳେ ମାନେ ନିୟମିତ ଟିକେ ଆମେ ମେନିକ୍ୟୁର ପେଡିକ୍ୟୁର ଯଦି ଆମେ କରିପାରିବେ ସେଟା ବହୁତ ଭଲ। ମେନିକ୍ୟୁରରେ ଆପଣଙ୍କର ନଖ ହାତ ଗୋଡ଼ ବି ସଫା ହେବ, ଗୋଟେ ସ୍କ୍ରବ୍ ଲାଗିବ, ଟିକେ କ୍ରିମ୍ ଦେଇକି ତାକୁ ମେସେଜ କରାହବ, ତ ପେକ୍ ଟିକେ ଲଗାହବ, ତ ସ୍କିନ୍ଟା ବି ଭଲ ରହିବ।
1: ଘରେ ବି ଏଇଟା କରିହବ?
2: ହଁ, ଘରେ ବି କରିବ। ଆପଣ ଘରେ ଆମେ ଯଦି କିଛି ବି ନହେଲେ ଆମେ ଥଣ୍ଡା ଦହି ଫ୍ରିଜ୍ରୁ ବାହାର କରିକି ବି ଆମ ହାତରେ ଲଗେଇଦେବା, ତ ସେଟା ବି ଗୋଟେ ସ୍କିନ୍ ପାଇଁ ଭଲ ଜିନିଷ, ସନସ୍କ୍ରିନ୍ ଟାଇପ୍ର। ଆପଣ କେଉଁଠୁ ଆସିଲେ ବାହାରୁ ଫ୍ରିଜ୍ରୁ ବାହାର କରିକି ଟିକେ ଲଗେଇଦେଲେ, ରଖିଦେଲେ, ଛାଡ଼ିଗଲେ ଆପଣ ତାକୁ ଶୁଖିଗଲେ ଧୋଇଦେବେ 10-15 ମିନିଟ୍ ଛାଡ଼ିକି ତାକୁ। ଆଉ ଗୋଡ଼ରେ ଟିକେ ପେଡିକ୍ୟୁର ଯେମିତି ଆପଣ ଉଷୁମ ପାଣିରେ ଟିକେ ଲୁଣ ଦେଇକି ଟିକେ ସାମ୍ପୁ ଦେଇକି ଆପଣ ହାଇଡ୍ରୋଜେନ୍ ପାରକ୍ସାଇଡ୍ ଟିକେ ପକେଇକି ଆପଣ ପାଦକୁ 10-15 ମିନିଟ୍ ବୁଡ଼େଇକି ରଖିବେ। ତାପରେ ତାକୁ ଟିକେ ବ୍ରଶରେ, ଆମର ପେଡିକ୍ୟୁର ପାଇଁ ବ୍ରଶ ଗୁଡାକ ମିଳୁଛି, ସେଥିରେ ନଖର ସାଇଡ୍ ଗୁଡାକ ସବୁ ମଇଳା ଥାଏ, ସେଟା ସେ ଉଷୁମ ପାଣିରେ ଆପଣଙ୍କର ମଇଳା ଗୁଡାକ ବାହାରି ତ ତାକୁ ବ୍ରଶ କରିଦେଲେ ସେ ନଖ ସାଇଡ୍ ଗୁଡାକ ବି କଣ ସବୁ ସଫା ହେଇଯାଏ। ତାପରେ ଆମର ପାଦରେ ଝାଳ ବି ବହୁତ ବାହାରେ, ତ ଝାଳ ବାହାରିଲେ ବି ଗୋଟେ ଟାଇପ୍ର ଆମର ସ୍କିନ୍ର ଡିଜିଜ୍ ହେଇଯାଏ। ଆଉ ତାପରେ ଦୁର୍ଗନ୍ଧ ବି ବହୁତ ଜଣଙ୍କର ପାଦର ଝାଳରେ ହୁଏ, ତ ସବୁବେଳେ ପାଦକୁ ଖୋଲା ରଖିବା କଥା। ସବୁବେଳେ ଆମେ ଯେମିତି ଜୋତା ମୋଜା ସବୁ ପିନ୍ଧିକି ରହୁଛନ୍ତି, ମଝିରେ ମଝିରେ ନଖକୁ ବି ଆମର ଅକ୍ସିଜେନ୍ ଦରକାର, ତାପରେ ପାଦକୁ ବି ଆମର ଟିକେ ଖୋଲା ରଖିଲେ ଭଲ। ତ ଝାଳ ଯେତେବେଳେ ବାହାରେ ସେଟା ଦୁର୍ଗନ୍ଧ ହୁଏ, ସ୍କିନ୍ ଇନଫେକ୍ସନ୍ ଗୁଡ଼ାକ ହୁଏ, ତ ଝାଳ ନ ବାହାରିବା ପାଇଁ ମଝିରେ ମଝିରେ ଆମେ ସଫା କରିକି ତାକୁ ଖୋଲା ଛାଡ଼ିବା। ଆଉ ଅତି ଯଦି ଆପଣ ବାଧ୍ୟ ହେଉଛନ୍ତି ଟିକେ ଟେଲକମ୍ ପାଉଡର୍ ବି ଆପଣ ପକେଇ ଦେଇପାରିବେ, ମାନେ ପାଦରେ ବାହାରିଲା ଆଗରୁ ଲଗେଇ ଦେଇକିରି ମୋଜା ପୁଣି ପିନ୍ଧିପାରିବା, ବ୍ୟବହାର କରିପାରିବା।
1: ଆଉ ଗୋଟେ ଆମର ସାଧାରଣତଃ ସମସ୍ୟା ହେଲା ଆଖି ତଳ କଳା ପଡ଼ିଯିବାଟା।
2: ଆଜ୍ଞା ଆଜ୍ଞା, ସେଟା ତ ବହୁତ ସମସ୍ତଙ୍କ ବଡ଼ ପ୍ରୋବ୍ଲେମ୍। ଆଜିକାଲି ଯୋଉ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସମସ୍ତେ ବହୁତ ମାନେ ଟାଇମ ଆମକୁ କାହାକୁ ମିଳୁନି। ଫାଷ୍ଟ କଥା ତ ଆମେ ରେଷ୍ଟ ନେବାଟା ଆମକୁ କମସେ କମ ଦିନକ 6-7 ଘଣ୍ଟା ଆମେ ଶୋଇବା ଜରୁରୀ। ଦିନବେଳେ ବି ବେଶୀ ନାହିଁ, ଟିକେ ଶୋଇକି ରାତିରେ ବି ପୁରା ଶୋଇବା କଥା। ତ ସେଟା ବହୁତ ଜଣ ଶୋଇପାରୁନାହାନ୍ତି। 2 ନମ୍ବର ହେଲା କମ୍ପ୍ୟୁଟର ଲ୍ୟାପଟପ୍, ଆଜିକାଲି ସେଥିରେ ବି ବହୁତ କାମ ଚାଲିଛି। ସେଟା ବି ଗୋଟେ ଆଖିର ଡାର୍କ ସର୍କଲ ଯୋଗୁଁ ସେତାର ଗୋଟେ ବଡ କାରଣ। ଫାଷ୍ଟ ତ ହେଲା ନିଦ, ତାପରେ ହେଲା ଆପଣଙ୍କର
1: ମାନେ ବେଶୀ ପ୍ରେସର ପଡୁଛି, ଚାପ ପଡୁଛି ମେଣ୍ଟାଲ
2: ପ୍ରେସର, କାମର ପ୍ରେସରରେ ଆଖି ତଳେ କଡା ପଡିଯାଏ ସେଟା। ତ ସେଥିରୁ ଆମେ ରକ୍ଷା ପାଇବା ପାଇଁ ମଝିରେ ମଝିରେ ଆମେ ଆଖି ଖାଲି ଆଖିକୁ ବି ମାସେଜ କରନ୍ତି ସେଟା, ଆଖି ମାସେଜ କରିକି ଆଖି ତଳେ ଗୋଟେ ଆଇ ଜେଲ ମିଳେ। ଯଦି ରେଡମିଡ୍ ଆପଣ ନ ଲଗେଇ ନ ପାରିଲେ, ଆପଣ ରାତିରେ ଶୋଇଲା ବେଳକୁ ଟିକେ ଏମିତି ଆଲମଣ୍ଡ ବାଦାମ ତେଲ ମିଳେ, ସେଟା ଯଦି ଆମେ ଆଖି ତଳେ ଏମିତି ଜଷ୍ଟ ଟିକେ ଟିକେ ଘଷିକି 5-7 ମିନିଟ ଘଷିକି ଟିକେ ଛାଡ଼ିଦେବା, ତାହେଲେ ଆଖିର ଡାର୍କ ସର୍କଲ ତଳେ ଟିକେ କମ୍ ହେଇଯାଏ। ଆଉ ତା ସାଙ୍ଗରେ ଆମର ପାଣି ଖାଦ୍ୟ ଏସବୁ ତ
1: ସେଟା ସବୁବେଳେ ପ୍ରଭାବ,
2: ପାଣି ପିଇବେ, ରେଷ୍ଟ ନେବେ, ବେଶୀ ପରିଶ୍ରମ ମାନେ ରେଷ୍ଟଲେସ୍ କାମ କରିବା ଦ୍ୱାରା ବେଶୀ ଆମର ଆଖି ତଳେ ଡାର୍କ ସର୍କଲ ପଡ଼ିଥାଏ।
1: ଖରାଦିନରେ ଆମର ବ୍ରଣ ସମସ୍ୟା ରହିଛି କି?
2: ଆଜ୍ଞା, ଖରାଦିନରେ ବ୍ରଣ ସମସ୍ୟା ତ ଏଇଟା ଓଇଲି, ଆମର 3 ଟାଇପ୍ର ସ୍କିନ୍ ଥାଏ, ଗୋଟେ ତୈଳ ସ୍କିନ୍, ଗୋଟେ ଶୁଷ୍କ, ଆଉ ଗୋଟେ ସମ୍ବେଦନଶୀଳ ମିଶାମିଶି। ତ ପ୍ରାୟ ବହୁତ ଜଣଙ୍କ ନର୍ମାଲ ସ୍କିନ୍ ଥାଏ, ନର୍ମାଲ ସ୍କିନ୍ ଯାହାର ଥାଏ ସେମାନଙ୍କୁ ବେଶୀ କିଛି କରିବାକୁ ପଡ଼େନି, କିନ୍ତୁ ଯାହାର ତୈଳୀୟ ଚର୍ମ ଅଛି ସେମାନଙ୍କୁ ଟିକେ ବେଶୀ ସତର୍କ ସବୁବେଳେ ରହିବାକୁ ପଡ଼େ। ତ ସେମାନେ ସବୁବେଳେ ଆଜିକାଲି ବ୍ରଣ ଗୁଡ଼ାକ ବାହାରି ଯାଉଛି, ତାକୁ ସେଥିରେ ଫାର୍ଷ୍ଟ ତ ବ୍ରଣ ବାଜିଲେ ହାତ ଲଗେଇକି ତାକୁ
1: କୁଣ୍ଡେଇବା
2: କଥା ନୁହଁ, ସେଥିରେ ବି ଇନଫେକ୍ସନ ହେଇକି ସେଟା ଆହୁରି ବଢିକି ଦାଗ ହେଇଯାଏ। ସେଥିପାଇଁ ଆମେ ଘରେ ବି କିଛି ପେକ୍ ବନେଇକି ଲଗେଇ ପାରିବା, ଯେମିତିକି ଆପଣଙ୍କର ଲିମ୍ବ ପାଣି ହେଲା, ଲିମ୍ବ ପାଣିରେ ବି ଆପଣ ମୁହଁ ଧୋଇପାରିବେ, ଲିମ୍ବ ପାଣି ପକେଇ ଦେଇକି ସେଥିରେ ଫୁଟେଇ ଦେବେ, ସେ ପାଣିରେ ବି ମୁହଁ ଧୋଇପାରିବେ।
1: ଲିମ୍ବ ପତ୍ରକୁ
2: ଲିମ୍ବ ପତ୍ର ଫୁଟେଇ ଦେବେ, ସେ ପାଣିରେ ବି ମୁହଁ ଧୋଇବେ। ତାପରେ ତୈଳିଆ ଜିନିଷ ବେଶୀ ଖାଇବେନି ସେମାନେ।
1: ଆଚ୍ଛା ଆଚ୍ଛା,
2: ଖାଦ୍ୟରେ ବି ଆଜିକାଲି ସବୁଆଡେ ଠେଲା ଗୁପ୍ଚୁ
1: ମସଲା
2: ପ୍ରିୟ, ସମସ୍ତେ ସେମାନଙ୍କୁ ଚଟପଟା ଖାଦ୍ୟ, ତ ସେଥିରେ ଯୋଉ ଜିନିଷ ଗୁଡାକ ମିଶୁଛି ସେଟା ହିଁ ସ୍କିନରେ ବ୍ରଣ ବାହାରିବାର ଆଉ ଗୋଟେ ଜିନିଷ। ସେଟା ହଜମ ହୁଏନି ଆଉ ସେଟା ମୁହଁରେ ବାହାରି ପଡେ, ତାକୁ ପାଣି ପିଇବେ। ଆଉ ଘରେଲୁ ପେକ୍ ଯେମିତି ହଳଦୀ ବେସନ ବି ଆପଣ ମିକ୍ସ କରିକି ଲଗେଇ ପାରିଲେ, ନହେଲେ ଖରାଦିନେ ମୁଲତାନୀ ମିଟି ଆଉ ଆପଣଙ୍କର ଚନ୍ଦନ ପାଉଡର ମିଶେଇକି ସେଥିରେ ଅଳ୍ପ ଟିକେ ଗୁଲାବ ଜଲ ମିଶେଇକି ସେଟାକୁ ଆମେ ପେକ୍ ହିସାବରେ ଡେଲି ବି ଲଗେଇ ପାରିବା। ମୁଲତାନୀ ମାଟିଟା ଆମ ଫେସ୍ ପାଇଁ ବହୁତ ଭଲ।
1: ଯେତେ ପରିମାଣରେ ଆମର ପ୍ରସାଧନ ସାମଗ୍ରୀ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ଯଦି ଘରେ ଆପଣ ଯୋଉ ସବୁ ଉଦାହରଣ ଦେଲେ ସେସବୁ ଜିନିଷରୁ ପ୍ରସ୍ତୁତ କରିକି ବ୍ୟବହାର କରିପାରିଲେ ତାହେଲେ ବହୁତ ଭଲ, ତାର କୁପ୍ରଭାବ ତାମାନେ ଚର୍ମ ଉପରେ ପଡିବ
2: ନିଶ୍ଚୟ। ଆପଣ ଗୋଟେ ବାହାରିଆ ଜିନିଷଠୁ ନିଜେ ଯଦି ଆମେ ଘରେ ପ୍ରସ୍ତୁତ କରୁଛୁ ଆମେ ଜାଣିପାରୁଛୁ ଜିନିଷଟା ଭଲ ଜିନିଷ, ସେଟା ହିଁ ଲଗେଇଲେ ଆମ କିଛି କ୍ଷତି କରିବନି ସେ ଜିନିଷ ଗୁଡାକ, ସେଥିପାଇଁ ନିଜେ ହିଁ ପ୍ରସ୍ତୁତ କଲେ ବେଶୀ ଭଲ, ଖାଇବା ଜିନିଷ ବି ନିଜେ ହିଁ ପ୍ରସ୍ତୁତ କଲେ ଭଲ
1: ନିଶ୍ଚିତ ଭାବରେ। କିନ୍ତୁ ଗୋଟେ ସମସ୍ୟା ଦେଖାଯାଉଛି ଯେ ଆଜିକାଲି କର୍ମଜୀବୀ ମହିଳାମାନେ ଅଛନ୍ତି,
2: ଆଜ୍ଞା,
1: ତାଙ୍କ ପାଇଁ ଏଇଟା ଗୋଟେ ବଡ଼ ସମସ୍ୟା, ମାନେ ସମୟ ବାହାର କରିକି ଏସବୁ କରିବା ପାଇଁ। ଯାହା ବି ହଉ ଶରୀର ଅଛି ମାନେ ତାର ଯତ୍ନ ନେବା କଥା, ଆଉ ସେଥିପାଇଁ ଯେତେ ସମ୍ଭବ ଆମେ ନିଜେ ଜିନିଷ ପ୍ରସ୍ତୁତ କରିକି ବ୍ୟବହାର କରିବା କଥା। ଆଉ ଗୋଟେ କଥା ଏଠି କହିବେ ଯେ ଏ ଯୋଉ ଆମର ଖରାଦିନରେ ଚର୍ମର ଯତ୍ନ ନେବା ପାଇଁ ଶାରୀରିକ ବ୍ୟାୟାମର କିଛି ଆବଶ୍ୟକତା ରହିଛି କି?
2: ଆଜ୍ଞା, ଶାରୀରିକ ବ୍ୟାୟାମ ଆମକୁ ସବୁଦିନ ଦରକାର। ଆମର ସବୁ ଜାଗାରେ ଯୋଗର ଶିକ୍ଷା କେନ୍ଦ୍ର ଗୁଡାକ ଖୋଲିଛି, ଆମେ କିଛି ଯୋଗ ବି କରିପାରିବା, ଆମେ କିଛି ନିଜେ ଘରେ ବସିକି ବ୍ୟାୟାମ ବି କରିପାରିବା। ଆଉ ଯଦି ଆମେ କିଛି ବି କରି ନପାରୁଛୁ, ସକାଳୁ ଯଦି ଆମେ କିଛି ଚାଲି ବି ଦେଲା ରାସ୍ତାରେ, ସେଟା ଆମ ଶରୀର ପାଇଁ ବହୁତ ଭଲ କାମ କରେ। ବ୍ୟାୟାମ କଲେ ଆମ ଶରୀର ସାଙ୍ଗେ ଆମ ମନ ବି ଭଲ ରହିବ, ଚର୍ମ ବି ଭଲ ରହିବ, ଆଉ ଆମର ଚୁଟି ବି ଭଲ ରହିବ। ସେଇ ହିସାବରେ ବ୍ୟାୟାମ ବହୁତ ଜରୁରୀ।
1: ଆଜ୍ଞା, ଯେଉଁମାନେ ଆମର ବିଶେଷ କରି ଗାଁରେ ଅଛନ୍ତି ରହୁଛନ୍ତି,
2: ଆଜ୍ଞା,
1: କାମ କରିବାର ଶୈଳୀଟା ଅଲଗା।
2: ଆଜ୍ଞା ଆଜ୍ଞା,
1: ସେମାନଙ୍କ ପାଇଁ ଅଲଗା ଗୋଟେ କାମ କରିବେ, ଆମର ତ ଚାକିରି ଜୀବନ ପ୍ରାୟ ରହିଛି ସହର ମାନଙ୍କରେ। ତେବେ ଗାଁରେ ଯେଉଁମାନେ ରହୁଛନ୍ତି ମହିଳାମାନେ ସେମାନେ କିଭଳି ଭାବରେ ତାଙ୍କର ଚର୍ମର ଯତ୍ନ ନେବେ ଏଇ ଖରାଦିନରେ ବିଶେଷ କରି?
2: ଗାଁରେ ପ୍ରକୃତରେ କହିବାକୁ ଗଲେ ଗାଁର ପରିବେଶ ବହୁତ ଭଲ ଥାଏ, ଯୋଉଟାକି ସହରରେ
1: ପରିଷ୍କାର।
2: ହଁ, ତାଙ୍କର ଯୋଉ ପାଣି ଥାଏ, ନଦୀ ପାଣି ହେଲା କି ଆପଣଙ୍କ ସଫା ପାଣି, ଆପଣଙ୍କର ଗଛ ପତ୍ର ସେଠି ବେଶୀ ଅଛି ଗାଁ ମାନଙ୍କରେ, ସେ ଯୋଉ ପବନଟା ଅକ୍ସିଜେନଟା ଆମକୁ ମିଳେ ସେଟା ବି ଆମକୁ ବହୁତ ତାଜା କରେ। ତାପରେ ଯୋଉ ପନିପରିବା ଆପଣଙ୍କୁ ସହର ମାନଙ୍କେ ମିଳୁନି ସେଇ ପନିପରିବା ଗାଁରେ ହିଁ ମିଳେ ବେଶୀ। ତ ଆମେ ଗାଁରେ ଥାଇକି ବି ଆମେ ବହୁତ ଜିନିଷ ଘରେ ମହିଳାମାନେ ଉପଯୋଗ କରିପାରିବେ। ତ ଯେମିତି ଆପଣଙ୍କର ବାଡ଼ିରେ ହେଲା ପାଚିଲା ଅମୃତଭଣ୍ଡା ବି ଥିବ, ଆପଣ କାମ ସାରିଲେ ଟିକେ ଟାଇମ୍ ବାହାର କରିକି କିଛି ପାଚିଲା ଅମୃତଭଣ୍ଡା ନେଇକି ଆପଣ ମୁହଁରେ ଲଗେଇ ଦେଇପାରିଲେ, ଅମୃତଭଣ୍ଡା ବି ଆମ ମୁହଁ ପାଇଁ ବହୁତ ଭଲ କାମ କରେ। ସେଟା ଖାଇଲେ ତ ଆହୁରି ଭଲ ଜିନିଷ, କଞ୍ଚା ହଉ କି ପାଚିଲା ହଉ, ସେଠି କମ୍ ସେ କମ୍ ଡେଲି ସେମାନେ ଗୋଟେ ଗୋଟେ ଫଳ ବି ଯଦି ଦିନକୁ ଖାଆନ୍ତି ତାପରେ ସେଟା ବି ଚର୍ମରେ ବହୁତ ଉପକାର କରିଥାଏ। ପାଚିଲା କଦଳୀ ବି ଆପଣ ଟିକେ ଚିଟକି ଦେଇକିରି ସେଥିରେ ମହୁ ଟିକେ ମିଶେଇକି ସେଟା ବି ଲଗେଇଦେବେ। ମହୁଟା ଗୋଟେ ଆମର ବହୁତ ଭଲ ଜିନିଷ, ତ ପାଚିଲା କଦଳୀ

0: ଅଟା ପାଚିଲା, ଅମୃତଭଣ୍ଡା ହେଲା, ଆପଣଙ୍କର ଖରବୁଜ ହେଲା, ଖରବୁଜ ବି ଆମେ ସେଟା ଚିପୁଡ଼ିକି ତାକୁ ଟିକେ ଏମିତି ମାସ୍କ ଟାଇପ୍ର ଆମ ଫେସ୍ରେ ଲଗେଇ ଦେଇକି ରଖିପାରିବା, ମହୁ ଲଗେଇ ପାରିବା।
1: ତ ନିତିଦିନିଆ ଜୀବନ ଭିତରୁ ଆମର ଗାଁର ମହିଳାମାନେ ବି ସେମାନେ ଟିକେ ସମୟ ବାହାର କରିକି ତାଙ୍କ ଯଦି ଶରୀର ଯତ୍ନ ନେବେ ତାହେଲେ ନିଜର ମନ ଫୁର୍ତ୍ତି ରହିବ, ଆଉ ତାଙ୍କୁ କାମ କରିବା ପାଇଁ ଇଚ୍ଛା
0: ଲାଗିବ। ତାପରେ ତାଙ୍କ ବାଡ଼ିରେ ଯୋଉ ଭଲ ଫ୍ରେସ୍ ତଟକା ପନିପରିବା ମିଳୁଛି ସେଟା ତ ସେମାନେ ସବୁଦିନ ଖାଉଛନ୍ତି। ଡେଲି ଆପଣ ଗୋଟେ ଲେମ୍ବୁ ବି ଖାଇଲେ, ଡେଲି କିଛି ପରିବା ଶାଗ ଖାଇଲେ, ସେ ସବୁ ଜିନିଷରେ ବି ବହୁତ ଚର୍ମର ସତେଜତା ଆସିଥାଏ।
1: ଆଚ୍ଛା, ଆମର ଆଉ ଗୋଟେ ବିଶେଷ ସମସ୍ୟା ରହିଛି ବାଳ।
0: ଆଉ
1: ମୁଣ୍ଡରୁ ବେଶୀ ପରିମାଣରେ ଝାଳ ବି ବାହାରେ, ତ ୟାକୁ କେମିତି ଆମେ ଯତ୍ନ ନବା?
0: ସେଟା ବି ଗୋଟେ ବହୁତ ବଡ ସମସ୍ୟା ଯେ ଆମର ବହୁତ ଝାଳ ବାହାରେ ପ୍ରାୟ ଖରାଦିନେ, ରୁଟ୍ରେ ସେ ରୁପି ଗୁଡାକ ହେଇଯାନ୍ତି। ତ ମେନ୍ ହେଲା ଆମେ
1: ଖରାଦିନେ ବି ରୁପି ସମସ୍ୟା
0: ଦେଖା, ଅଏଲି ହେଇଗଲେ ସେ ଚୁଟିର ଯୋଉ ରୁଟ୍ରେ ମଇଳା ଡଷ୍ଟ ଗୁଡାକ ଜମିଯିବ, ସେଥିରେ ହିଁ ରୁପି ହୁଅନ୍ତି। ରୁପି ଏମିତି କିଛି ଗୋଟେ ବେମାରୀ ରୋଗ ନୁହଁ ସେଟା, ପ୍ରକୃତିରେ ଆମେ ସବୁବେଳେ ଆମେ ସ୍କାଲ୍ପକୁ ଆମର ଶୁଖା ରଖିବା, ଡ୍ରାଏ।
1: ଆଚ୍ଛା,
0: ତ କମ୍ ସେ କମ୍ ବହୁତ ଜଣ ଭାବନ୍ତି ଶ୍ୟାମ୍ପୁ କଲେ ଖରାପ, ହପ୍ତାକୁ ଆପଣ 3-4 ଥର ଆରାମସେ ଶ୍ୟାମ୍ପୁ କରିପାରିବେ। ଆଉ ଏମିତି ହାର୍ଡ ଶ୍ୟାମ୍ପୁ ଗୁଡାକ ବ୍ୟବହାର ନ କରିକି ନର୍ମାଲ ସାଦା ସ୍ମୁଥ ଶ୍ୟାମ୍ପୁ ମିଳେ ଯୋଉଟା ହାର୍ଡ ନଥାଏ, ସେମିତି ଶ୍ୟାମ୍ପୁ ୟୁଜ୍ ବ୍ୟବହାର କରିବେ। ଆପଣ ଯଦି ଘରେ ଆମେ ବେସନରେ ବି ଆପଣ ଚୁଟି ଧୋଇ ହୁଏ,
1: ସେଟା ବେସନରେ
0: ଖାଲି ବେସନକୁ ଆପଣ ଟିକେ ପେଷ୍ଟ କରିକି ତାକୁ ଚୁଟିରେ ଲଗେଇଦେବେ, ସେଟା ବି ଭଲ। ଗୋଟେ କଣ୍ଡିସନିଂ କରିବା ପାଇଁ ଆପଣ ଦହି ବି ଟିକେ ନେଇକି ଆପଣ ଚୁଟିରେ ଲଗେଇଦେବେ, ସେଟା ବି ଗୋଟେ ଭଲ। ତାପରେ ଶ୍ୟାମ୍ପୁ କରିବେ ବେଶୀ, ଆପଣ ଯୋଉ ଆଜିକାଲି ଡ୍ରାୟର ବହୁତ ୟୁଜ୍ କରୁଛନ୍ତି, ଡ୍ରାୟରଟା ମାନେ ପୁରା ଦୂର କରିବା କଥା, ଯୋଉ ଝାଳ ବାହାରୁଛି ସେଥିରେ ବି
1: ବାଳ ପାଇଁ ସେଟା ଭଲ
0: ନୁହଁ। ହଁ, ସେଟା ଆମର ବାଳ ପାଇଁ ବହୁତ କ୍ଷତି କରେ, ସବୁ ରୁଟ୍ ରୁ ଡ୍ୟାମେଜ୍ କରିଦିଏ, ଫାଟିଯାଏ ସବୁ। ତାପରେ ଖରାରେ ବି ଆମେ ବେଶୀ ଖୋଲା କରିକି ବାଳ ଏମିତି ଚୁଟି ଛାଡ଼ିବା କଥା ନୁହଁ, ଯେତେ ପାରିବେ ଆମେ ବାନ୍ଧିକି ରଖିବା କଥା।
1: ଆଚ୍ଛା, ଆମର ମୁଣ୍ଡ ଧୋଇଲା ପରେ ଶ୍ୟାମ୍ପୁ କଲା ପରେ ଅନେକ ଖରାରେ ବି ରହିଯାଆନ୍ତି, ବାଳ ଜଲ୍ଦି ଶୁଖିଯିବ
0: ନାହିଁ, ସେଟା ବହୁତ ଭୁଲ ଧାରଣା। ସେଟା ପ୍ରକୃତରେ ଆମେ ନେଚୁରାଲ ହିସାବରେ ଯଦି ଆମ ବାଳ ଶୁଖିବ ସେଟା ବହୁତ ଭଲ, ସକାଳେ ଯୋଉ ଆମର ସୂର୍ଯ୍ୟ କିରଣଟା
1: ବାଳ
0: ଶୁଖିଲା ବେଳକୁ ସେଟା ଟିକେ ଟିକେ ପଡିଲେ କିଛି କ୍ଷତି ନାହିଁ, ସେଟା ଦରକାର। କିନ୍ତୁ ତାଠୁ ବେଶୀ ଯୋଉ ଖରା ହଉଛି ସେତେବେଳେ ଆମେ ଯଦି ଖୋଲା କରିକି ଚୁଟି ବୋଲିବା ସେଥିରେ ବି ଆମର ସୂର୍ଯ୍ୟ କିରଣରେ ଆମର ଚୁଟି କ୍ଷତି ହେଇଯିବ, ସେଥିରେ ସେଟା ବି ଡ୍ୟାମେଜ୍ କରିଦିଏ। ତ ସେଥିପାଇଁ ସବୁବେଳେ ଖୋଲା ଛାଡ଼ିବା କଥା ନୁହଁ, ତାପରେ ଧୂଳିରୁ ବି ରକ୍ଷା ପାଇବା ପାଇଁ ବାନ୍ଧିକି ରଖିବା କଥା, କିନ୍ତୁ ପବନ ବି ବାଜୁଥିବା ଦରକାର ଆମ ଚୁଟିରେ ସବୁବେଳେ।
1: ତ ମୋଟାମୋଟି ତ ଆପଣ ଆଜି କହିଲେ ଯେ ଖରାଦିନରେ ବିଶେଷ କରି ଆମେ କେମିତି ଚର୍ମର ଯତ୍ନ ନେବା, ତା ସହିତ ବାଳର ବି ଯତ୍ନ ନେବା। ଆଉ ଆମର ଯୋଉ ଶ୍ରୋତା ଭଉଣୀମାନେ ଶୁଣୁଥିବେ, ନିଶ୍ଚିତ ଭାବରେ ଆମେ ଏଇଠି କହିବା ଯେ ବଜାରରୁ ପ୍ରସାଧନ ସାମଗ୍ରୀ ନ କିଣିକିରି ସେମାନେ ଯେତେଦୂର ସମ୍ଭବ ଘରେ ମିଳୁଥିବା ବିଭିନ୍ନ ପରିବା ବା ଫଳରୁ ସେମାନେ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରନ୍ତୁ ଆଉ ବ୍ୟବହାର କରନ୍ତୁ, ତାହେଲେ ସେମାନଙ୍କୁ ବି ଭଲ ଲାଗିବ ଆଉ ଚର୍ମ ବି ସୁସ୍ଥ ରହିବ।
0: ଆଜ୍ଞା, ସେଟା ସବୁଠୁ ଭଲ ଉପାୟ, ଆଜିକାଲି ଘରେ ଯେତେ ପ୍ରସ୍ତୁତ କରି ଜିନିଷ ଗୁଡ଼ାକ ଆମେ ବ୍ୟବହାର କରିବା ସେତେ ଭଲ, ପ୍ରସାଧନ ସାମଗ୍ରୀ ଭଲ କିନ୍ତୁ ତାର ବେଶୀ ମାନେ ପ୍ରଫିଟ୍ରେ ଆମେ ରହିବା ଯଦି ଆମେ ଘରେ ନିଜେ ପ୍ରସ୍ତୁତ କରିକି ବ୍ୟବହାର କରିବା।
1: ଆଜ୍ଞା, ବହୁତ ଧନ୍ୟବାଦ।
2: ଖରାଦିନରେ ତ୍ୱଚାର ଯତ୍ନ, ଏ ବିଷୟରେ ସବିତା ନାୟକଙ୍କ ସହିତ ଆଲୋଚନା ଶୁଣିଲେ ଶ୍ରୋତା ଭଉଣୀ। ତାଙ୍କୁ ଏ ବିଷୟରେ ପଚାରି ବୁଝିଲେ ପ୍ରତିଭାରାଣୀ ପଣ୍ଡା। ତାହେଲେ ଆମର ଆଶା ଓ ବିଶ୍ୱାସ ଶ୍ରୋତା ଭଉଣୀମାନେ ନିଶ୍ଚିତ ଏହି ଆଲୋଚନାରୁ ଶିକ୍ଷା ଗ୍ରହଣ କରିଥିବେ, ପରିଷ୍କାର ପରିଚ୍ଛନ୍ନ ରହିବେ, ପରିଷ୍କାର ପାଣି ଆବଶ୍ୟକ ମୁତାବକ ପିଇବେ, ନଡ଼ିଆ ପାଣି ତରଭୁଜ ବ୍ୟବହାର କରିବେ, ଘିଅ କୁଆରୀ ବ୍ୟବହାର କରିବେ, ଖରାରେ ବାହାରକୁ ଯିବା ସମୟରେ ସାବଧାନ ରହିବେ। ଏଥର କାର୍ଯ୍ୟକ୍ରମ ଶେଷ ଭାଗରେ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ୍, ଗୀତ ରଚନା ନିଜାମ ଏବଂ ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଦ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37,60,00,000 ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17,00,000 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4,00,000 ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनकी हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूँ, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: ଅତି ବିଶିଷ୍ଟ ବ୍ୟକ୍ତି ଭିଭିଆଇପିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ଏବଂ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ କୃଷକଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିହନ ବଣ୍ଟନରେ ଦୁର୍ଗମ ତଥା କମ୍ ବୃଷ୍ଟିପାତ ନେଇ ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯିବ। ବିଶ୍ୱ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ଯୋଗାଣ ଅବ୍ୟାହତ ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି। ମାର୍କଫେଡ୍, ପାକ୍ସ ଏବଂ ଲାମ୍ପ ମାଧ୍ୟମରେ ଚାଷୀଙ୍କ ପାଖରେ ନିରନ୍ତର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚ ଜମି ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ମୌସୁମୀ ପହଞ୍ଚିବାରେ ବିଳମ୍ବ କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ନର୍ସରୀ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦୁଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦୁଜୁହାର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନରେ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ଏହି ଅବସରରେ ଶ୍ରୀ ମୋଦି ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ ସାତଟି ବ୍ଲକର 146 ମସ୍ଜିଦ୍ରେ ସାମୂହିକ ପ୍ରାର୍ଥନା ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୂହିକ ନମାଜ ପାଠ କରାଯାଇଛି।

ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତ ବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5 ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୁଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ 75.2 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଦ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ଶୁଣନ୍ତୁ ଠକ୍ସ ଅଫ୍ ହିନ୍ଦୁସ୍ତାନ କଥାଚିତ୍ରରୁ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ବିଶାଲ ଦଦଲାନୀଙ୍କ କଣ୍ଠରେ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

କାର୍ଯ୍ୟକ୍ରମରେ ଏଥର ସୁଖବିନ୍ଦର ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ, କଥାଚିତ୍ର ଟକ୍ସ ଅଫ୍ ହିନ୍ଦୁସ୍ତାନ।

ଶୁଣିଲି ହିନ୍ଦୀ କଥାଚିତ୍ରର ଗୀତ, ଆଜି ଏଥିରେ ଠକ୍ସ ହିନ୍ଦୁସ୍ତାନ କଥାଚିତ୍ରର ଗୀତ ଶୁଣିଲି। କଣ୍ଠଦାନ କଲେ ବିଶାଲ ଦଦଲାନୀ, ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ଏକାନିକିରି ଖୁସିବାସିନୁ ରଥ କାମାଣି ଧାମାଣି କାମିକିରି ଏକାନିକିରି ନାମେ ଜିଆବ ନାଗଲି ହତ୍ ଇ କଥା ନାମ ଯେତେତ୍ ଚିନ୍ତା କାମଦାତ୍ ଆରୁ ଆଦ୍ଗେ ହିସାବନୁ ନାଲକୁ ପୁତା ବି କାମଦାତ୍ ଆରୁ ନାମେ ଜିଆବଧ ଏକାନିକିନି ସରଲ ମାନ ଏକାନିକିରି ଠିକ୍ ହିସାବନୁ ଯେତେରିକି ସାଙ୍ଗେ ସମ୍ପର୍କ ଇଅତ୍ ଆରୁ ସମାଜନୁ ଯେନ୍ତା ଚାଲରା ଖାତିରି ହନ୍ନେ ଚାଲରଥ ଇବନ୍ ଭାବଦାତ୍ ଆରୁ ନାମେ ଜିଆବ ନାଗଲି ହଦାତ୍ ହେଲେ ଆରୁଣ୍ଟେ କଥା ଯେ ସମାଜନୁ ଯେତେବେଳେ ରାଲ ଦାତ୍ ସାମାଜିକ ରୀତିନୀତିନୁ ଏକାବଧ ଘଟର ଆ ହିସାବନୁ ନାମେ କା ଲାଗି ଖାତିରି ଆରୁ ହନେ ଏର ଥାଲି ତା ଜିଆନୁ ଦୁଃଖ ଭିବାରି ଆରୁ ସୁଖର ସମିଆ ଭିବାରି ଯେତେବେଳେ ନାମ ଖୁସିବାସିନୁ ରଥ ଆଲଖତ୍ ଯେତେକି ସାଙ୍ଗେ ମିଶ୍ରତ ହେଲେ ଦୁଃଖ ଘାଇ ଘାଇବାରି ଆନୁ ନାମ ଦୁଃଖିତ ମନ୍ଦା ତାରୁ ଏକାନିକିରି ଆ ଦୁଃଖନ୍ତି ଉର୍ଖତାରୁ ଖୁସିକେ ପାବୁନୁ କତାଦାନ ଫି ନାମ ଚିନ୍ତା ନାନ୍ଦାତ୍ ହେଲେ ଆରୁଣ୍ଟା କଥାତ୍ ଯେ ନାମେ ମେଦୁଣ୍ଟା ଆତଲି ହେଲେ ରୋଗ ବେମାର ହି ମାଲ ବାର ବୋଲିକିରି ତେଙ୍ଗା ପଲ୍ଦାତ୍ ଏନ୍ଦ୍ରକି ଇଦାଧି ନାମେ ଜିଆଗେ ଅଣ୍ଟା ଅଂଶ ଦୁ ହେଲେ ଆକୁନ୍ ଯେନ୍ ପ୍ରକାର ଇ ନାମେ ସ୍ୱାସ୍ଥ୍ୟ ସମସ୍ୟା ମାନାଲି ଆଦ୍ଗେ ଲାଗାନ୍ ଯେନ୍ ପ୍ରକାର ସୁବିଧା ଗୁଟି ବାର୍ଚା ଦିନ ଆଦାନ୍ ଯଦି ଆହତ୍ ଆରୁ ଆଘଲିନ୍ ଯଦି ନାମ ସଚେତନ ମାନତ ହେଲେ ଇ ଦୁଃଖ ବେମାର ବୋଧ ଯେତ୍କି ମାନ୍ନା କଥା କା ତାଙ୍କେ ଦ୍ୱାରା ଯେତ୍କି ନାମ ଅସୁବିଧାନୁ ଖାତିର ଦାତ ଆଦାନ୍ ନାମ ଏଡ଼ାବା ଅଙ୍ଗତ୍ ରୁକା ଅଙ୍ଗତ୍ ହେଲେ ଇନ୍ଣ୍ଡାଣ୍ଡା ବେମାରୀ ଆତିଲି ଯେନ୍ ବେମାରୀ ବନ୍ ନାମ ଘାଇଖା ଲାଜରଦାତ୍ କା ଇନ୍ଦ୍ରବନ ଆରୁ ତେଙ୍ଗନ ବାଦାତ୍ ଆରୁ ମାଲ ତେଙ୍ଗ ଦାତ୍ ଯେନ୍ଥିର୍ ଲାଗି ଆଦାତ୍ ଘାଇ ଘା ବାଢ଼ିକି ଆରୁ ପରିଶେଷନୁ ଜିଆ ବି ହୋଇକି ତା କଥା ମାନଯା ଯେ ଆକୁନ୍ ତା ଆଧୁନିକ ସମାଜନୁ ନାମ ଯଦି ହନ୍ନେ ଆଗ୍ଲିନ୍ତା ଲେଖା ମାନସିକତା ଇଅତ୍ ଆରୁ ନାମ ଜୀବନଯାପନ କାମ ଥିଲେ ଅସୁବିଧା ନାମା ହିଁ ମାନ ତେଙ୍ଗନା କଥା ମାନଯା ଯେ ଯାହା ବି ସୁବିଧା ଅସୁବିଧା ମାନ କା ରୋଗ ବେମାର ମାନ ଯଦି ନାମ ଫୁଟିଅତ୍ ଆରୁ ମା ତେଙ୍ଗତ୍ ହେଲେ ଆ ଡାକ୍ତର ଆଜ୍ଞା ଘର ହଉ କା ନାଇଁ ଚିକିତ୍ସା କାମଲାର ବିଶେଷଜ୍ଞ ଆଜ୍ଞା ଘର ମାନ୍ନାର ଏକାନିକିରି ଆହର ଯେ ନିମେ ଏନ୍ଦିର ଅସୁବିଧା ଥିଲେ ଆରୁ ଏକାନିକିରି ନିମାନ ଚିକିତ୍ସା ନାନର ଯେ ଭଲ ମାନର ଆ କଥା ବି ନିର୍ଭର ନାନଲି ଆ ଯେନ୍ ପେସେଣ୍ଟ ଆତଲନାର କାନେ ରୋଗୀ ଆତନାର ଆସ୍ ଗେ ତେଙ୍ଗନା ମିଆଁ ହଁ ଇଦାତ୍ ଭିଣ୍ଡା ସତ୍ କଥା ଯେ ଆକୁନ୍ ରୋଗୀ ପଲ୍ୟାସ୍ ତେଙ୍ଗିଆ ହେଲେ ଭିନ୍ ଭିନ୍ ଯନ୍ତ୍ରପାତି ଆତିଲି ଆଧୁନିକ ଯେନ୍ ଚିକିତ୍ସା ପଦ୍ଧତି ଆତିଲି ଆ ମାଧ୍ୟମତି ଭି ଆର୍ ଆହାନାର ହେଲେ କଥା ମଞ୍ଜା ନାମ ଆକାରତ ଜିନିଷ ବନ୍ ଯଦି ନାମ ଫୁଟିଅ ତାର ମା ତେଙ୍ଗ ଥାଲେ ଅସୁବିଧା ନାମା ହିଁ ମାନ ଆରୁ ହନ୍ୟ ଅଣ୍ଡା ରୋଗ ବେମାର ଭିତରେ କୁଷ୍ଠ ରୋଗ ବାଲନାର ବଡ଼ ରୋଗ ବୁଲିକିରି ତେଙ୍ଗାଲ କାତ୍ ଆଗ୍ଲି ଯେନ୍ ରୋଗ ବେମାର ମାନଙ୍କୁ ନାମେ ଇ ଆଙ୍ଗଠି ଗୁଠି ହେଡ଼ୁନ୍ତା କା ହେଖାନ୍ତା ଗୁଠି ଖାଦି ମାନିକି ଆରୁ ଧୀରେ ଧୀରେ ଆଦାତ ଛିଡ଼ରି କି ବାଗି ଘା ଘା ଏଥିରି ହନେ ତେଙ୍ଗ ଥିଲେ ସମାଜନୁ ଭି ଆଲା ସେ ରାଗି ଲାଗାନ୍ ଅକାଇ ଲାଗି ଲାଗାନ୍ ଭି ଅଣ୍ଟା ଅପସରା ଲେୟାର ତା ଇ କଥା ପହିଲେ ରାଚା ଆରୁ ଆକୁନ୍ ଭି ଥୋଡ଼ି ବହୁତ ଆତିଲି ଦିନ କିନ୍ତୁ କଥା ମାନଯା ଯେ ଆକୁନ୍ ଯେନ୍ ପ୍ରକାର ପରିସ୍ଥିତି ମାନଯା ଦିନ ଲାଜରନା ମାନଲା ଦିନ ଯେତିନ ଯଦି ତେଙ୍ଗ ଥିଲେ ଇନ୍ନେ ବଢ଼େ ବଢ଼େ ରୋଗ ବେମାର ଗୁଠିନ୍ ଭି ନାମ ଦୂର୍କାମା ଆଙ୍ଗତ୍ ହେଲେ ଯାହା ନିଜର ମେଦୁନ ମାଞ୍ଜିକି ଚାଦାନ ତେଙ୍ଗନା କଥାଦୁ ତା ଜହକିରି ଏନ୍ ମାନ ତେଙ୍ଗଦାନ ଆକୁନ୍ ତା ଇ ଯେନ୍ କୁଷ୍ଠ ରୋଗ ଆତିଲି କା ଯେନ୍ ଲେପ୍ରୋସି ବାଲନାର ଆ ରୋଗ ବୋଧ ଏକାନିକିରି ମାଲ ମାନ ଆଦାତ ମାଞ୍ଜା ହେଲେ ଏକାନେ ମାନି ଯଦି ବି ମାଞ୍ଜା କରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଇ ପ୍ରକାର ଜାମା ଜିନିଷ ବନ୍ ଆଲୋଚନା କାମାଗି ଲାଗାନ୍ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତନାର ଡାକ୍ତର ରଞ୍ଜନ କୁଜୁର ଆଜ୍ଞାଖାର ଇ ରଞ୍ଜନ କୁଜୁର ଆଜ୍ଞାଖାର ଇ ଯେନ୍ ନାମେ ବୁର୍ଲାସାନ୍ ଯେନ୍ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେନ୍ ଆତିଲି ଆସ୍ଥା ବରିଷ୍ଠ ଆବାସିକ ଡାକ୍ତର ହିସାବନୁ ନାଲ୍କୁ ନାନାଲାର୍ ହେଲେ ବାରା ତାମେସ୍ତି ଇ କୁଷ୍ଠରୋଗ ଯେନ୍ ଆତିଲି କୁଷ୍ଠ ବେମାର ଆ ବେମାର ବୋଧ ଏକାନିକିରି ମାନି କା ଇବଧ ଏକାନିକିରି ମାଲ ମାନ ଆଦି ଲାଗାନ୍ ଏନ୍ଦିର କାମା ଖାତର କା ଯଦି ମାଞ୍ଜା କେରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଆତିଲି ନାମ ଏକାନିକିରି ଇ ବେମାରତି ମୁକ୍ତି ହାକ୍ଷତ୍ ଏକାନିକିରି ଭଲ ମାନ ଇ ଯେତେ ଜାମା କଥା ବନ୍ ଡାକ୍ତରୀ ଲାଇନ୍କେ କଥା ବନ୍ ତାମେସ୍ତି ମେହନତ ଆରୁ ବୁଝରତ୍ ତା ତମେ ସାଙ୍ଗେ ଦ୍ୱିପଦି ଜାନ କାଛ ନେଖରତ୍ କୁଜୁର ଆଜ୍ଞା ଜୁହାର
1: ଜୁହାର ଜାମାରେ ବଢ଼ିଆ ଲାଗାଲି ଇସନ୍ ବାସ୍କାନ୍ ଆରୁ ସବସେ ପହେଲେ ନିମାନ ଧନ୍ୟବାଦ ଚାଲଦାନ୍ ଯେ ଆଙ୍ଗାନଟା ବଢ଼ିଆ ସୁଯୋଗ ଚିଆ କେରା କିଛି ଇ କୁଷ୍ଠରୋଗ ବିଷୟନୁ ତେଙ୍ଗା ଘେଲାଗିନ୍ ଆଙ୍ଘା ବିଷୟନୁ ଏନ୍କାଟେ ତେଙ୍ଗା ଚାଲଦାନ୍ ନା ଆମେ ମାଞ୍ଜା ରଞ୍ଜନ କୁଜୁର ଆରୁ ବୁଆସିକି ନା ଆମେ ମାଞ୍ଜା ବିର୍ସା କୁଜୁର ପାଦାଦ ମାଞ୍ଜା ଲାଛିମପୁଷ ଯେନ୍ଟାକି ଆକୁନ୍ ଲକ୍ଷ୍ମୀପୁଷ ବାଲନାର କୁତ୍ରା ବ୍ଲକ ଅଣ୍ଡରନୁ ଆରୁ ଆଙ୍ଘା ସ୍କୁଲିଂ ମାଞ୍ଜକିଚା ଦାଲକି ହାଇସ୍କୁଲନୁ ପାଠସ୍କାନେନ୍ ଆନ୍ତି ହୁସ୍ତି ପାସ୍ ଆଉଟ୍ ମାଞ୍ଜକାନ୍ ଆରୁ ଭୁବନେଶ୍ୱର କେରକାନ୍ ବିଜେବି କଲେଜନୁ ପାଠସ୍କାନ୍ ପ୍ଲସ୍ ଟୁ ଆନ୍ତି ପ୍ଲସ୍ ଥ୍ରୀ ବି ଆଡ଼ମିସନ୍ କାମିକାନ୍ ଡାଲମିଆ କଲେଜନୁ ଆନ୍ତି ଫେର୍ କୋଚିଂ ଅଚକାନ୍ ଆନ୍ତି ମେଡ଼ିକାଲ ହାକାନ୍ ମେଡ଼ିକାଲ ବନ୍ ଆମେ ବୁର୍ଲା ମେଡ଼ିକାଲନୁ ଏମ୍ ବି ବି ଏସ୍

0: ମଞ୍ଜୁରାତ ଆନ୍ତି ଜବ୍ ଜନ୍ କାମଚକାନ ଆନ୍ତି ଇନ୍ ସର୍ଭିସ ନୁ ପିଜି କାମଚକାନ ଏସ୍ସିବି କଟକ ନୁ ହଉଛି କମ୍ପ୍ଲିଟ୍ ମଞ୍ଜା ଆରୁ ଆକୁ ନେନ୍ ବୁର୍ଲା ମେଡ଼ିକାଲ ନୁ ଆବାସିକ ବରିଷ୍ଠ ଡାକ୍ତର ହିସାବ ନୁ ରାଧାନ ଆରୁ
1: ହଁ ନିଶ୍ଚିତ ଭାବେ ଏମ୍ ହି ଖୁସି ଯେ ଯେହେତୁ ନିମ୍ ଇ ଡାକ୍ତରୀ ଲାଇନ୍ ନୁ ଆତଲାର ଆଉ ଅନ୍ୟ ଏରଥାରେ ନାମେ ସମ୍ପ୍ରଦାୟ ନୁ ଗୁଠି ଇ ଡାକ୍ତରୀ ଲାଇନ୍ ନୁ ବହୁତ କମ୍ ଆଲାର ଆତଲାର ଆରୁ ଯଦି ବି ରାଜକୁନ୍ ଭି ନାମେ ଇ କୁହନ୍ତି ଫସିକିରି ତେଙ୍ଗା ଆଗେ ଲାଗାନ୍ ଭି ଟିକେ ମୁସ୍କିଲ ମାନିକି ଏନ୍ଦ୍ରିକି ଇ ଭାଷା ଭି ନାମେ ଧୀରେ ଧୀରେ ନୁଡ଼ରା କାଲି ତା ନିମ୍ ଇ ଭାଷା ଭି ଲାହାଲଦାର ଆରୁ ଇ ଡାକ୍ତରୀ ଲାଇନ୍ ନୁ ଭି ଏତଲାର ନାମେ ଲାଗାନ୍ ବଢ଼େଇଟି କଥା ନାମେ ସମ୍ପ୍ରଦାୟ ଗି ଲାଗାନ୍ ଆରୁ ଏମ୍ହେ ଲାଗାନ୍ ଭିତରେ ବଢ଼େଇଟି ସୁଯୋଗ ନାମେ ସମ୍ପ୍ରଦାୟର ନେ ଗୁଠି ମେନାଲାର ଭାଇ ଭଉଣୀ ଗୁଠିଆର ଆର୍ଗି ଲାଗାନ୍ ଭିତରେ ବଢ଼େଇଟି କଥା ଯେ ଇନ୍ନା ବାର୍ଚକାର ହେଲେ କଥା ମାନଯା ଯେ ଇ ଯେନ୍ କୁଷ୍ଠରୋଗ ନାମ ଯେନ୍ ବାଲ ଦାତ କୁଷ୍ଠରୋଗ ବାନା ଜିନିଷ ବୋଧ ନାମେ ହିସାବ ନୁ ଅଣ୍ଟା ବଢ଼େଇଟି ଜିନିଷ ଆରୁ ଇଦାଦ ମାନଯା ହେଲେ ନାମେ ସାମାଜିକ ହିସାବ ନୁ ଭି ଅଣ୍ଟା ଠିକ୍ ମାନ ଲାଗି ଯେ ଇ ପ୍ରକାର ରୋଗ ବେମାରୀ ଅଣ୍ଟା ଅର୍ତୁ ସେ ମାନଯା ବୋଲିକିରି ନାମ ଭାବଦାତ ଆରୁ ଆପସାର ଦାତ ତା ଇ କୁଷ୍ଠରୋଗ ବୋଧ ଏନ୍ଦେତୁ ଇ ବାବଦ ଟିକେ ନିମ ଟିକେ ଧାରଣା ଟିକେ ଚିଅର
0: ନିହାତି ନିହାତି ପହେଲେ ତା ଯେନ୍ ତେଙ୍ଗାଲ ଗାର ନାମା ପାଞ୍ଚ ପାଚକେ ଆଲାର ଯେ ଇ ରୋଗ ବୋଧ ବହୁତ ମାନେ ବଡ଼େ ବେମାର ବୋଲିକିରି କିନ୍ତୁ ହନେ କିଛି ମାରିଲା ଇଦିନ ଆଗଲି ତା ବାଲ ଗାର ଯେ ନେଖଣ୍ଡଟା ସାପ ଲାଗିଛି କିମ୍ବା ଭାଖା ଲାଗିଛି କି ନେଦଣ୍ଡଟା ନାସିଆଜ କାନାର ଆଦଘେ ଲାଗେନ୍ ମାନାଲି ବୋଲିକିରି ବାଲ ଗାର କିନ୍ତୁ ଆଧୁନିକ ଯେନ୍ ଚିକିତ୍ସା ବିଜ୍ଞାନ ବାର୍ଚ୍ଚା ଇ ହତାରା ଯେ ଇ ଦଣ୍ଡା ମାନେ ନାମା ହାୱା ଘେ ଚାଲତେ ଅଣ୍ଟା ଅଡ଼ାନ୍ତି ଆର ଅଣ୍ଟାକେ କାଇଦ ଆରୁ ଅଣ୍ଟା ଜୀବାଣୁରେ ଆଦଘି ନାମେ ମାନଯା ମାଇକ୍ରୋବ୍ୟାକ୍ଟ୍ରମ୍ ଲେପ୍ରେ ଆଦଘି ଚାଲତେ ଏକା ମାନେ ଇଦଘି କିଛି ମାନେ ଅଭିଶାପ ମାନଲା ନେଖା ଲାଗି କା ଭାଖା କା ନେଖା ନାସକାନାର ହନେ କିଛି ମାନଲା ଦିନ ଆରୁ ଇଦ ବାଡ଼କା ଟିକେ ବେମାର ମାରିଲି ଇଦ ଇନ୍ନାନ୍ତା ଯୁଗନୁ ଇଦ ପୁରାପୁରି ମାନେ ଆପଣ ଏରକୁନ୍ ତାଙ୍କ ପୁରାପୁରି ଇଲାଜରେ ମାନେ ଚିକିତ୍ସା ଯୋଗ୍ୟରେ ଅନ୍ୟ କିଛି ଏଲଚନାକେ କିଛି କଥା ମାଲା ଦିନ
1: ହେଲେ ଇଦନ ଏରା ଖାତିରି ଯେ ଯଦି ରୋଗ ମାଞ୍ଜାକେରା ହେଲେ ଶ୍ରୀକୁନ୍ ଚୁକୁନ୍ କା ତାଙ୍କେ ସଂସ୍ପର୍ଶନୁ ବାର୍ଚକୁନ୍ ମାନି ବୁଲିକିରି ଅଣ୍ଟା ଯେନ୍ ଧାରଣା ଆତିଲି ଇବ ଦେଖା ନେଦୁ
0: ଆଗଲି ହନେ ବାଲଗାର କିନ୍ତୁ ଯେତେବେଳେ ତାଙ୍କ ଜୀବାଣୁ ବନ ଆଖାର ଡାକ୍ତର ଜାମାର ବୈଜ୍ଞାନିକ ଜାମାର ଆଙ୍ଗେ ଆଖାର ଯେ ଆକ୍ଚୁଆଲି ନାମ ଯେନ୍ ଅଣ୍ଟା ଆଲାସ କି ମେଦୁନୁ ଯଦି ଇ ବେମାର ର ଆଗଲି ଯେ ସେଇ ଦିନ କୋଡ଼ୋ ବେମାର ବୋଲିକିରି ଭି ବାଲଗା ହେଲା ଆସ କି ବେମାର ଯଦି ର ଅଣ୍ଟା ଯଦି ଇଂଖ୍ୟାସ ଚାରି ଦୀର୍ଘା ଯେନ୍ ର ଆଲାର ଆପଡ଼ାର ଘି ଆ ଇଂଖନା ଘି ବଦନୁ ଆ ହାୱାନ୍ତି ଆପଡ଼ାର ନିଶ୍ୱାସ ପ୍ରଶ୍ୱାସ ହର ଆ ଜୀବାଣୁ ବଦ ଆର ଅଣ୍ଟା ଆଲାସ କିନୁ କଦ ଆନ୍ତି ତାଙ୍କା ଶରୀର ନୁ ଆ ବଦ ମାନେ ଫୈଲାରକ ଆନ୍ତି ଯାଇକିରି ମାନ
1: ଆଚ୍ଛା ଆଚ୍ଛା
0: ଆର୍ ହନେ ଏ ସୁରକୁଞ୍ଚ କୁନ୍ ଇ ହାନି କାମଚ କୁଞ୍ଚ କୁନ୍ ତାଙ୍କା କେନ ଅକୁନ୍ ତାଙ୍କା କେନ ଅଣ୍ଡୁକୁନ୍ ହନେ କିଛି ମାଲ୍ଲାଦିନ
1: ମାଲ୍ଲାଦିନ ମାଲ୍ଲାଦିନ
0: କିନ୍ତୁ ଆଲାର ବାଲନାରେ ହୁଦିନ
1: ହଁ
0: କା ବାଲନାରେ ଯା ମାଲ୍ଲା ଇନେ ଅକୁଞ୍ଚ କୁନ୍ ହୁଦଗି ଲାଗେ ନାଗଲିନ୍ ଦେର୍ କାମଲଗାର ବାଲାଲଗାର ବୋଲିକିରି ଆଲା ସିନ୍ କାହିଁ ଜଙ୍ଗଲ କାହିଁ ଆଦିନ ଅଣ୍ଟା ବାସନ୍ତ କାମ ଚାଲଗାର ଅଲଗା କାମ କରି ଉଇଆଲଗାର ମାନେ ବହୁତ ମାନାଲଗା
1: ସାମାଜିକ ହିସାବ
0: ସାମାଜିକ ହିସାବ ନ ଆସିନ ପୁରା ଅଲଗା କାମର ଚର ଆରୁ ଧନେ କାମଲଗାର କିନ୍ତୁ ଯେହେତୁ ହଁ
1: ହଁ ଯେହେତୁ ତମେ ଏହି ପ୍ରକାର ସଚେତନତା ମାନଲା
0: ମାନଲା ରୁଦ
1: ହଁ ହୁବା କେନ ହେଲେ ଇ ଧାରା ନେକାନ ଯଦି ଇ କୁଷ୍ଠରୋଗ ମଞ୍ଜାକେରା ହେଲେ ପ୍ରକୃତିରେ ପହିଲା ପହିଲା ନାମ ଏକାନେ ହଜି ସେ ପ୍ରକୃତି କୁଷ୍ଠରୋଗ ଅଣ୍ଡା ମାନାଲି ବୋଲିକିରି
0: ବଢ଼ିଆ କ୍ୱେଶ୍ଚନ ବୋଧ ସବସେ ପହେଲେ ତା ଇ ଯେନ୍ ବେମାର ବୋଧରେ ଇ ମାନେ ଅଣ୍ଟା ନାମା ଶରୀର ନୁ ଅଣ୍ଟା ଏନ୍ଦ୍ରିନ୍ ବେମାର ମାନ ଯାହା ହେଲେ ଆଦିନ ପହେଲା ତାମ ଇସ୍କେ ପ୍ରତିରୋଧ କାମ ନାମା ଯେନ୍ ଇମ୍ୟୁନିଟିରେ ବା ରୋଗ ପ୍ରତିରୋଧକ ଶକ୍ତିରେ ଆବଡ଼ା ଆଗଲି ତାମାନ ଏରୋଧ ଆନ୍ତି ବାଦ ନୁ ଯଦି ତାଙ୍କା ରୋଗ ପ୍ରତିରୋଧ ଶକ୍ତି ବ ଯଦି କମରା କେରା ଆନ୍ତି ମାନ ହୁଦଘି ଲାଗେ ଟାଇମ୍ ବ ତାଙ୍କା ବହୁତ ଅଣ୍ଟା ଇନ୍ନ ମନେକର ଜୀବାଣୁ ବ ତାଙ୍କା ଉଲା କର୍ଚା ହେଲେ ପାଖାପାଖି ଚାର ପାଞ୍ଚ ବର୍ଷ କି ବାଦ ନୁ ଆସ୍ତାରେ
1: ଆଚ୍ଛା ହେତ୍କି ଭି ସମୟ ହୋଇ
0: ହଁ ହତ୍କ ସମୟ ହଦା ହୁଦଘି ଲାଗେ ପହେଲା ପହେଲା ବାଲତାରେ ତ ପହେଲା ଯେତେବେଳେ ଷ୍ଟାର୍ଟ ମାନ ନାମା ଯେନ୍ ଶରୀର ନୁ ଯେନ୍ ହାନି ଛଉ ଲେଖା ଦାନା ଲେଖା ଦାଗ ମାନକ ଜାମାତରା
1: ଆଚ୍ଛା
0: ହେଲା ମେନଲି ନାମେ ମେଦୁତରା ଆରୁ କାକ୍ଷିତରା ଆରୁ ନାମେ ହେବଦାନୁ ଫୁଲା ଫୁଲା କରି ଆଉ ପୁରା ହାଲକା କଲର୍ ଘି

ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କଥାଚିତ୍ର ଜୋସ୍ କଣ୍ଠ ଦେଇଛନ୍ତି ଅଭିଜିତ ଗୀତରଚନା ସମୀର ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

କାର୍ଯ୍ୟକ୍ରମରେ ଏଥର ସାଜନ କଥାଚିତ୍ରରୁ ଅଲକା ୟାଗ୍ନିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ସମୀରଙ୍କ ରଚନା, ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନା।

ଏଥର ଚଲତେ ଚଲତେ କଥାଚିତ୍ରରୁ ଅଭିଜିତ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ। ଜାଭେଦ ଅଖ୍ତରଙ୍କ ରଚନା, ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନା।

କାର୍ଯ୍ୟକ୍ରମ ଶେଷରେ ମୁସ୍କାନ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ରଚନା, ନିଖିଲ ବିନାୟକ ସଙ୍ଗୀତ ନିର୍ଦ୍ଦେଶନା।

ଏଇଠି ଶେଷ କରୁଛୁ ବର୍ତ୍ତମାନର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ସନ୍ଦେଶ ଟୁ ସୋଲଜର୍ସ, ରେଲେଗୁରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ର ସିକିମ୍ ପୁଲିସ୍କେ ପ୍ରଦାନ କଲେ ସମ୍ମାନଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା। ଭାରତୀୟ ଜନତା ପାର୍ଟି ତରଫୁ ଆଜି 3ଟା ରାଜ୍ୟ ଆଉ ରାଜଧାନୀ ଦିଲ୍ଲୀ ଲାଗି ନୂଆ ରାଜ୍ୟ ଶାଖା ସଭାପତି ନିଯୁକ୍ତି କରାଯାଇଛି ଘୋଷଣା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପରୀକ୍ଷା ବ୍ୟବସ୍ଥାଥି ନୂଆ ଭାବେ ମୂଲ କରାଯାଇଥିବାର ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ଥି କରବା ସ୍ୱଚ୍ଛତା ପ୍ରଦାନ। ଦେଶେ ମୁସଲମାନ ସମ୍ପ୍ରଦାୟର ଭାଇ ବହେନ ତ୍ୟାଗ ଆଉ ବଲିଦାନର ପରବ ଇଦ୍ ଉଲ୍ ଜୁହା ନମାଜ ପାଠ ସାଙ୍ଗେ ବଡ଼େ ଉଷ୍ଣାକିଥି କରୁଛନ୍ ପାଲନ। ଜାତୀୟ ପରୀକ୍ଷା ଏଜେନ୍ସି NTA ତରଫୁ ଚଲତି ମାସ 31 ତାରିଖ ଆଉ ଆଇବା ମାସ 6 ଆଉ 7 ତାରିଖ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ CUET 2026 ହେବା ଅନୁଷ୍ଠିତ। ରକ୍ତ କର୍କଟ ରୋଗକେ ଚିହ୍ନଟ କରବାର୍ ଲାଗି ଆଉ ଇତାର ବାବଦେ ଲୋକକୁ ସଚେତନ କରାବାର୍ ଲାଗି ଫି ବଛର ଆଜିର ଦିନକେ ରକ୍ତ କର୍କଟ ଦିବସ ଭାବେ କରାଯାଉଛି ପାଳନ। ଦେଶେ ଚଲତି ବଛର ପାଖାପାଖି 37 କୋଟି 60 ଲକ୍ଷ ଟନ୍ରୁ ଅଧିକା ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ରାଜ୍ୟ ଆଇବା ମାସ ପହିଲାନୁ ଚାଷୀଙ୍କୁ ପ୍ରାମାଣିକ ବିହନ ବାଣ୍ଟବାର ପ୍ରକ୍ରିୟା ମୂଲ କରବାର୍କେ କୃଷି ବିଭାଗ ତରଫୁ ଦିଆଯାଇଛି ନିର୍ଦ୍ଦେଶ। ଋତୁସ୍ରାବ ବାବଦେ ମହିଳା ଆଉ କିଶୋରୀମାନଙ୍କର ଭିତରେ ଲଜ୍ଜା ଅନ୍ଧବିଶ୍ୱାସ କୁସଂସ୍କାର ବାଗିର ଭିନ୍ ଭିନ୍ ଭ୍ରାନ୍ତି ଦୂର କରିକିରି ସଚେତନତା ବଢ଼ାବାର୍ ଲାଗି ଆଜି ଦେଶେ ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷ ନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫ ଗୋଟିଏ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ହୋଇଛି ଅନୁଷ୍ଠିତ। ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ SIR ତାଲିମ କାର୍ଯ୍ୟକ୍ରମ ହୋଇଛି ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଉଷ୍ଣାକିଥି ପାଲିଥିଲା ପବିତ୍ର ଇଦ୍ ଉଲ୍ ଜୁହା ବକ୍ରି ଇଦ୍ ଉପଲକ୍ଷେ ସାମୂହିକ ନମାଜ ପାଠ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଇଜେ ଆଇବା 2 ଦିନ ତ ଗରମ ଆଉ ଗୁଳୁଗୁଳି ରହିବା ଜାରି। ଏଛିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ। ସଦାମନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ ଆଜି। ଏଥିରେ ଶୁଣନ୍ତୁ ସଞ୍ଚାର ପରିବେଷଣ କରୁଛନ୍ତି ବସନ୍ତ ଗଣ୍ଡ ଏବଂ ସାଥୀ।

ବାୟାମନ ଏପରି ବାବୁ ଗୀତ ଗଲା କହ ବିଷୟଟି ହେବ ଆଚ୍ଛା ଗୋ ଉପରେ ବିଷୟଟି ହେବ ଜାଣିଛ କୃଷ୍ଣଙ୍କର ସନ୍ୟାସ ବିଷୟ ହେବ କାହିଁକି ବାବୁ ଯିଏକି ଅଲେଖ ସ୍ୱାମୀ ପୁଣ୍ୟ ବ୍ରହ୍ମ ନିରାକାର ସ୍ୱାମୀ ଏ ନର ଅବତାର ନେଇକରି ଏପରି ବାବୁ ଗୋପରେ ରହିକରି ଲୀଳା କରିଥିଲେ ଗୋପୀ ଗୋପାଙ୍ଗନା ସଙ୍ଗରେ ଏପରି ବାବୁ କଣ ପରି ତାଙ୍କର ଲୀଳା ଆକାର ହେବ ଏପରି ବିଷୟଟା ହେବ ବିଷୟର ନା କଣ ଜାଣିଛ ଏ କୃଷ୍ଣଙ୍କର ସନ୍ୟାସ ରାଧା ପାଇଦିନେ କି ସନ୍ୟାସ ହେଇଥିଲେ ଯୋଗୀ ବେଶ ଧାରଣ କରି ରାଧାଙ୍କୁ ଖୋଜି ବୁଲିଥିଲେ ବାବୁ ଏପରି ଗୋଟେ ବିଷୟଟେ ହେବ।

ଟିକେ ଶୁଣିଯ ହେଁ। ଆଚ୍ଛା, ଦେବକୀ ଗର୍ଭରେ ଜନ୍ମ ନେଇକରି ହେଁ ଗୋପପୁରରେ ଆସି ନନ୍ଦ ଘରେ ବାବୁ ସୁଖରେ କୃଷ୍ଣ ବଢୁଥିଲେ ହେଁ। ଏ ବାବୁ କାହିଁକି ଜାଣିଛ? ଭଗବାନ ଅନ୍ତର୍ଯ୍ୟାମୀ ମହାପ୍ରଭୁ ଅଟନ୍ ହେଁ। ସେ ଯେତେବେଳେ ଜନ୍ମ ନେଲେ ହେଁ, ଦୁଷ୍ଟ କୁ ଦଳନ କରବାର ପାଇକି ଆ ସନ୍ଥ କୁ ପାଳନ କରବାର ପାଇକି ବାବୁ ସେ ଜନ୍ମ ନେଇଛନ୍ତି ହେଁ। ଆ ଗୋପପୁରରେ ଗୋପୀ ଗୋପାଙ୍ଗ ନା ସଙ୍ଗରେ ଆଚ୍ଛା ଲୀଳା କରୁଥିଲେ ହେଁ। ତ ଏ ସମୟରେ ଦିନେ କି ଆମର ରାଧାଙ୍କର କଥାରେ କଣ୍ଟ ଦେଇଥିଲେ ବାବୁ ବୃନ୍ଦାବନ କୁ ଆସବାର ପାଇକି ଏ ସମ୍ୟାଥି ବୃନ୍ଦାବନ କୁ ନ ଆସି ଚନ୍ଦ୍ରାବଲିପୁର କୁ ଚାଲିଗଲେ କୃଷ୍ଣ। ତାଙ୍କର ଅବଗୁଣ ଦେଖି ରାଧା ସଖୀ କଣ କଲେ କୃଷ୍ଣଙ୍କୁ ମାନ କରି ବାବୁ ଯାବତପୁରରେ ଯାଇକି ରହିଗଲେ ହେଁ। ତୋ ଏ ସମୟରେ ଅନ୍ତର୍ଯ୍ୟାମୀ ମହାପ୍ରଭୁ କୃଷ୍ଣ ଭଗବାନ ସକଳ ଘଟେ ନାରାୟଣ ଆଉ ବସନ୍ତି ସମସ୍ତଙ୍କର ଘଟ ପୂର୍ଣ୍ଣରେ ରହି ଭଗବାନ ସବୁ କଥା କେ ଜାଣିପାରୁଥିଲେ। ରାଧା ତ ମାନ କରି କରିକି ଯାବତପୁରରେ ରହି ରହିଗଲେ ବୋଲିକିରି କୃଷ୍ଣ ଜାଣିପାରିଲେ ଯାଏ ମୋର ମିତ୍ରଟି ଅଛନ୍ ବଟୁ ବୋଲିକରି ମିତ୍ର ଅଛନ୍ ତାଙ୍କର ପାଖକେ ମୁଁ ଯାଇକରି ଟିକେ ପଚରା ପୁଚରି ଟିକେ କରେ ବୋଲିକିରି ଏପରି ଚିନ୍ତା କଲେ କୃଷ୍ଣ ହେଁ। ଆଉ ତାଙ୍କର ମିତ୍ର ପାଖକୁ ଯାଉଛନ୍ତି ଏପରି ବାବୁ ମାୟାବୀ କୃଷ୍ଣ ସବୁ ଜାଣୁଥିଲେ ହେଁ। ଆଉ ଲୀଳା

ଆଚ୍ଛା ଟିକେ ଶୁଣିଯ, ଏ ସମୟରେ ବଟୁ ବୋଲି ତାଙ୍କର ମୈତ୍ର ପାଖକୁ କୃଷ୍ଣ ପ୍ରବେଶ କଲେ। ହେ ମୈତ୍ର, ରାଧା ମାନ କରି କରି ଚାଲି ଯାଇଛନ୍ତି, ଜାବଟପୁରରେ ଲୁଚି ରହିଛନ୍ତି। ତ ମତେ ଟିକେ ଉପାୟ ଟିକେ ବତ, କଣ ପରି ମୁଇଁ ତାହାକୁ ତାଙ୍କର ପାଖକେ ମୁଇଁ ଯାଇପାରମି, ଆଉ କେନ୍ତା କରି ଭେଟମି ବୋଇଲେ। ତ ବଟୁ ତାଙ୍କର ମୈତ୍ର, ସେଇ ମୈତ୍ର ବୋଇଲେ ଏପରି ନୁହେଁ। ହେ ମୈତ୍ର ବୋଇଲେ, ରାଧା ତମକୁ ଫାନ୍ଦରେ ପକେଇ ଦେଇଛ, ଏପରି ନୁହେଁ। ତମେ କି ଯୋଗୀ ବେଶ ଧାରଣ କରି ଦୁଆରେ ଦୁଆରେ ତୁମେ ଭିକ୍ଷା ମାଗବ, ରାଧାଙ୍କ ମନ୍ଦିରକୁ ପାଖକୁ ଯାଇକରି ତୁମେ ଯଦି ବା ଭିକ୍ଷା ମାଗବ, ନିଶ୍ଚୟ ତୁମେ ପାଇଯିବ। ଏ କଥା ଶୁଣି କୃଷ୍ଣ ବେଳେ କଣ କହିଲା ଜାଣିଛ? ତାଙ୍କର ମୈତ୍ରକୁ ବାବୁ ଏପରି କୃଷ୍ଣ କଣ କହିଲେ ଯେ ମୈତ୍ରଙ୍କର କଥା ତ ଭଲ ସୁନ୍ଦର ଶୁଣିକରି ବହୁତ ଟିକେ ଖୁସ ହେଲେ ବୋଲ। ତ ଏ ସମୟରେ ବାବୁ କଣ କଲେ? ଶ୍ରୀକୃଷ୍ଣ

0: ଆଚ୍ଛା ଟିକେ ଶୁଣିଯାଅ।
1: ଆଚ୍ଛା
0: ତ ଏ ସମୟରେ କୃଷ୍ଣ ମୈତ୍ରଙ୍କର କଥାକୁ ଶୁଣିକରି କୃଷ୍ଣ ବୋଇଲେ, ହେ ମୈତ୍ର, ଯୋଗୀ ବେଶ ବୋଲବାରଟା ତମେ ତ ଜାଣିନାହିଁ, ତ କେନ୍ ଜାଗାରେ ମୁଇଁ ଯୋଗୀ ବେଶ ପାଇବାରଟା ଗୋଟେ ଏଇଟା ମୁଇଁ ତ ନେଇ ଜାନି, ତ ତମେ କହିବ ବୋଇଲେ ଯାଏ ହେ। ତ ଗୋପାଳ ବୋଇଲେ କି ନେଇ, ଆମର ଯାଇକି ତ୍ରିବିଜୟୀ ଯାଇକି ମୃତ୍ୟୁଞ୍ଜୟ ମହାଦେବ ଅଛନ୍ କୈଳାସପୁରରେ, ସେ ଜାଗାରେ ଯାଇକରି ତୁମେ ଯଦି ବା ମହାଦେବ ବାବାକୁ କହିବ, ନିଶ୍ଚୟ ତମକୁ ଯୋଗୀ ବେଶ ଧାରଣ କରିଦେବେ। ହଁ, ତାଙ୍କର କଥା ଶୁଣିକରି ହସ ହସ ମୁଖରେ କଣ କଲେ କି କୃଷ୍ଣ ଜାଣିଛ, ହେ ବାବୁ, ହସ ହସ ହଇ କୃଷ୍ଣ

0: ଆଚ୍ଛା ଟିକେ ଶୁଣିଯ,
1: ଆଚ୍ଛା
0: ଏ ସମୟରେ ଭିକ୍ଷା ମାଗି ଆସିଲା ସମୟରେ ଯଶୋଦା ମା ଲୋଭ ହେଇଗଲେ, ଆ ଚିହ୍ନି ନ ପାରି ରେ ପୁଅ ଯୋଗୀ ପୁଅ, ମୋର ପୁଅ ବି ଏପରି ତୋହ ପରି ଦିଶୁଛି, ମୋ ପୁଅ ସାଙ୍ଗେ ତତେ ମିତ ବସେଇ ଦେବି, ଆରତୀ ଦଣ୍ଡେ ଟିକେ ରହିଯା। ଏପରି ଯେତେବେଳେ ବାବୁ ଯଶୋଦା ମା କହିଲେ, ଆଚ୍ଛା କୃଷ୍ଣ ସନ୍ନ୍ୟାସୀ ହସିଦେଲେ, ମା ବି ମତେ ଚିହ୍ନି ନ ପାରି, ଏପରି କଥା କହୁଛନ୍ ବୋଲିକରି କୃଷ୍ଣ ଗଲେ ମନେ ଭାବିଲେ। ତ ଏ ସମୟରେ ଯୋଗୀଙ୍କ ମୁଖରୁ

ନ ପାରି ଏଟା ମୋର ପୁଅ ବୋଲିକରି ଚିହ୍ନି ନେଇ ପାରିଲେ ଆଚ୍ଛା ଖରତର ହେଇକରି ଆଚ୍ଛା ଭିକ୍ଷା ଆଣିକରି ଆଚ୍ଛା ଯଶୋଦା ମାତାଙ୍କର କରରେ ଦେଇଦେଲେ ଏ ସମୟରେ ଯାଏ କୃଷ୍ଣ ବୋଇଲେ ଆମର ଯୋଗୀ ରାଧାପୁର କେତେ ଯିମି ସେ ମତେ ଚିହ୍ନେ କି ନାଇଁ ବୋଲି ଏ ପରି ବାବୁ ରାଧାପୁର କେତେ ତାର ମାନେ ପ୍ରବେଶ କରୁଛନ୍ ଭିକ୍ଷା।

ଆଚ୍ଛା ଟିକେ ଶୁଣିଯ, ଏ ସମୟରେ ଭିକ୍ଷା ଦିଅ ଭିକ୍ଷା ଦିଅ ବୋଲି ଯେତେ ଡାକ ପକେଇ ଦେଲେ ରାଧାଙ୍କର କର୍ଣ୍ଣରେ ସେଟା ଶୁଭା ଗଲା। ହଁ ତ ତାଙ୍କର ଦାସୀ କୁ ରାଧା ବୋଇଲେ ରୋ ଦାସୀ ମାନେ ଭିକ୍ଷା ଧରିକରି ଥାଳ ଭିକ୍ଷା ଧରିକରି ତୁମେ ଯ ଯୋଗୀ ସନ୍ନ୍ୟାସୀ ଆସିକରି ଭିକ୍ଷା ମାଗୁଛନ୍। ହଁ ତୁମେ ଜଲ୍ଦି ଟିକେ ଯାଇକରି ତୁମ ତାଙ୍କର ମନକେ ପୂରଣ କର। ଏ ସମୟରେ ବାବୁ ଖରତର ହେଇକରି ହଁ ଯେତେବେଳେ ଦାସୀ ଭିକ୍ଷା ଧରିକରି ପ୍ରବେଶ କଲେ ହଁ ଯୋଗୀଙ୍କର କି ସାମ୍ନାରେ ଏ ସମୟରେ ଯୋଗୀ ଦେଖିଲେ ହଁ ଆର କାଣା ବୋଲେ ଜାଣିଛ ବାବୁ ସନ୍ନ

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ସାଙ୍ଗେ ସାଙ୍ଗେ ମୋର ଆଉ ବି ଚାର ପାଞ୍ଚଟା ମୋର ନାନୀ ବହିନ ମାନେ ଯେନ୍ଟା ଅଛନ୍, ମୋର ଦାଦା ଭାଇ ମାନେ, ସେମାନେ ବି ଫୋର୍ସରେ ଗୋଲ୍ଡ ମେଡାଲ ଆଣିଥିଲେ, ଆଉ ଡବଲରେ ସେମାନେ ସିଲଭର ମେଡାଲ ଆଣିଥିଲେ, ମୋର ଭାଇ ଦୁଇଟା ସେମାନେ ବ୍ରୋଞ୍ଜ ମେଡାଲ ଆଣିଛନ୍, ଯେନ୍ଟାକି ମୋତେ ବହୁତ ଖୁସି ଲାଗିଛେ। ଆଉ ଆମେ ଚାହୁଁଛୁ ସମ୍ବଲପୁର ଟିମ୍ ଏଥର ରନର୍ସ ଅପ୍ ହେଇଛେ, ତ ନେକ୍ସଟ ଟାଇମ୍ ଆମେ ଚାମ୍ପିଅନ ହେଇକିନା ଦେଖାମୁ।
1: ଆଜ୍ଞା, ତେବେ ଖେଳ ତ ଅନେକ ପ୍ରକାର ରହିଛି, ଆପଣ ଏହି ଖେଳକୁ ହିଁ କ'ଣ ପାଇଁ ଚୟନ କଲେ?
0: ଇ ଖେଳ ଗୋଟେ ଏନ୍ତା ଯେନ୍ଟାକି ମତଲବ ଥରେ ଖେଳିଲେ ଆଉ ଛାଡ଼ି ହିଁ ନାଇଁ ହେସି। ମୁଇଁ ସବୁ ଗେମ୍ ଖେଳୁଥିଲି, ଏନ୍ତା ନାଇଁ କି କିଛି ନି ଖେଲି। ମୁଇଁ କବାଡ଼ି ବି ଖେଳିଛେ, ମୁଇଁ ରନିଙ୍ଗ୍ ବି କରିଛେ, ଏଥଲେଟିକ୍ରେ ବି ଥିଲି। ଯେତେବେଲେ ମୁଇଁ ଲନ୍ ବଲ୍ ଯେତେବେଲେ ଖେଳିଲି, ଏନ୍ତା ଲାଗ୍ଲା କି ନାଇଁ ଏଥିରେ ମୁଇଁ କିଛି ଏଚିଭ୍ କରିପାରମି। ଆର୍ ଇ ଗେମ୍କେ ମୁଇଁ ଚାହୁଁଛେ କି ସାରା ଜଗତ ସବୁ ସଂସାର ଜାଣୁ ଇ ଗେମ୍ କାଣା ଆଏ। ଇ ଗେମ୍ ମତଲବ ଏଜ୍ ଲିମିଟ୍ କିଛି ନାଇଁନ, ତୁମେ ତା ଟାଇମ୍ରେ ବି ଖେଳି ପାର୍ବ।
1: ଆଜ୍ଞା, ତେବେ ପ୍ରତି ଖେଳ ଶିଖିବା ପାଇଁ ଗୁରୁଙ୍କ ଆବଶ୍ୟକ ପଡ଼େ, ତେବେ ଆପଣଙ୍କ ଗୁରୁ ବା ଖେଳ ଭାଷାରେ କହିଲେ କୋଚ୍ କିଏ, ତାଙ୍କର ସହଯୋଗ ଏବଂ ଶିକ୍ଷା କେତେ ମାତ୍ରାରେ ଆପଣଙ୍କ ଖେଳରେ ପ୍ରଭାବ ପକାଇଛି?
0: ମୋର କୋଚ୍ ତ ରଶ୍ମିତା ମ୍ୟାଡ଼ମ୍, ଯେହେତୁ ସେମାନେ ବି ମୋତେ ବହୁତ ଶିକ୍ଷା ଦେଇଛନ୍, ଆଉ ବହୁତ ଆଗ୍କେ ବଢ଼େଇଛନ୍। ଆଉ ଧନ୍ୟବାଦ ଦେବାର ଚାହୁଁଛେ ତାହାକୁ କି ସେମାନେ ଏତେ ଆଗ୍କେ ଆମକୁ ନେଇଛନ୍।
1: ଆଜ୍ଞା,
0: ଆଉ ଗୋଟେ ସାର୍ଟେ ଅଛନ୍ ବିଜୁ ଡୋରା ସାର୍, ସେମାନେ ବି ବହୁତ ଆଗ୍କେ ମୋତେ ଘିଚିଛନ୍। ସେମାନେ ମତଲବ କେନ୍ତା ଖେଲସନ୍ କାଣା ନାଇଁ ସବୁ ମୋତେ ଦେଖେଇଛନ୍ କି ବେଟା ଇଟା କର ସେଟା କର, ସବୁ ଯେନ୍ଟା ନିଜର ଛୁଆ କହିସନ୍ ନା ହେ ହିସାବରେ ମୋତେ ସେମାନେ ଶିଖଉଥିଲେ କି ଇଟା କର। ବହୁତ ଆମକୁ ଇଏ କରିଛନ୍ ଆଗ୍କେ ବଢ଼ାବା ଲାଗି, ସେମାନେ ତାକର ଟିକେ ଟିକେ ଟାଇମ୍ ବି ଆମକୁ ଦେଇଛନ୍, ସେ ଗୋଟେ ସେକେଣ୍ଡ ବି ମତଲବ ଆମ ଠାନେ ନେଉଥିଲେ। ସେମାନେ ଗୋଟେ ସ୍କୁଲର ଟିଚର ରନ୍, ବିଜୁ ଡୋରା ସାର୍ ଆର୍ ଜି ବି ଏମ୍ ସ୍କୁଲର ରନ୍, ଆଉ ରଶ୍ମିତା ପୁରୋହିତ ମ୍ୟାମ୍ଟା ଆମର ସେଣ୍ଟ ଜୋସେଫ ସ୍କୁଲର ଟିଚର ରନ୍, ସେମାନେ ଆମର ଡିଷ୍ଟ୍ରିକ୍ଟ ମେକିଟ୍ରିଅନ୍ ମ୍ୟାମ୍ଟା, ଆଉ ବିଜୁ ଡୋରା ସାର୍ଟା ଆମର କୋଚ୍ ଟାଇପ୍ର ଆମକୁ ଆମକୁ ଶିକ୍ଷା ଦେସନ୍। ସେମାନେ ବି ଆମର ସାଙ୍ଗେ ଖେଲସନ୍, ଆଉ ସେମାନେ ଆମକୁ ଶିଖାସନ୍ ବି ଇଟା ଖେଲ୍ବ ସେନ୍ତା ଖେଲ୍ବ, ବେଲେ ଆମେ ସେନୁ ଖେଲିପାର। ସେମାନେ ଯେନ୍ ହିସାବରୁ ଆମକୁ ଟାଇମ୍ ଦେସନ୍, ଆମକୁ ଯେନ୍ ତାଙ୍କର ପାଞ୍ଚ ମିନିଟ୍ ଦୁଇ ମିନିଟ୍ ସବୁ ଟାଇମ୍ ଆମକୁ ହିଁ ଦେସନ୍ କି ଏନ୍ତା ଖେଲ।
1: ଆଜ୍ଞା, ପ୍ରତ୍ୟେକ ଖେଳରେ ହାର୍ ଜିତ୍ ତ ଲାଗି ରହିଥାଏ, ଜିତିଗଲେ ଅତ୍ୟନ୍ତ ଖୁସି ଲାଗେ କିନ୍ତୁ ହାରିଗଲେ ଦୁଃଖ ଲାଗେ, ଆପଣ ସେହି ପରିସ୍ଥିତିରେ କିଭଳି ଭାବରେ ମୁକାବିଲା କରି ଭବିଷ୍ୟତରେ ଆସୁଥିବା ଅନ୍ୟ ସୁଯୋଗ ପାଇଁ ପ୍ରସ୍ତୁତ ହୁଅନ୍ତି?
0: ମୁଇଁ ତ ଯେତେବେଳେ ଖେଳିଲି ପହେଲା, ଯେତେବେଳେ ହାରିଲି, ଯେତେବେଳେ ମୁଇଁ ଜାଣିପାରିଲି କି କେନ୍ତା ଖେଲସନ୍ ଆଉ କେନ୍ତା ଏଚିଭ୍ କରିଲି, ହାର୍ ଜିତ୍ ତ ସବକର ହେଇଛେ, ଏନ୍ତା ନାଇଁ କି କାହାରି ନାହିଁ। ଯେତେବେଳେ ଯାଇଥିଲି ମୁଇଁ ବି ହାରିଛେ ହେନୁ, ଆଉ ହେ ଟାଇମ୍ରେ ହିଁ ଗୋଟେ ଟାଇମ୍ ଆସି କି ମୁଇଁ ଆଉ କରିପାରମି ବୋଲି, ଆଉ ମୁଇଁ ହେନ୍ତା ହିଁ ମୁଇଁ କରିଲି। ଯେତେବେଳେ ଜିତିଲି ମୁଇଁ ଯେନ୍ ଷ୍ଟେଟ୍ ମିଟ୍ରେ ବି, ମୁଇଁ ହେନୁ ଜାଣିପାରିଲି କି ନାଇଁ ଆହୁରି ବି ଆଗ୍କେ ଯାଇପାରମି ମୁଇଁ।
1: ଆଜ୍ଞା, ଆପଣ ଏବେ ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନକୁ ଯାଇ ଖେଳ ଖେଳିଛନ୍ତି, ସେଠାରେ ଥିବା ଖେଳ ଏବଂ ଆମ ଆଞ୍ଚଳିକ ଖେଳ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି?
0: ଆମେ ମୁଇଁ ତ ଫାଷ୍ଟ ମୋର ବାରବାଟୀ ଷ୍ଟାଡିୟମ୍ କଟକରେ ଯାଇଥିଲି ଷ୍ଟେଟ୍ ମିଟ୍, ହେନୁ କିଛି ତ ଜାଣି ନାଇଁଥାଏ ବେଲେ ମୋର ଏଚିଭମେଣ୍ଟ କିଛି ହେନୁ ଆଣି ନାଇଁପାରିଲି। ଆଉ ସେକେଣ୍ଡ ଥର ମୁଇଁ ଗଲି ଷ୍ଟେଟ୍ ମିଟ୍ଟା ଆମର ଭୁବନେଶ୍ୱରରେ ଯେନ୍ ହେଇଥିଲା ଆମର, ସେନୁ ସେକେଣ୍ଡ ଥର ଯେନ୍ ଆଣିଲି ହେନୁ ସିଲଭର ମେଡ଼ାଲ ଆଣିଲି, ଆଉ ଥାର୍ଡ଼ରେ ମୁଇଁ ଷ୍ଟେଟ୍ ମିଟ୍ ଗଲି ଆମର ବଲାଙ୍ଗୀର୍କେ, ହେନୁ ମୁଇଁ କରିପାରିଲି। ଆଉ ଯେତେବେଳେ ସିଲଭର ମେଡ଼ାଲ ଆଣିଲି ଆମର ଭୁବନେଶ୍ୱରରେ, ସେ ଟାଇମ୍ରେ ନ୍ୟାସନାଲ୍ ଚାମ୍ପିଅନସିପ୍ର ସିଲେକ୍ସନ୍ ଚାଲିଛି ଆମର ବଲାଙ୍ଗୀର୍ରେ, ମତଲବ କ୍ୟାମ୍ପଟା ରଖାଯାଇସି ନ୍ୟାସନାଲ୍ ଚାମ୍ପିଅନସିପ୍ ଲାଗି, ସେନ୍କେ ମୁଇଁ ବି ଯାଇଥିଲି। ଆର୍ ସେନୁ ମୁଇଁ ମୋର ବେଷ୍ଟ ତ ଦେଇଥିଲି, ବାକି ତିନି ନମ୍ବର ରେଙ୍କରେ ମୁଇଁ କଟିଗଲି।
1: ଆଜ୍ଞା, ତେବେ ପ୍ରତ୍ୟେକ ଖେଳର କିଛି ନିର୍ଦ୍ଦିଷ୍ଟ ନିୟମ ଥାଏ, ଏହି ଖେଳର ନିର୍ଦ୍ଦିଷ୍ଟ ନିୟମ ଗୁଡ଼ିକ କ'ଣ, ସେ ବିଷୟରେ କିଛି କୁହନ୍ତୁ।
0: ଇତାର ନିୟମ ଅଛେ ମ୍ୟାମ୍, ଯେନ୍ଟାକି ଆମର ଜେକ୍ ଗୋଟେ ଥାଏ, ଛୋଟ ଜେକ୍ଟେ ଥାଏ, ହେଟା ଆମକୁ 23 meters କ୍ରସ୍ କରବାର୍ ଥିସି ଫାଷ୍ଟ।
1: ଆଜ୍ଞା,
0: ଗୋଟେ ଦୁଇଟା ଟିମ୍ ଥିସନ୍, ଏନ୍ତା ହେଲା ସମ୍ବଲପୁର ଟିମ୍ ଆଉ ହେଲା ଗୋଟେ ଭୁବନେଶ୍ୱର। ଆଉ ସେ ଟିମ୍ ଆଡ଼ୁ ମତଲବ ଆମର ଥ୍ରୀ ଟାଇପ୍ର ଗେମ୍ ଥିସି, ଫୋର୍ସ ଡବଲ ଟ୍ରିପଲ, ଆଉ ଅଣ୍ଡର 25ରେ ଗୋଟେ ହିଁ ସିଙ୍ଗଲ ଖେଲସନ୍, ଆଉ ସିନିୟରରେ ସିଙ୍ଗଲ। ମୁଇଁ ତ ଅଣ୍ଡର 25 ସିଙ୍ଗଲରେ ଖେଳିଥିଲି, ତ ସେଥିରର ଅଛେ ମତଲବ ଆମେ ଯେନ୍ତାକି ବଲ୍ ବଲ୍ ଥିସି, ୱାନ୍ ହେବି, ଟୁ ହେବି, ଥ୍ରୀ ହେବି, ସବୁ ହେବିର ବଲ୍ ଥିସି। ମୁଇଁ ମତଲବ ଖେଳିଥିଲି ଯେତେବେଳେ ମୁଇଁ ଟୁ ହେବିରେ ଖେଳିଥିଲି, ଆଉ ସେ ବଲ୍ ହିସାବରେ ତମକୁ ଇଏ ମାର୍କିଂ କରାଯାଇସି, ଜେକ୍ ପାଖେ ଯେନ୍ ବଲ୍ ଥିସି ହେତାକେ ମାର୍କିଂ କରାଯାଇସି, ଆଉ କିଛି ଡାଉଟ୍ ଥିସି ବେଲେ ମେଜରମେଣ୍ଟଟା ହେସି ହେନ।
1: ତେବେ ଆପଣ ଜଣେ ଖେଳାଳି ଭାବରେ ଦୈନନ୍ଦିନ ଜୀବନରେ ଆପଣ କ'ଣ କରନ୍ତି, ଅର୍ଥାତ୍ ଆପଣଙ୍କର ଦିନଚର୍ଯ୍ୟା କିପରି ଥାଏ?
0: ଆମର ତ ଆମେ ଏନ୍ତା ହିସାବରେ ଅଛୁ ଯେ କି ଆମର ଠାନେ ଜାଗା ନାଇଁନ, କିଛି ନାଇଁନ, ଆମେ ତ ସବୁ ଟିକେ ମତଲବ ମାଗସୁଁ ଦିଅ ଜାଗା ଟିକେ ଆମେ ପ୍ରାକ୍ଟିସ୍ କରମୁ, ଏତ୍କିରି ଦିନ ଏତ୍କି ଆମର ମ୍ୟାଚ୍ ଅଛେ, ଆମେ ତ ସବୁଦିନ ବି ପ୍ରାକ୍ଟିସ୍ କରି ନାଇଁ ପାରସୁଁ। ଯେତେବେଲେ ଆମର ଷ୍ଟେଟ୍ ମିଟ୍ଟା ଆସି ହେ ଟାଇମ୍ କେତେ ଦିନ, ମାସେ ଥିବା ୟା ଫିର 10 ଦିନ ଥିବା, ଏନ୍ତା ହିଁ କିଛି ଜାଗାରେ ଆମେ ପ୍ରାକ୍ଟିସ୍ କରିଦେସୁଁ। କିଛି ହେଲା ଏନ୍ତା ପୁଲିସ ଲାଇନ୍, ଏନ୍ତା ଆମେ

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ମାଟି ପାଇଁ ଯେ ହସି ହସି ଯନ୍ତ୍ରଣା ସହିଯାଏ, ଦେଶ ପାଇଁ ଯେ ନିଜ ଜୀବନକୁ ଅର୍ପଣ କରିଦିଏ, ଇତିହାସ ପୃଷ୍ଠାରେ ସେଇ ନାମ ଅମର ହୋଇ ରହିଯାଏ। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏମିତି ଜଣେ ଅମର ବ୍ୟକ୍ତିତ୍ୱ ଥିଲେ ବିନାୟକ ଦାମୋଦର ସାବରକର। ସାହସ, ତ୍ୟାଗ, ଦେଶପ୍ରେମ ଓ ଅଦମ୍ୟ ମନୋବଳର ଜୀବନ୍ତ ପ୍ରତୀକ ଥିଲେ ସାବରକର। ଶ୍ରୋତାବନ୍ଧୁ, 28 ମେ ବା ଆଜିର ଦିନରେ ସମଗ୍ର ଦେଶରେ ତାଙ୍କ ଜନ୍ମ ଜୟନ୍ତୀ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯାଉଅଛି। ତାଙ୍କର ଜୀବନ କାହାଣୀ କେବଳ ଏକ ଇତିହାସ ନୁହେଁ, ବରଂ ପ୍ରତ୍ୟେକ ଯୁବକଙ୍କ ମନରେ ଦେଶପ୍ରେମର ଅଗ୍ନିଶାଖା ପ୍ରଜ୍ୱଳିତ କରୁଥିବା ଏକ ଅନନ୍ୟ ପ୍ରେରଣା। ଶ୍ରୋତାବନ୍ଧୁ, ବୀର ସାବରକରଙ୍କ ଜନ୍ମ 28 ମେ 1883 ମହାରାଷ୍ଟ୍ରର ନାସିକ ଜିଲ୍ଲାର ଭାଗୁର ଗ୍ରାମରେ ହୋଇଥିଲା। ଛୋଟବେଳୁ ହିଁ ତାଙ୍କ ମନରେ ଦେଶପ୍ରେମ ଭରି ରହିଥିଲା। ଦେଶ ଉପରେ ହୋଇଥିବା ଅନ୍ୟାୟ ଓ ଇଂରେଜ ଶାସନର ନିର୍ଯାତନା ତାଙ୍କୁ ବିଚ୍ଛିନ୍ନ କରୁଥିଲା। ସାବରକର ନିଜ ଜୀବନକୁ ମାତୃଭୂମିର ସ୍ୱାଧୀନତା ପାଇଁ ସମର୍ପିତ କରିବାର ସଂକଳ୍ପ ନେଇଥିଲେ। ଶିକ୍ଷା ଜୀବନରୁ ହିଁ ସେ ବିପ୍ଳବୀ ଚିନ୍ତାଧାରାରେ ପ୍ରେରିତ ହୋଇଥିଲେ। ସେ ଅଭିନବ ଭାରତ ନାମକ ଏକ ବିପ୍ଳବୀ ସଂଗଠନ ଗଠନ କରି ଯୁବମାନଙ୍କ ମନରେ ସ୍ୱାଧୀନତାର ଜ୍ୱାଳା ଜାଗ୍ରତ କରିଥିଲେ। ପରେ ସେ ଉଚ୍ଚଶିକ୍ଷା ପ୍ରଶିକ୍ଷଣ ପାଇଁ ଇଂଲଣ୍ଡକୁ ଯାଇଥିଲେ, କିନ୍ତୁ ସେଠାରେ ରହି ମଧ୍ୟ ତାଙ୍କ ହୃଦୟ ସଦାସର୍ବଦା ଭାରତ ମାତାଙ୍କ ପାଇଁ ସମର୍ପିତ ଥିଲା। ଶ୍ରୋତାବନ୍ଧୁ, ବିଡି ସାବରକର ଜଣେ ଉଚ୍ଚକୋଟୀର ଲେଖକ ଓ କବି ମଧ୍ୟ ଥିଲେ। ତାଙ୍କ ଲେଖା 1857 ସ୍ୱାଧୀନତା ସଂଗ୍ରାମ ପୁସ୍ତକ ଇଂରେଜ ଶାସକମାନଙ୍କୁ ଭୟଭୀତ କରିଦେଇଥିଲା। ସେ 1857 ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ଲେଖାରେ ଥିଲା ଦେଶପ୍ରେମର ଜ୍ୱାଳା ଓ ସ୍ୱାଧୀନତାର ଆହ୍ୱାନ। ତାଙ୍କ ବିପ୍ଳବୀ କାର୍ଯ୍ୟକଳାପ ପାଇଁ ଇଂରେଜ ସରକାର ତାଙ୍କୁ ଗିରଫ କରି ଆଣ୍ଡାମାନର ସେଲ୍ୟୁଲାର ଜେଲ୍କୁ ପଠାଇଥିଲେ। ସେଠାରେ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲେ, କିନ୍ତୁ କଳାପାଣିର କଠିନ ଜୀବନ ମଧ୍ୟ ତାଙ୍କ ମନୋବଳକୁ ଭାଙ୍ଗିପାରିନଥିଲା। ଅନ୍ଧକାର କୋଠରୀରେ ମଧ୍ୟ ସେ ଦେଶର ସ୍ୱାଧୀନତାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଧୈର୍ଯ୍ୟ ଓ ସାହସ ସତରେ ଅଦ୍ୱିତୀୟ ଥିଲା। ଶ୍ରୋତାବନ୍ଧୁ, ସାବରକର ସ୍ୱାଧୀନତା ସେନାନୀ ସହିତ ଜଣେ ସମାଜ ସଂସ୍କାରକ ମଧ୍ୟ ଥିଲେ। ସେ ସମାଜରୁ ଅନ୍ଧବିଶ୍ୱାସ, ଛୁଆଁ ଅଛୁଆଁ ଓ ଅସମାନତା ଦୂର କରିବାକୁ ପ୍ରୟାସ କରୁଥିଲେ। 26 ଫେବୃଆରୀ 1966 ବୀର ସାବରକରଙ୍କ ଦେହାନ୍ତ ହୋଇଥିଲା, କିନ୍ତୁ ତାଙ୍କର ଆଦର୍ଶ, ଦେଶପ୍ରେମ ଓ ବଳିଦାନ ଆଜି ମଧ୍ୟ ଦେଶବାସୀଙ୍କ ହୃଦୟରେ ଅମର ହୋଇ ରହିଛି। କୁହାଯାଇପାରେ ଯେ ବୀର ସାବରକରଙ୍କ ଜନ୍ମ ଜୟନ୍ତୀ ଆମ ପାଇଁ କେବଳ ଏକ ସ୍ମୃତି ଦିବସ ନୁହେଁ, ଏହା ଦେଶପ୍ରେମ, ତ୍ୟାଗ ଓ ଜାତୀୟତାର ଏକ ପବିତ୍ର ପର୍ବ। ତାଙ୍କର ଆଦର୍ଶ, ବଳିଦାନ ସଦାସର୍ବଦା ଆମ ହୃଦୟରେ ପ୍ରେରଣାର ଦୀପ ଜ୍ୱାଳିତ କରୁଥିବ। ଦେଶ ପାଇଁ ଜୀବନ ଦେଇଥିବା ବୀରମାନେ କେବେ ମରନ୍ତି ନାହିଁ ଶ୍ରୋତାବନ୍ଧୁ, ସେମାନେ ସଦାସର୍ବଦା ଜନମନରେ ଅମର ହୋଇ ରହନ୍ତି। ଏବେ ଆସନ୍ତୁ ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର ମା ତୁଝେ ସଲାମ, ଗୀତ ମା ତୁଝେ ସଲାମ। ଗୀତଟିରେ କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ ଏବଂ ସାଥୀ। ଗୀତିକାର ଭିକି ନାଗର, ସଙ୍ଗୀତକାର ସାଜିଦ ୱାଜିଦ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ମନକୁ ନିଶ୍ଚୟ ଛୁଇଁଥିବ। ଆଜି ତ ସମୟ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: ଆଜି ତିନିଟା ରାଜ୍ୟ ଆଉ ରାଜଧାନୀ ଦିଲ୍ଲୀ ଲାଗି ନୂଆ ରାଜ୍ୟ ଶାଖା ସଭାପତି ନିଯୁକ୍ତି କରାଯାଇଛି ଘୋଷଣା। ଜାତୀୟ ପରୀକ୍ଷା ଏଜେନ୍ସି NTA ତରଫୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ CUET UG 2026 ପରୀକ୍ଷା ହେବା ଚଲତି ମାସ 31 ତାରିଖ ଆଉ ଆଇବା ମାସ 6 ଆଉ 7 ତାରିଖ। ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କ ରଥ ଚାରମାଳ ନିର୍ମାଣ ଲାଗି ଢେଙ୍କାନାଳରୁ ଟ୍ରକ୍ ଥି ପହିଲା କ୍ଷେପେ 18 ଖଣ୍ଡ ତାଲକାଟ ଆସିକରି ପହଞ୍ଚିଲା ପୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି CP ରାଧାକ୍ରିଷ୍ଣନ ଇଦ୍ ଉଲ୍ ଜୁହା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ବହିନମାନଙ୍କୁ ଜଣାଲେ ଶୁଭେଚ୍ଛା। ଅତି ବିଶିଷ୍ଟ ବ୍ୟକ୍ତି VVIPଙ୍କ ଗସ୍ତ ଆଉ ସୁରକ୍ଷା ବାବଦ ସୂଚନା ସାମାଜିକ ଗଣମାଧ୍ୟମଟି ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ରାଜ୍ୟ ଗୃହ ବିଭାଗ ତରଫୁ ଆଜି ବାବଦେ ବାହାରିଛେ ବିଜ୍ଞପ୍ତି। ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇକରି ରକ୍ତ କର୍କଟ ବାବଦେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ସାରା ଦେଶ ପାଳନ କରାଯାଉଛି ରକ୍ତ କର୍କଟ ଦିବସ। ରାଜ୍ୟ ଆଇବା ଦିନେ କୋଲାବ, ହୀରାକୁଦ, ଭିତରକନିକା ଆଉ ବରକୁଲ୍ନ ଡିଜେଲ ବୋଟ୍ ବଦଲେ ବିଜୁଳି ଚାଲିତ EV ବୋଟ୍ ଚାଲବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫୁ ଆହ୍ୱାନ କରାଯାଇଛେ ଟେଣ୍ଡର। ସୁବର୍ଣ୍ଣପୁର ଜିଲ୍ଲାର ବହୁତଟେ ଜାଗାନ ପାଲିତ ହେଇଛେ ତ୍ୟାଗ ଆଉ ଭାଇଚାରାର ପରବ ଇଦ୍ ଉଲ୍ ଜୁହା। ଆଇବାକାଲ ଚଣ୍ଡିଗଡ଼ନ IPL କ୍ରିକେଟ ଥି ଗୁଜରାଟ ଟାଇଟନ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଖେଳାଯିବା ମ୍ୟାଚ। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା, ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଶୁଣିଲି ସମ୍ବଲପୁର ନ୍ୟୁଜ୍ ହେଡ଼ଲାଇନ୍ସ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆସନ୍ତା 6 ବଜେ 10 ମିନିଟ୍ରେ ଶୁଣିପାରିବେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6 ବଜେ 25 ମିନିଟ୍ରେ ଶୁଣିପାରିବେ ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର ପ୍ରସ୍ତୁତ ସ୍ୱତନ୍ତ୍ର ଉପସ୍ଥାପନା, ଆଲେଖ୍ୟ ସୁପ୍ରୀତି ମିଶ୍ର, ଉପସ୍ଥାପନା ଭାରତ ଗୌରବ ଦାସ। ରାତି 7 ବଜେ 25 ମିନିଟ୍ ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ବଜେ 30 ମିନିଟ୍ ପ୍ରଚାର କରିବ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଉନ୍ନତ ମାନର ପନିପରିବା ଚାରା ଉତ୍ପାଦନ ବିଷୟରେ ଡକ୍ଟର ଦୁର୍ଗାପ୍ରସାଦ ମହାରଣାଙ୍କ ସହିତ ସାକ୍ଷାତକାର। ରାତି 8 ବଜେ 2 ମିନିଟ୍ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। ରାତି 8 ବଜେ 15 ମିନିଟ୍ରେ ଆଲୋଚନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଏ ସମ୍ପର୍କରେ ଆଲୋଚନା କରିବେ ଶାରଦିନ୍ଦୁ ଭୀଷଣ ଘୋଷା। ରାତି 8 ବଜେ 30 ମିନିଟ୍ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ, ଲଘୁଶାସ୍ତ୍ର ସଙ୍ଗୀତ ପରିବେଷଣ କରିବେ ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9 ବଜେ 15 ମିନିଟ୍ରେ, ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9 ବଜେ 30 ମିନିଟ୍ରେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଯଶରାଜ, ରାଗ ବାଗେଶ୍ୱରୀ। ରାତି 10 ବଜେ 2 ମିନିଟ୍ରେ ଶୁଣିପାରିବେ ନାଟକ ଠିକ୍ 10 ବଜେ, ପରିବେଷଣ କରିବେ ଯୁବ ଉଦୟନ ଆସୋସିଏସନ ସମ୍ବଲପୁରର କଳାକାରମାନେ। ରାତି 10 ବଜେ 30 ମିନିଟ୍ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଚଳିତ ଅଧିବେଶନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା ସକାଳ 7:30 ଏଥିରେ ଶୁଣିବେ ବନୀକରଣ ପରିବେଶ ଉପରେ ପ୍ରଭାବ, ଏ ସମ୍ପର୍କରେ କହିବେ ଡାକ୍ତର ସମାପିକା ଦାସ। ସକାଳ 7:35 ଅର୍ଘ୍ୟଥାଳି କାର୍ଯ୍ୟକ୍ରମ ଶୁଣିପାରିବେ ଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ସଂଯୋଜନା ଜି ନାରାୟଣ ରାଓ, ଗୀତ ରଚନା ସନ୍ତ ଭୀମ ଭୋଇ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ କୁଲଦୀପ ପଟ୍ଟନାୟକ ଏବଂ ପ୍ରିୟଙ୍କା ସାହୁ, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ବୈଦ୍ୟନାଥ ଦାସ।

0: ଏଠି ଶେଷ ହେଲା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଉପସ୍ଥାପନା। ଆଲେଖ୍ୟ ସୁପ୍ରୀତି ମିଶ୍ର, ଉପସ୍ଥାପନା ଭାରତ ଗୌରବ ଦାସ।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଭାରତ ଗୌରବ ଦାସ।
2: ଆଧୁନିକ ଜୀବନଶୈଳୀ, ପରିବେଶ ପ୍ରଦୂଷଣ ଓ ବିଭିନ୍ନ ସ୍ୱାସ୍ଥ୍ୟଜନିତ କାରଣରୁ କର୍କଟ ରୋଗ ସାରା ବିଶ୍ୱରେ ଦ୍ରୁତ ହାରରେ ବଢ଼ୁଥିବା ଚିନ୍ତାର ବିଷୟ ପାଲଟିଛି। ସେଥିରେ ରକ୍ତ କର୍କଟ ବା ବ୍ଲଡ୍ କ୍ୟାନ୍ସର ଏପରି ଏକ ରୋଗ ଯାହା କେବଳ ରୋଗୀଙ୍କୁ ନୁହେଁ ସମଗ୍ର ପରିବାରକୁ ମଧ୍ୟ ମାନସିକ ଓ ଆର୍ଥିକ ଭାବେ ପ୍ରଭାବିତ କରିଥାଏ। ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି ବୟସର ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସମୟରେ ଚିହ୍ନଟ ଓ ସଠିକ୍ ଚିକିତ୍ସା କଲେ ଅନେକ ରୋଗୀ ସୁସ୍ଥ ଜୀବନ ଅତିବାହିତ କରିପାରୁଛନ୍ତି। କିନ୍ତୁ ସଚେତନତାର ଅଭାବ ଓ ଚିକିତ୍ସାରେ ବିଳମ୍ବ ଅନେକ ସମୟରେ ପରିସ୍ଥିତିକୁ ଗୁରୁତର କରିଦେଇଥାଏ।
1: ରକ୍ତ କର୍କଟ ବା ବ୍ଲଡ୍ କ୍ୟାନ୍ସର ଏକ ଜଟିଳ ଓ ଜୀବନଘାତୀ ରୋଗ ଯାହା ଶରୀରର ରକ୍ତ ଏବଂ ଅସ୍ଥି ମଜ୍ଜାକୁ ପ୍ରଭାବିତ କରେ। ଆମ ଶରୀରରେ ଅସ୍ଥିମଜ୍ଜା ମାଧ୍ୟମରେ ଲାଲ ରକ୍ତକୋଷ, ଧଳା ରକ୍ତକୋଷ ଏବଂ ପ୍ଲେଟଲେଟ୍ ତିଆରି ହୁଏ। କିନ୍ତୁ ଏହି ପ୍ରକ୍ରିୟାରେ ବିକୃତି ଆସିଲେ ଅସ୍ୱାଭାବିକ କୋଷ ଅତ୍ୟଧିକ ବଢ଼ି ଶରୀରର ସାଧାରଣ ରକ୍ତକୋଷର କାର୍ଯ୍ୟକୁ ବାଧା ଦେଇଥାଏ। ଫଳସ୍ୱରୂପ ଶରୀରର ରୋଗ ପ୍ରତିରୋଧ କ୍ଷମତା କମିଯାଏ ଏବଂ ଥକାପଣ, ଜ୍ୱର, ରକ୍ତସ୍ରାବ ଭଳି ଲକ୍ଷଣ ପ୍ରକାଶ ପାଏ। ଭାରତରେ ପ୍ରତିବର୍ଷ 1,00,000ରୁ ଅଧିକ ଲୋକ ରକ୍ତ କର୍କଟରେ ଆକ୍ରାନ୍ତ ହୁଅନ୍ତି ଏବଂ ପ୍ରାୟ 70,000 ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ବିଶେଷଜ୍ଞଙ୍କ ମତରେ ଦେଶରେ ପ୍ରତି 5 ମିନିଟରେ ଜଣେ ବ୍ୟକ୍ତି ରକ୍ତ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଲିଉକେମିଆ, ଲିମ୍ପୋମା ଓ ମାଏଲୋମା ଭଳି ରକ୍ତ କର୍କଟର ବିଭିନ୍ନ ପ୍ରକାର ରହିଛି। ସେହିପରି ଥାଲାସେମିଆ, ସିକଲ୍ ସେଲ୍ ଆନିମିଆ ଓ ହେମୋଫିଲିଆ ଭଳି ରକ୍ତଜନିତ ରୋଗ ମଧ୍ୟ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଅନେକ ରୋଗୀଙ୍କ ପାଇଁ ସ୍ଟେମ୍ ସେଲ୍ କିମ୍ବା ବୋନ୍ ମେୟର ପ୍ରତିରୋପଣ ହେଉଛି ଜୀବନ ରକ୍ଷାର ଏକମାତ୍ର ଆଶା। କିନ୍ତୁ ଅନେକ ସମୟରେ ପରିବାର ମଧ୍ୟରେ ଉପଯୁକ୍ତ ଦାତା ମିଳିନଥାଏ। ପ୍ରାୟ 70% ରୋଗୀଙ୍କୁ ଅପରିଚିତ ଦାତାଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ଚିନ୍ତାର ବିଷୟ ହେଉଛି ଭାରତରେ କେବଳ 0.09% ଲୋକ ମାତ୍ର ଷ୍ଟେମ୍ ସେଲ୍ ଦାତା ଭାବେ ପଞ୍ଜୀକୃତ ଅଛନ୍ତି। ଏହାଫଳରେ ଅନେକ ରୋଗୀ ସମୟରେ ଉପଯୁକ୍ତ ଦାତା ପାଇପାରୁନାହାନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରୋଗୀଙ୍କ ପ୍ରତି ସହାନୁଭୂତି ବଢ଼ାଇବା ପାଇଁ ପ୍ରତିବର୍ଷ ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଏ। ଏହି ଦିବସ ରକ୍ତ କର୍କଟରେ ପ୍ରାଣ ହରାଇଥିବା ଲୋକଙ୍କୁ ସ୍ମରଣ କରିବା ସହ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଏ। ତା ସହିତ ଯେଉଁମାନେ ଏବେ ବି ଚିକିତ୍ସା ଓ ଦାତା ପାଇଁ ଅପେକ୍ଷା କରୁଛନ୍ତି ସେମାନଙ୍କୁ ନୂତନ ଆଶା ଦେଇଥାଏ। ବିଶ୍ୱ କର୍କଟ ଦିବସ 2026ର ପ୍ରସଙ୍ଗ ହେଉଛି ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। 2025ରୁ 2027 ପର୍ଯ୍ୟନ୍ତ ଚାଲିଥିବା ଏହି ବିଶ୍ୱ ଅଭିଯାନର ଲକ୍ଷ୍ୟ ହେଉଛି କର୍କଟ ଚିକିତ୍ସାରେ ଲୋକକେନ୍ଦ୍ରିକ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ଦେବା। ପ୍ରତ୍ୟେକ ରୋଗୀଙ୍କ ଅନୁଭବ ଅଲଗା ଥିବାରୁ ସେମାନଙ୍କ ଚିକିତ୍ସା ଓ ଯତ୍ନ ମଧ୍ୟ ସେହି ଅନୁଯାୟୀ ହେବା ଆବଶ୍ୟକ ବୋଲି ଏହି ଅଭିଯାନ ସନ୍ଦେଶ ଦେଇଛି। ଚିକିତ୍ସା ବିଜ୍ଞାନର ଉନ୍ନତି ସହ ବର୍ତ୍ତମାନ ବୋନ୍ ମେୟର ପ୍ରତିରୋପଣ, ଷ୍ଟେମ୍ ସେଲ୍ ଥେରାପି ଏବଂ ନୂତନ ପ୍ରକାରର ଇମ୍ୟୁନୋଥେରାପି ଭଳି ଆଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ ହେଉଛି। ଏହା ଅନେକ ରୋଗୀଙ୍କ ପାଇଁ ଜୀବନର ନୂଆ ସମ୍ଭାବନା ସୃଷ୍ଟି କରୁଛି। ବିଶେଷଜ୍ଞଙ୍କ ମତରେ ରକ୍ତ କର୍କଟ ବିରୋଧୀ ଲଢ଼େଇରେ ସଚେତନତା ହିଁ ସବୁଠୁ ବଡ଼ ଶକ୍ତି। ଅଧିକ ଲୋକ ଯଦି ଷ୍ଟେମ୍ ସେଲ୍ ଦାନ ପାଇଁ ଆଗକୁ ଆସନ୍ତି ତେବେ ଅନେକ ରୋଗୀ ନୂତନ ଜୀବନ ପାଇପାରିବେ। ଏହି ଦାନ ପ୍ରକ୍ରିୟା ସରଳ, ନିରାପଦ ଏବଂ ମାନବତାର ଏକ ମହାନ ଉଦାହରଣ।
2: ଆସନ୍ତୁ ଏହି ବିଶ୍ୱ ରକ୍ତ କର୍କଟ ଦିବସରେ ଆମେ ସମସ୍ତେ ରକ୍ତ କର୍କଟ ଓ ରକ୍ତଜନିତ ରୋଗ ସମ୍ପର୍କରେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା। ଷ୍ଟେମ୍ ସେଲ୍ ଦାନ ପାଇଁ ଆଗକୁ ଆସିବା, ରୋଗୀଙ୍କ ପ୍ରତି ସହାନୁଭୂତି ଦେଖାଇବା ଏବଂ ସେମାନଙ୍କର ସଂଘର୍ଷରେ ସାଥୀ ହେବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ। କାରଣ ଗୋଟିଏ ଛୋଟ ସହଯୋଗ, ଗୋଟିଏ ଦାନ କିମ୍ବା ଗୋଟିଏ ସଚେତନ ପଦକ୍ଷେପ କାହାରି ଜୀବନରେ ନୂତନ ଆଶାର ଆଲୋକ ଜଳାଇପାରେ। ସାମୂହିକ ପ୍ରୟାସ, ସଚେତନତା ଓ ମାନବିକତା ମାଧ୍ୟମରେ ରକ୍ତ କର୍କଟ ବିରୋଧୀ ଲଢ଼େଇକୁ ଆମେ ଆହୁରି ସଶକ୍ତ କରିପାରିବା। ରହୁଛୁ, ଧନ୍ୟବାଦ।
0: ଶୁଣିଲେ ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ଆଞ୍ଚଳିକ ବିଭାଗ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଉପସ୍ଥାପନା ଆଲେଖ୍ୟ ସୁପ୍ରୀତି ମିଶ୍ର, ଉପସ୍ଥାପନା ଭାରତ ଗୌରବ ଦାସ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେକରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇ ଦେବେ।
1: ମୋ ନାଁ ହେଉଛି ସବିତା ପୁରୋହିତ। ମୁଁ ଜଣେ SHG ମେମ୍ବର ବି ଅଛି ଆଉ EC ମେମ୍ବର ବି ଅଛି।
0: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
2: ସୁଭଦ୍ରା ଯୋଜନା।
0: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏଇ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
1: ସୁଭଦ୍ରା ଯୋଜନାଟି ମାନେ ହେଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜରେ ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ। ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
0: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
1: ମାନେ ବର୍ଷକୁ ଦୁଇ ଥର ହିସାବରେ ଦିଆଯାଉଛି। ଗୋଟେ ହେଉଛି ମହିଳା ଦିବସ, ଆଉ ଗୋଟେ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ଆସିବ, ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5,000। ସେମାନେ ବର୍ଷକୁ 10,000 ଟଙ୍କା ଦଉଛନ୍ତି। ଏ ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି। ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି। ଏବେ ବର୍ତ୍ତମାନ ଯୋଉଟା ମିଳିଲା, ଚତୁର୍ଥତମ କିସ୍ତିଟା ମିଳିଲା, ଆଉ ସେଇଟା ବି ମହିଳା ଦିବସ ଥିଲା, ସେ ଦିନ ମିଳିଲା ସେମାନଙ୍କୁ।
0: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏ ଟଙ୍କା ଗୁଡିକ?
1: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି। 5,000 ଟଙ୍କା ସରକାର ଯୋଉ ଦଉଛନ୍ତି, ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
0: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହେଇଛି?
1: ଆଜିକୁ ସରକାର ଆମକୁ ଯେତିକି ଦେଲେଣି, ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ ଯୋଉ ଆମର 2 କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5,000, ରାକ୍ଷୀ ପୂର୍ଣ୍ଣିମାରେ 5,000, ସେଇ 5,000 ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ, ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ, ଯେମିତି କିଏ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ୍ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ୍ କରିପାରିଲା, ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ କୋଉଠି ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି

0: ଯେ ଆଗକୁ ବଢି ପାରୁଛନ୍ତି, ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି। ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି ସେମାନେ।
1: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ?
0: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସିଏ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି। ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ୍ ସେମାନେ ପାଞ୍ଚ ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି। ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
1: ମ୍ୟାଡମ୍ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
0: ଦେଖନ୍ତୁ SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ୍ ବୁଝେଇବାକୁ ଲାଗିଲେ। ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ, ଫର୍ମଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ। ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯୋଉମାନେ ଫିଲଅପ୍ କରିପାରିଲେନି ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ। ଦେଖ କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା, ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହା ହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ SHG ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ। ଏସବୁ SHG ମା ମାନଙ୍କର ବହୁତ ରହିଛି ଅବଦାନ। ମ୍ୟାଡମ୍ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି।
1: ଖୁବ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।

0: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ନା,
1: ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାରୀ ସଶକ୍ତିକରଣ ପାଇଁ ଯୋଜନାମାନ କରାଯାଉଅଛି। ଏହିସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାରୀମାନେ ସ୍ୱାବଲମ୍ବୀ, ସୁଶିକ୍ଷିତା, ସୁସ୍ଥ ଓ ସମ୍ମାନିତ ଜୀବନଯାପନ କରିପାରିବେ। ସମାଜର ମୂଳ ଶକ୍ତି ଭାବରେ ନାରୀମାନେ ଯେତେବେଳେ ଶକ୍ତିଶାଳୀ ହେବେ, ଦେଶର ଆଗକୁ ବଢ଼ିବାର ଗତି ମଧ୍ୟ ଦ୍ରୁତ ହେବ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ଆମେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରି ତାହାର ସଚେତନତାକୁ ଆପଣେଇବା ଓ ସେହି ମାର୍ଗରେ ଯାଇ ନିଜର ଦାୟିତ୍ୱ ତୁଲାଇବା। ଆମର ଏହି ସୁଭଦ୍ରା ଯୋଜନାରେ ନାରୀ ସମାଜ ପାଇଁ କେତେ ସୁବିଧା ଏବଂ ସୁଯୋଗ ରହିଛି, ତେଣୁକରି ଆସନ୍ତୁ ଏହି ସୁଭଦ୍ରା ଯୋଜନାର ସୁବିଧା ସୁଯୋଗକୁ ଆପଣାନ୍ତୁ ଏବଂ ନାରୀ ସମାଜ ସଶକ୍ତ ହୁଅନ୍ତୁ।

0: ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM ସୂର୍ଯ୍ୟ ଘର .gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି।

ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12-21 ପର୍ଯ୍ୟନ୍ତ ରାଜ୍ୟରେ ନିରାଡମ୍ବର ଭାବେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 2 ବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024 ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ୍ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ୍ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ୍ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡମିଟ୍ କାର୍ଡ଼ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ଏବଂ ଆସନ୍ତା ମାସ 6 ଓ 7 ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡମିଟ୍ କାର୍ଡ଼ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.inରେ ଡାଉନ୍ଲୋଡ଼୍ କରି ଆଡମିଟ୍ କାର୍ଡ଼ ପାଇପାରିବେ। ଆସନ୍ତା ମାସ 6 ଓ 7 ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡମିଟ୍ କାର୍ଡ଼ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଯାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ବନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣି କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣି କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ଼ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ

0: କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ, ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଜ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର ଦୁଇଟି ମସଜିଦ୍ରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସାମୂହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୂହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନତା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ। ଭୁବନେଶ୍ୱରଠାରେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନ କରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟା ଗୋଟେ ସାଇନ୍ସ ଇସ୍ୟୁ, ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର, ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ ସମସ୍ତେ କାମ କରିବା ଉଚିତ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇ ସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ

0: ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଅନନ୍ୟତାରେ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାରଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ, ନିରାକରଣ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଏବଂ ପୀଡ଼ିତଙ୍କୁ ସହାନୁଭୂତି ଓ ସହଯୋଗ ପ୍ରଦାନ କରିବା ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଅନନ୍ୟତାରେ ଏକତା। ଏହାର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ସଂଘର୍ଷ ଏବଂ ସେମାନଙ୍କର ଅନୁଭୂତି ପରସ୍ପରଠାରୁ ଭିନ୍ନ ଓ ଅନନ୍ୟ। ତେବେ ସେମାନଙ୍କୁ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଶରୀରର ରକ୍ତକୋଷିକାଗୁଡ଼ିକର ଅସ୍ୱାଭାବିକ ଏବଂ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ମଣିଷର ଅସ୍ଥିମଜ୍ଜାକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତ ସୃଷ୍ଟିରେ ବ୍ୟାଘାତ ଘଟିଥାଏ। ଏହି ରୋଗର ତିନୋଟି ପ୍ରକାର ଭେଦ ଦେଖିବାକୁ ମିଳିଥାଏ। ପ୍ରଥମଟି ହେଉଛି ଲିଓକେମିଆ, ଯାହାକି ଶରୀରରେ ଅସ୍ୱାଭାବିକ ଶ୍ୱେତ ରକ୍ତକଣିକା ସଂଖ୍ୟାକୁ ବୃଦ୍ଧି କରିଥାଏ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୁଏ। ଦ୍ୱିତୀୟରେ ଲିମ୍ଫମା, ଯାହାକି ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏବଂ ଶେଷରେ ତୃତୀୟଟି ହେଉଛି ମଲ୍ଟିପୁଲ୍ ମାଇଲୋମା, ଏହା ପ୍ଲାଜ୍ମା କୋଷକୁ ପ୍ରଭାବିତ କରିବା ସହିତ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ବାଧା ଉପୁଜାଇଥାଏ। ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅତ୍ୟଧିକ କ୍ଳାନ୍ତି ଅନୁଭବ କରିବା, ବାରମ୍ବାର ଜ୍ୱର ହେବା, ହଠାତ୍ ଓଜନ କମିଯିବା, ଗଣ୍ଠି ଅବା ହାଡ଼ରେ ଅତ୍ୟଧିକ ବିନ୍ଧା ଏବଂ ଶରୀରର ଯେକୌଣସି ସ୍ଥାନରୁ ସହଜରେ ରକ୍ତସ୍ରାବ ହେବା ଆଦି ଅନ୍ତର୍ଭୁକ୍ତ। ସମୟୋପଯୋଗୀ ଚିହ୍ନଟ ଦ୍ୱାରା ଏହାର ସଫଳ ଚିକିତ୍ସା କରାଯିବା ସମ୍ଭବ ହୋଇଥାଏ। କର୍କଟ ରୋଗର ଚିକିତ୍ସା ପ୍ରାୟତଃ ବ୍ୟୟବହୁଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ଏହି ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ବାର୍ଷିକ 5,00,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି, ଫଳରେ ରକ୍ତ କର୍କଟ ରୋଗ ପାଇଁ ଦୀର୍ଘଦିନ ଧରି ଔଷଧ ସେବନ ଏବଂ ପରୀକ୍ଷାଜନିତ ଖର୍ଚ୍ଚ ଅନେକାଂଶରେ ଲାଘବ ହୋଇପାରିଛି। ଚଳିତ ଆର୍ଥିକ ବର୍ଷଠାରୁ କର୍କଟ ସମେତ କେତେକ ବିରଳ ଏବଂ ବଂଶାନୁକ୍ରମିକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା 36 ଜୀବନ ରକ୍ଷାକାରୀ ମହଙ୍ଗା ଔଷଧ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହ ଅନ୍ୟ 6 ପ୍ରମୁଖ ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ 5% ହ୍ରାସ କରାଯାଇପାରିଛି। କର୍କଟ ରୋଗୀଙ୍କୁ ସହଜ ଭାବରେ କେମୋଥେରାପି ତଥା ଅନ୍ୟ ଛୋଟମୋଟ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରୁଛନ୍ତି। ଆସନ୍ତା 3 ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷ ମଧ୍ୟରେ ଦେଶବ୍ୟାପୀ 297 ଅତିରିକ୍ତ ଜିଲ୍ଲା ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ରୋଗୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଅଣସଂକ୍ରାମକ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 770 ଜିଲ୍ଲାସ୍ତରୀୟ କ୍ଲିନିକ୍ ଏବଂ 6,410 ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଭିଯାନ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ସରକାର 5,00,000-15,00,000 ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଦେଶର 27 ପ୍ରମୁଖ ଆଞ୍ଚଳିକ କର୍କଟ କେନ୍ଦ୍ର ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି। ଆଇଆଇଟି ମୁମ୍ବାଇ ଏବଂ ଟାଟା ମେମୋରିଆଲ ସେଣ୍ଟର ମିଳିତ ସହଯୋଗରେ ଦେଶରେ ପ୍ରଥମ ସ୍ୱଦେଶୀ କାର୍ ଟି ସେଲ୍ ଥେରାପି ବ୍ୟବସ୍ଥା ବିକଶିତ କରାଯାଇଛି। ଏହା ଉପଯୋଗ ମାଧ୍ୟମରେ କମ୍ ଖର୍ଚ୍ଚରେ ରକ୍ତ କର୍କଟ ଏବଂ ଲିମ୍ଫୋମା ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି। ସଚେତନ ଏବଂ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ଏହି ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରିବ। ସ୍ୱେଚ୍ଛାକୃତ ରକ୍ତଦାନ ପୀଡ଼ିତଙ୍କୁ ଅଧିକ ସହଯୋଗ ପ୍ରଦାନ କରିପାରିବ। ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଆଦିରୁ ଦୂରେଇ ରହିଲେ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ରୋଗୀଙ୍କୁ ସହାନୁଭୂତି ପ୍ରଦର୍ଶନ ସହ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଅନନ୍ୟତାରେ ଏକତା ବାର୍ତ୍ତାକୁ ସମର୍ଥନ ମାଧ୍ୟମରେ ରକ୍ତ କର୍କଟ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ଦିଗରେ ମିଳିମିଶି କାର୍ଯ୍ୟ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅତ୍କା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ସାମାଜିକ ଗଣମାଧ୍ୟମଟି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆନ୍ବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଇଜେ ଆଇଜ୍ ଭିନ୍ ଭିନ୍ ଜାଗାନ ପାଳନ ହେଉଛେ ଇଦ୍ ଉଲ୍ ଜୁହା ପରବ ଆଉର୍ ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ରକ୍ତ କର୍କଟ ଦିବସ। ଏଥର ପୁରା ଖବର। ଦେଶ ଚଳିତ ବର୍ଷର ପାଖାପାଖି 37,60,00,000 ଟନ୍ରୁ ଅତ୍କା ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଜାତୀୟ କୃଷି ସମ୍ମିଳନୀକେ ମନ୍ତ୍ରୀ ଶ୍ରୀ ଚୌହାନ ଉଦ୍ଘାଟନ କରିକିରି କହିଛନ୍, ଭାରତନ ଭରପୁର ମାତ୍ରାଥି ଖାଦ୍ୟଶସ୍ୟ ରହିଛେ। ଦେଶର ପରିଶ୍ରମୀ ଚାଷୀମାନଙ୍କ ଲାଗି ଇଟା ସମ୍ଭବ ହୋଇପାରିଛେ। ସରକାର ସବୁବେଳେ ଚାଷ ଆଉ ଚାଷୀମାନଙ୍କର କଲ୍ୟାଣକେ ଅତ୍କା ପ୍ରାଥମିକତା ଦେଇ ଆସୁଛନ୍। ଚୀନ୍କେ ପଛାଡ଼େ ପକାଇକିରି ଭାରତ ଇହାଦେ ସବୁନୁ ବଡ଼ ଚାଉଲ ଉତ୍ପାଦନକାରୀ ଦେଶ ହୋଇପାରିଛେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଆଇବା ଖରିଫ୍ ଋତୁଥି ଚାଷ କ୍ଷେତ୍ରକେ ଅତ୍କା ବିକଶିତ କରବାର୍ଥି ଇ ଦୁଇଦିନିଆ ସମ୍ମିଳନୀ ଗୋଟିଏ ରୂପରେଖ ପ୍ରସ୍ତୁତ କରବା। ଜୈବିକ କୃଷି ବାବଦ ଚାଷ ଆଉ ଅଲଗା କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ ଲାଗି ଇ ସମ୍ମିଳନୀ ଗୋଟିଏ ମଞ୍ଚ ଦେବା ବୋଲି ଶ୍ରୀ ଚୌହାନ କହିଛନ୍। ସମ୍ମିଳନୀଥି କେନ୍ଦ୍ର ଆଉ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ICAR କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଆଉ ଚାଷ କ୍ଷେତ୍ରଥି ଜଡ଼ିତ ଅଂଶୀଦାରମାନେ ଯୋଗ ଦେଇକରି ଖରିଫ୍ ଋତୁର ପ୍ରାଥମିକତା ଆଉ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ବାବଦେ ଆଲୋଚନା କରିବେ। ଅତି ବିଶିଷ୍ଟ ବ୍ୟକ୍ତିବିଶେଷ ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ସାମାଜିକ ଗଣମାଧ୍ୟମଟି ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା। ରାଜ୍ୟ ଗୃହ ବିଭାଗ ତରଫୁ ଆଇଜି ବାବଦେ ଗୋଟିଏ ବିଜ୍ଞପ୍ତି ବାହାରିଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ପୁଲିସ ଅଧିକାରୀଙ୍କୁ ସତର୍କ ହେବାର୍କେ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମଟି ଭିଭିଆଇପିମାନଙ୍କର ଗସ୍ତ ବାବଦ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ତରଫୁ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷାର୍ଥୀ ସ୍ୱଚ୍ଛତା ଆଉ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥର ସୁରକ୍ଷାକେ ନଜରଥି ରଖିକରି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନଥି ପହିଲା ଥର ଲାଗି ଡିଜିଟାଲ ବ୍ୟବସ୍ଥା ମୂଲ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସାଙ୍ଗେ ଗୋଟିଏ ବୈଠକ ଉତ୍ତରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ଇ ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ ବ୍ୟବସ୍ଥା ଗୋଟିଏ ପ୍ରଗତିଶୀଲ ମାଧ୍ୟମ ହୋଇଛେ। ଦେଶ ଆଉ ବିଦେଶର ବହୁତଟେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ ଏହି ବ୍ୟବସ୍ଥାକେ ଅପ୍ନାବାର୍କେ ଚେଷ୍ଟା ଜାରି ରଖିଛନ୍ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍। ଏହାଦେହରେ ସମୟଥି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛେ। ପାଖାପାଖି 17,00,000 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏପତକ 4,00,000 ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍। ଏହି ପ୍ରକ୍ରିୟା ଜରିଆ ପାଖାପାଖି 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की ऑनलाइन

ମଛୁଆରାମାନଙ୍କୁ ସମୁଦ୍ର ଭିତରକେ ନାଇଁ ଯିବାର୍କେ କୁହାଯାଇଛି। ଗଲା 24 ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନ ସବୁନୁ ଜହ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେର ଘାଏ। ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅଧିକା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ସାମାଜିକ ଗଣମାଧ୍ୟମଟି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆନ୍ବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ ଦିନ ଅବା ରାତି
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ରିଲେକରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
3: ଘୁଷପେଟିଏକୁ ଦେଶ କେ ବାହାର ନିକାଲନା ଏ ହମାରୀ ସରକାର କା ସଂକଳ୍ପ ଔର ଇସକେ ଲିଏ ନରେନ୍ଦ୍ର ମୋଦୀ ଜୀ ନେ ଏକ ଡେମୋଗ୍ରାଫି ଚେଞ୍ଜ କମିଶନ କମିଟି ବନାନେ କା ନିର୍ଣ୍ଣୟ କିଆ ହେ। ଏ ହାଇ ପାୱର କମିଟି ଦେଶ ଭର ମେ ଜନସଂଖ୍ୟିକୀ କା ଜୋ କୃତ୍ରିମ ବଦଲାଉ ହୁଆ ହେ ଉସକେ କାରଣ ଔର ଉପାୟୋ କି ଭି ଚିନ୍ତା କରେଗି ଔର ଇସକେ ଲିଏ କୋଇ କାନୁନ ବନାନେ କି ଜରୁରତ ହେ ତୋ ଇସକି ଭି ଚିନ୍ତା କରେ।
2: ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍କୃତିଚାରଣ କରିଛନ୍ତି। ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 3-ଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲାୟଲମ୍ ଦୈନିକ ସମ୍ବାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ କହିଛି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିତ୍ତିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013ରୁ 2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 37 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି20 ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଢେଙ୍କାନାଳ ଜିଲ୍ଲାରେ ଉତ୍ପାଦିତ ଆମ୍ରପଲ୍ଲୀ ଆମ୍ବର ଗୁଣ ଓ ସ୍ୱାଦକୁ ନେଇ ଏହାର ଚାହିଦା ବଢ଼ିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଚଳିତ ମାସ 21 ତାରିଖ ସୁଦ୍ଧା 12 ଆମ୍ବ ଗ୍ରୀସ୍କୁ ରପ୍ତାନୀ ହୋଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ସପ୍ତଶଯ୍ୟା ଆଗ୍ରା ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ଓ ଜର୍ମାନୀକୁ 96 କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ପଠାଯାଇଥିଲା। ଏହି ଆମ୍ବ ରପ୍ତାନୀରେ ମହିଳା ଚାଷୀଙ୍କ ଅବଦାନ ରହିଛି। ଜିଲ୍ଲାର ଭଅଁରୀନାଳୀ ଲମ୍ବୋଦରପୁର ବିମ୍ବଳ ଓ ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଚାଷୀମାନେ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଯନ୍ତ୍ରୀ ଓ ନୋଡାଲ ଅଧିକାରୀ ଆଶୁତୋଷ ବେହେରା କହିଛନ୍ତି,
6: ଢେଙ୍କାନାଳ କ୍ଲାଇମେଟିକ କଣ୍ଡିସନ ଦୃଷ୍ଟିରୁ ଏମିତି ଗୋଟେ ମାଇକ୍ରୋ କ୍ଲାଇମେଟ୍ ହେଇଛି, ଆମ୍ବର ସାଇଜ ହଉ ବା ତାର ସ୍ୱାଦ ହଉ ବହୁତ ୟୁନିକ୍, ଯେଉଁଟାକି ଖାଲି ଆମ ଓଡ଼ିଶାରେ ନୁହଁ ଭାରତରେ ନୁହଁ ବର୍ତ୍ତମାନ ଏଇ ଢେଙ୍କାନାଳ ଆମ୍ବ ବିଶ୍ୱ ଦରବାରରେ ସୁପରିଚିତ ହେଇଯାଇଛି ବିଗତ କେଇ ବର୍ଷ ଭିତରେ। ଆମେ ଯଦି ଦେଖିବା ବିଗତ ବର୍ଷରେ ଆମ୍ବ ଆମର ଏଠୁ ରପ୍ତାନୀ କରାଯାଇଥିଲା ପ୍ରାୟ 150-180 metric tons ବିଭିନ୍ନ ଦେଶକୁ ରପ୍ତାନୀ, 7-8 କଣ୍ଟ୍ରିକୁ ଆମର ରପ୍ତାନୀ କରାଯାଇଥିଲା। ଏହି ବର୍ଷ ବି ଆମର ରପ୍ତାନୀ ଆରମ୍ଭ ହୋଇଯାଇଛି, ଯଦିଓ ଆମର ମିଡ଼ିଲ୍ ଇଷ୍ଟ କଣ୍ଟ୍ରିକୁ ଆମେ ଟିକେ ରପ୍ତାନୀ କମିଯାଇଛି, ଫିର୍ ବି ଆମର ୟୁରୋପିଆନ କଣ୍ଟ୍ରିଜ୍ ଯେଉଁଟା ଅଛି ଲଣ୍ଡନ ହଉ ଇଟାଲି ହଉ ଆୟାରଲାଣ୍ଡ ହଉ ଗ୍ରୀସ୍ ହଉ କିମ୍ବା ଦୁବାଇ ହଉ, ଆମେ ପ୍ରାୟ ଏପର୍ଯ୍ୟନ୍ତ ଏଇ ମେ ମାସରେ ଆଜି ପର୍ଯ୍ୟନ୍ତ ପ୍ରାୟ 30 metric tons ଅଧିକା ଆମେ କେବଳ ଆମ୍ରପଲ୍ଲୀ ଆମ୍ବ ଆମେ ରପ୍ତାନୀ କରିସାରିଛେ। ଯେଉଁ ରପ୍ତାନୀଟା ବି ଆମର କରାହେଇଛି, ଆମର ଏଇ ଯେଉଁ ସବୁ ଏୟାର କାର୍ଗୋରେ ହେଇଛି, ଆମର ଭୁବନେଶ୍ୱରରୁ କିଛି ଯାଇଛି, ଆଉ ଆମର ବାଇ ରୋଡ୍ ଯାଏ ଆମର ରେଫ୍ରିଜରେଟେଡ୍ ଭ୍ୟାନ୍ରେ କୋଲକାତା ଏୟାରପୋର୍ଟ। ଯେଉଁ ୱିମେନ୍ ମାନଙ୍କର ଇନଭଲ୍ଭମେଣ୍ଟ ଆମର ଏଠି ବି ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ଅଛି, ଯେଉଁଟା ବି ଏକ୍ସକ୍ଲୁସିଭଲି ହ୍ୟାଣ୍ଡେଲ୍ ବାଇ ଦ ୱିମେନ୍ ଫାର୍ମର୍ସ ଅଲସୋ, ଆଉ ଅଲଗା ବି ଯେଉଁ ଲିଡିଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ମାନେ ଅଛନ୍ତି, ଯେଉଁ ଚାଷୀମାନଙ୍କର ରେଜିଷ୍ଟର୍ଡ ସଂଗଠନ ଅଛି, ତାଙ୍କ ମାଧ୍ୟମରେ ଆମେ ଏଇ ରପ୍ତାନୀ କାରବାରଟି କରାଯାଉଛି। କେବଳ ବାହାରକୁ ନୁହଁ, ଆମର ବି ଆମେ ଦେଖିବା ଓଡ଼ିଶା ବାହାରକୁ ଦେଶ ଭିତରେ ବି ବହୁତ ସାରା ରପ୍ତାନୀ କରାଯାଇଛି। ଆମେ ଯଦି ଦେଖିବା ଏପର୍ଯ୍ୟନ୍ତ ଆମର ଯେଉଁ ଏକ୍ସପୋର୍ଟଟା ହେଲା 30 metric tons ତ ହେଇଛି, ଆଗାମୀରେ ଆମେ ପ୍ରାୟ 100 metric tons ଆମେ କରିବାକୁ ଲକ୍ଷ୍ୟ ରଖିଛୁ। ଜୁନ 15 ସୁଦ୍ଧା 100 metric tons ଆମର ହେଇଯିବ।
5: ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିଏମ୍ ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ବୀରବୈଷ୍ଣବ ପଟ୍ଟନାୟକଙ୍କ 113ତମ ବାର୍ଷିକୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଜିଲ୍ଲାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ 966 ଜଣ ହିତାଧିକାରୀଙ୍କୁ 5,17,13,800 ଟଙ୍କା ପ୍ରଦାନ କରିବା ସହ 350 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଏବଂ କୌଣସି ପ୍ରକାର ଦାବି ଓ ଅସମ୍ମତିର ସମାଧାନ ପାଇଁ ଜୁଲାଇ 5 ରୁ ଅଗଷ୍ଟ 4 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯାଇ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ସେପ୍ଟେମ୍ବର 6 ପ୍ରକାଶ ପାଇବ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବରେ 77 ଜଣ ମେଧାବୀ ଛାତ୍ରଛାତ୍ରୀ ଓ 21 ଜଣ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଢେଙ୍କାନାଳ ମେରାମଣ୍ଡଳୀର ଅନ୍ତର୍ଜାତୀୟ ମହିଳା ପର୍ବତାରୋହିଣୀ ବିଭାରାଣୀ ପାତ୍ରଙ୍କୁ ପ୍ରୋଜେକ୍ଟ ପଏଣ୍ଟ ଓ ମାଇ ଭାରତ ତରଫରୁ ନୂଆଦିଲ୍ଲୀସ୍ଥିତ ବିଶ୍ୱ ଯୁବ କେନ୍ଦ୍ରରେ ଚଳିତ ମାସ 11 ତାରିଖରେ ଜାତୀୟ ଯୁବ ସମ୍ମାନରେ ସମ୍ମାନିତ କରାଯାଇଛି। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର 3 ଜଣ ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନା ପକ୍ଷରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ 2026 ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଘରେ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଯେତେବେଳେ ବିହନ ନେଉଛେ ଆମେ ବର୍ତ୍ତମାନର ବହୁତ ଗୁଡ଼େ ଯେଉଁ ରୋଗ ସହଣିକାରୀ ଶକ୍ତି ଥିବା ବିହନ ତା ସହିତ ଜଳବାୟୁକୁ ଦେଖି ଏବଂ ମୃତ୍ତିକାର ପ୍ରକାର ଭେଦକୁ ଦେଖି ଆମକୁ ସ୍ଥିର କରିବାକୁ ପଡ଼ିବ ଆମେ କେଉଁ କିସମର କେଉଁ ବିହନ ନେବା।
1: ଆଜ୍ଞା,
0: ଆମର ଭାବନ୍ତୁ ସମ୍ବଲପୁର ଅଞ୍ଚଳରେ ଯଦି ମୁଁ ଗୋଟେ ସିମଲା ମିର୍ଚାର ବିହନ ନେଲି ସେଇଟା ଯଦି ହାଇବ୍ରିଡ୍ ହେଇଥିବ ତାହେଲେ ସେ ନିଶ୍ଚିତ 5-6 ଟଙ୍କା ପ୍ରତି ମଞ୍ଜି ପର୍ଯ୍ୟନ୍ତ ବି ଯାଉଛି। ତେଣୁ ଚାଷୀକୁ ଧ୍ୟାନ ଦେବାକୁ ପଡ଼ିବ ଯେତିକି ସେ ମଞ୍ଜି ଲଗାଉଛି ବା ବିହନ ଲଗାଉଛି ସବୁ ମଞ୍ଜି ଗଛକୁ ଯେମିତି ପରିବର୍ତ୍ତନ ହେବ ଏବଂ ଶେଷରେ ହୃଷ୍ଟପୃଷ୍ଟ ହୋଇ ମୁଖ୍ୟ ଜମିରେ ରହିବ।
1: ଆଜ୍ଞା,
0: ବିହନ ଯେତେବେଳେ ଆପଣ ଚୟନ କରିବେ ସେତେବେଳେ ଯେଉଁ ସଂଗ୍ରହ କରୁଛନ୍ତି ବିହନ ସେତେବେଳେ ଧ୍ୟାନ ଦେବେ ଯେ ଆପଣ ସମ୍ପୂର୍ଣ୍ଣ ରୂପେ ଗୋଟେ ସରକାରୀ ସଂସ୍ଥାରୁ ଆଣିବେ ବା ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଯେଉଁ ଦୋକାନ ଥିବ ବା ଅଲଗା ସଂସ୍ଥା ଥିବେ ତାଙ୍କଠୁ ହିଁ ଆଣନ୍ତୁ।
1: ଆଜ୍ଞା,
0: ଆପଣ ଯଦି ଥରେ ଭୁଲ ବିହନ ଆଣିଦେଲେ ଆପଣ ଜାଣନ୍ତୁ କି ଆପଣଙ୍କର ଜାଗାରେ ଏଇ ପ୍ରକାର ରୋଗ ଲାଗୁଛି, ଏଇ ପ୍ରକାର କୀଟପତଙ୍ଗ ଲାଗୁଛନ୍ତି।
1: ଆଜ୍ଞା,
0: ଆପଣଙ୍କୁ ସେଇ ଲୋକ କହିକି ଦେଲେ କି ନିଶ୍ଚିତ ଏଇ ରୋଗର ସହନ ଶକ୍ତି ଅଛି, ଆପଣ ଲଗେଇଲେ କିନ୍ତୁ ଯେତେବେଳେ ରୋଗ ଧରିଲା ବା ପୋକ ଧରିଲା ସେତେବେଳକୁ ଆମେ ଜାଣିପାରିଲେ ଯେ ତା ଦେହରେ ସେ ସହନ ଶକ୍ତି ନାହିଁ।
1: ଆଜ୍ଞା,
0: ତେଣୁ ସେ ସମୟରେ ମୁଣ୍ଡ ବାଡ଼େଇବା ଅପେକ୍ଷା ଆପଣ ମୂଳରୁ ହିଁ ଯଦି ତାର ପ୍ରତିକାର କରିଥିବେ ଭଲ ବିହନ ଚୟନ କରିଥିବେ ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବ ଏବଂ ଶେଷରେ ଭଲ ଗୁଣର ଅମଳ ଦେଇପାରିବ।
1: ଆଜ୍ଞା, ତ ଏଇଟା ତ ବିହନ କଥା ଚୟନ କଥା କହିଲେ ଆମେ ସରକାରୀ ଯେନ୍ ମାନେ ସ୍ୱୀକୃତି ପ୍ରାପ୍ତ ଦୋକାନ ମାନଙ୍କ ନୂଆ ଆସିଲେ ତ ସେ ବିହନ ତ ଯେନ୍ତା କହିଲେ ବିଶୋଧନ ହେଇଥିବା, ତ ଯଦି ଆମେ ନିଜର ହିସାବେ କର୍ମା ତ ବିହନକେ ବିଶୋଧନ କରବାର୍କେ ପଡ଼୍ବା। ତ ଆମେ ନିଜର ହିସାବେ ଯଦି ବିହନ ବନେଇଥିମା ବିହନକେ ବିଶୋଧନ କେନ୍ତା କରି କରିବେ ଆମର ଚାଷୀମାନେ ସେଟା ଟିକେ କ'ଣ?
0: ଦେଖନ୍ତୁ, ଯେତେବେଳେ କୌଣସି ସ୍ୱୀକୃତିପ୍ରାପ୍ତ ହେଉ କି ଆମର ଚାଷୀ ଭାଇ ଭଉଣୀ ଯିଏ ଗଭର୍ଣ୍ଣମେଣ୍ଟଙ୍କଠୁ ଲାଇସେନ୍ସ ନେଇକି କରୁଛନ୍ତି ସେତେବେଳେ ମଧ୍ୟ ଯଦି ଆପଣ ପ୍ୟାକେଜିଂ କରିବେ ବା ସିଡ୍ ପ୍ୟାକେଟ୍ ଯେଉଁ ଆମ ବଜାରରୁ ମିଳୁଛି ସେଥିରେ ବିଶୋଧନ ହେଇଥାଇପାରେ, କିନ୍ତୁ ଆପଣଙ୍କର ଜାଗାରେ କେଉଁ ପ୍ରକାର ରୋଗ ଲାଗୁଛି ପୋକ ଲାଗୁଛି ସେ ସେଇ ଯେଉଁ ଚାଷ କରୁଛନ୍ତି ସେଇ ଚାଷୀ ଭାଇ ହିଁ ଜାଣିଥିବେ।
1: ଆଜ୍ଞା,
0: ତେଣୁ ଆପଣଙ୍କୁ ଯେତେବେଳେ ପ୍ରାରମ୍ଭିକ ଅବସ୍ଥାରେ ଯଦି ଠିକ୍ ସେ ବିହନ ବିଶୋଧନ କଲେ ତାହେଲେ ଯେଉଁ ଶିଶୁ ଗଛଟି ବାହାରିବ ଶିଶୁ ଚାରା ଗଛଟି ବାହାରିବ ସେ ନିଶ୍ଚିତ ସୁସ୍ଥ ସବଳ ହେବ।
1: ଆଜ୍ଞା,
0: ଯଦି ଆପଣ ବର୍ଷା ଋତୁରେ ଲଗାଉଛନ୍ତି ତାହେଲେ ଜଳ ନିଷ୍କାସନର ସମସ୍ୟା ଥାଏ, ଆପଣଙ୍କର ଯେଉଁ ଜାଗାରେ ଆପଣ ଚାରା ଲଗାଉଛନ୍ତି ସେଠି ପାଣି ଜମି ରୁହେ ତ ସେଥିପାଇଁ କବକ ଜନିତ ବା ଫଙ୍ଗାଲ ଡିଜିଜେସ୍ର ବେଶୀ ଅଧିକ ଚାନ୍ସ ରହିଥାଏ। ସେଗୁଡ଼ିକୁ କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ଫଞ୍ଜିସାଇଡ଼କୁ ବା କବକନାଶକୁ ଯେମିତି କାର୍ବେଣ୍ଡାଜିମ୍ ହେଲା କ୍ୟାପ୍ଟାନ୍ ହେଲା ଥିରାମ୍ ହେଲା ଏସବୁକୁ ଆପଣ 2-3 ଗ୍ରାମ ପର୍ ଲିଟର ପାଣିରେ ପକାଇ 1 କେଜି ବିହନ ପ୍ରତି ବିଶୋଧନ କରିପାରିବେ। ଆପଣଙ୍କର ଯଦି ଡବଲ ପ୍ରତିକାର କରିବେ ବା ଯେଉଁଟା ଆପଣ କିଣିକି ଆଣିଛନ୍ତି ତା ଭରସାରେ ଅଛନ୍ତି ଏବଂ ନିଜେ ମଧ୍ୟ ପ୍ରତିକାର କଲେ ତାହେଲେ ନିଶ୍ଚିତ ଭାବେ ଆପଣଙ୍କର ଲୋକାଲ ଜାଗା ବା ନିଜର ଆଞ୍ଚଳିକ ସମସ୍ୟା ଯେଉଁ ଦେଖାହେଉଛି ରୋଗ ପୋକର ତାହା ନିଶ୍ଚିତ ଦୂରୀଭୂତ କରାଯାଇପାରିବ।
1: ଆଜ୍ଞା, ତ ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରମି ଯେ ଚାରା ଯେନ୍ ଉତ୍ପାଦନ କରବାରଟା ତ ଏଇଟା ତ ବିହନ ବିଶୋଧନ କଥା କଲା, ତ ଚାରା ଆମର ଚାଷୀ ଭାଇମାନେ ଉତ୍ପାଦନ କେନ୍ତା କରି କରିବେ ତାର ପ୍ରଣାଳୀଟା କାଣ ଟିକେ କହୁ?
0: ଦେଖନ୍ତୁ, ଆମେ ମୁଖ୍ୟତଃ 3 ପ୍ରକାରର ଚାରା ଉତ୍ପାଦନ କରିଥାଉ।
1: ଆଜ୍ଞା,
0: ପରମ୍ପରାଗତ ଭାବେ ଆମେ ତଳିଘର ପ୍ରସ୍ତୁତ କରୁ, ଚାଷୀ ଭାଇମାନେ ଅନାଦିକାଳରୁ ସେ କାମ କରୁଛନ୍ତି।
1: ଆଜ୍ଞା,
0: ସେଥିରେ କିଛି ଆମର ସାଇଣ୍ଟିଫିକ୍ ବା ଆଧୁନିକ ବା ବୈଜ୍ଞାନିକ ପ୍ରଣାଳୀର ଦରକାର ରହିଛି। ତା ସହିତ ଆମେ ପଲିଥିନ୍ ବ୍ୟାଗ୍ରେ ମଧ୍ୟ କରିପାରିବା ଏବଂ ବର୍ତ୍ତମାନ ଖୋପ ଥିବା ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଟ୍ରେ ମିଳୁଛି ଯାହାକୁ ପ୍ରୋଟ୍ରେ କୁହାହେଉଛି, ତାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ତା ଅର୍ଥ ପ୍ରଥମ ହେଲା ତଳିଘର, ଦ୍ୱିତୀୟଟି ହେଲା ପ୍ଲାଷ୍ଟିକ୍ ବ୍ୟାଗ୍, ଏବଂ ତୃତୀୟଟି ହେଲା ଖୋପ ଥିବା ପ୍ରୋଟ୍ରେ। ତ ଆପଣ ଯଦି ପ୍ରୋଟ୍ରେ ବ୍ୟବହାର କରନ୍ତି ତାହେଲେ ଆପଣଙ୍କୁ ମାଟି ସହିତ କମ୍ପୋଷ୍ଟ ଖତ ଏବଂ କୋକୋପିଟ୍ ଭର୍ମିକୁଲାଇଟ୍ ଆଉ ପର୍ଲାଇଟ୍ର ବ୍ୟବହାର କରିବାକୁ ପଡ଼ିଥାଏ। ବେଳେବେଳେ କ'ଣ ହୁଏ, କିଛି ଜାଗାରେ ଆମେ ଯେମିତି ବିହନ ବିଶୋଧନ କଥା କହିଲେ, ଆମେ ଯଦି ଜାଣିଛେ ଆମ ଜାଗାରେ ବାରମ୍ବାର ଗୋଟେ ରୋଗ ମାଟି ଯୋଗୁଁ ହେଉଛି ତାହେଲେ ଆପଣ ମାଟି ବଦଳରେ ମଧ୍ୟ ଏଇ ଭର୍ମିକୁଲାଇଟ୍ ପର୍ଲାଇଟ୍ ଆଉ କୋକୋପିଟ୍କୁ ବ୍ୟବହାର କରିପାରିବେ।
1: ଆଜ୍ଞା,
0: ଯଦି ଆପଣ ତଳିଘରର ପ୍ରସ୍ତୁତ କରୁଛନ୍ତି ତାହେଲେ ଦେଖିବେ ଯେ କେଉଁ ଋତୁରେ କରାହେଉଛି। ଏହାର ଅର୍ଥ ହେଲା ଆପଣ ଯଦି ବର୍ଷା ଋତୁ ବା ଖରିଫରେ କରୁଛନ୍ତି ତାହେଲେ ଆପଣ ଯେଉଁ ଶଯ୍ୟା ବନେଇବେ ତଳିଘରର ତାକୁ ସମତଳରେ ନ ବନେଇକି 10-15 ସେଣ୍ଟିମିଟର ଉଞ୍ଚା କରିବେ।
1: ଆଜ୍ଞା,
0: କାରଣ ସେ ସମୟରେ ଜଳ ସେଚନର ବେଶୀ ଅସୁବିଧା ନଥାଏ, ଜଳ ନିଷ୍କାସନର ଅସୁବିଧା ଥାଏ।
1: ଆଜ୍ଞା,
0: ଜଳ ଯଦି ଜମି ରହିବ ତାହେଲେ ଚାରା ଗଛର ଯେଉଁ ଡ୍ୟାମ୍ପିଙ୍ଗ ଅଫ୍ କୁହାଯାଏ ତା ଅର୍ଥ ହେଲା ଚାରାର ମୂଳଟା ସଢ଼ିଯାଏ।
1: ଆଜ୍ଞା,
0: ତେଣୁ ଜଳ ନିଷ୍କାସନ କରିବେ। ପଲିଥିନ୍ ବ୍ୟାଗ୍ରେ କଲେ ତ ଆପଣ ନିଜ ହିସାବରେ ଗୋଟେ ଠିକ୍ ଜାଗାରେ ରଖିପାରିବେ ଏବଂ ଆପଣ ପ୍ରୋଟ୍ରେଡ୍ ମଧ୍ୟ କରିପାରିବେ।
1: ଆଜ୍ଞା, ତ ଏଇଟା ତ କହିଲେ ଚାରା ଉତ୍ପାଦନ କରବାରଟା, ତ ପଲାଘାରିଟେ ବନେଇଦେଲା, ତାପରେ ମଞ୍ଜି ପକେଇଦେମା, ତାର ପରେ ସେଥି କେନ୍ତା ହିସାବରେ ପାନ ଦେମା, ତ ଆମର ଚାଷୀ ଭାଇ ବହିନମାନେ ଆମର ଜଳ ଓ ଖତ ସାର କେନ୍ତାକରି ପରିଚାଳନା କରିବେ ସେ ବାବଦରେ ଟିକେ କହୁନ।
0: ଦେଖନ୍ତୁ, ଆମକୁ ଚାରା ଗଛଟି ପାଖାପାଖି 25-30 ଦିନ ପାଇଁ ଆମେ ରଖୁଛେ ମୁଖ୍ୟ ଜମିରୁ ବାହାରେ। ତାପରେ ଯେତେବେଳେ ପ୍ରସ୍ତୁତ ହେଇଯିବ ଆମେ ତାକୁ ମୁଖ୍ୟ ଜମିକୁ ନେଇଯାଉଛେ। ତେଣୁ ଆମକୁ ମୁଖ୍ୟତଃ 3ଟି ଜିନିଷ ଦେଖିବାର ଅଛି। ଗୋଟେ ହେଲା ଜଳବାୟୁ, ଯେମିତି ଆପଣ କହିଲେ ବର୍ଷା ଦିନେ ଜଳ ନିଷ୍କାସନକୁ ଦେଖିବାକୁ ପଡ଼ିବ। ଖରାଦିନ ଆଉ ଶୀତ ଦିନେ ଜଳ ନିଷ୍କାସନର ଅସୁବିଧା ନାହିଁ, ଆମକୁ ଖରାଦିନେ ବେଶୀ ଜଳସେଚନ କରିବାକୁ ପଡ଼ିବ ଏବଂ ଶୀତ ଦିନେ ଆବଶ୍ୟକତା ହିସାବରେ ଜଳକୁ ସେଚନ କରାଯିବ। ଜଳବାୟୁ ହେଲା ଏଇଟା। ତାପରେ ମାଟିର ବତର, ଆପଣ ନିଜର ବୁଦ୍ଧି ଲଗେଇବେ କି ଧର ହଠାତ୍ ଅଦିନିଆ ବର୍ଷା ହେଇଗଲା, ଆପଣ ଭାବିବେ 2 ଦିନରେ ପାଣି ଦେବା କଥା ମୁଁ ପାଣି ଦେବି, ସେଇଠି ଠିକ୍ ନୁହେଁ। ଆପଣଙ୍କୁ ଦେଖିବାକୁ ପଡ଼ିବ ଗଛର ଆବଶ୍ୟକତା ଅଛି କି ନାହିଁ। ତେଣୁ ଗୋଟେ ଜଳବାୟୁ, ଦ୍ୱିତୀୟତଃ ମାଟିର ବତର ଏବଂ ତୃତୀୟରେ ଚାରାର ଅବସ୍ଥା। ଯେତେବେଳେ ମଞ୍ଜି ବା ବିହନ ଲଗା ହେଇଥିବ ସେତେବେଳେ ଆମକୁ କମ୍ ପାଣି ଦେବାକୁ ପଡ଼େ, ଧୀରେ ଧୀରେ ଯେତେବେଳେ ଗଛଟି ବଡ଼ ହୁଏ ସେତେବେଳେ ଆବଶ୍ୟକତା ଦେଖି ପାଣି ଦେବା ଉଚିତ।
1: ଆଜ୍ଞା,
0: ସେହିପରି ଭାବେ ଆପଣ ଯଦି ଖତ ସାରକୁ ଦେଖିବେ ତେବେ ଆପଣଙ୍କୁ ମୁଖ୍ୟତଃ ଜୈବିକ ସାରର ବ୍ୟବହାର କରିବା ଦ୍ୱାରା ଚାରା ଗଛଟି ବେଶୀ ସୁସ୍ଥ ସବଳ ଆଉ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
1: ଆଜ୍ଞା,
0: ଜୈବିକ ସାରରେ ଆପଣ ଭଲସେ 50-25 ଯାଇଥିବା ଗୋବର ଖତ, ଜିଆ ଖତ, କମ୍ପୋଷ୍ଟ ଖତ ଇତ୍ୟାଦିକୁ ବ୍ୟବହାର କରିପାରିବେ।
1: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଜଳ ପରିଚାଳନା ପାନ ଦେବାରଟା, ଆଉ ଗୋଟେ ଖତ ସାର ଦେବାରଟା। ତ ଆଉ ଗୋଟେ କଥା ହେଲା ଯେ ଚାଷୀଟେ ଆମର ଯେତେବେଳେ ବି ପଲାଘାରି ପ୍ରସ୍ତୁତ କରସି, ତ ସେ ଆକ୍ରି ସାରିଲା ପରେ ପଲା ଟିକେ ବଡ଼ ବଡ଼ ହେଇଗଲା ପରେ ଅନେକ ରୋଗ ପୋଗ ହେସନ୍, ତ ଇ ଆମର ପଲାଘାରି ଦେଇ କେନ୍ କେନ୍ ରୋଗ ପୋଗ ହେସନ୍ ମୁଖ୍ୟତଃ, ତ ସେଇଟା ଟିକେ ଆମର ଚାଷୀ ଭାଇ ବହିନମାନଙ୍କୁ କହୁନ।
0: ଦେଖନ୍ତୁ, ଆମେ ଯେମିତି ଆଗରୁ ଆଲୋଚନା କଲେ ଯେ 2ଟା ଜିନିଷ ରୋଗ ପୋକକୁ ବହୁତ ପ୍ରତିରୋଧ କରିଥାଏ। ପ୍ରଥମେ ହେଲା ଯଦି ଆପଣ ସଠିକ୍ କିସମ ଚୟନ କରିଥିବେ, ଦ୍ୱିତୀୟତଃ ହେଲା ଯଦି ଆପଣ ସରକାରୀ ସଂସ୍ଥାରୁ ମାନେ ତା ଅର୍ଥ ହେଲା ଆପଣ ଗୋଟେ ବିଶ୍ୱାସଯୋଗ୍ୟ ସଂସ୍ଥାରୁ ରୋଗ ପ୍ରତିରୋଧକ ସହଣି ଥିବା ମଞ୍ଜି ବା ବିହନ ଆଣିଛନ୍ତି।
1: ଆଜ୍ଞା,
0: ତେଣୁ ଯଦି ସେଇଟା ଠିକ୍ ଥିବ ତାହେଲେ ଆପଣଙ୍କର ଅନେକାଂଶରେ ରୋଗ ପୋକ ଲାଗିବେ ହିଁ ନାହିଁ।
1: ଆଜ୍ଞା,
0: ଆପଣଙ୍କୁ ଯେମିତି କୁହାହେଇଛି ଯେ ଆପଣ ଯଦି ଠିକ୍ସେ ଭଲ ମଞ୍ଜି ବା ବିହନ ଆଣିଥିବେ ତାହେଲେ ପରେ ଆପଣଙ୍କୁ ମୁଣ୍ଡବିନ୍ଧା ନେବାକୁ ପଡ଼ିବନି ଯେ ଏବେ ତ ଅସୁବିଧା ହେଉଛି ମୁଁ କ'ଣ କରିବି।
1: ଆଜ୍ଞା,
0: ତାପରେ ଆପଣ ଯଦି ବି ଦେଖିଲେ ସବୁ ସାବଧାନତା ଆମେ ଅବଲମ୍ବନ କଲେ ତଥାପି ବି ରୋଗ ପୋକ ଆସେ।
1: ଆଜ୍ଞା,
0: ତାକୁ ବି ଯଦି ଆପଣ ଆସିଲା ମୁଖ୍ୟତଃ ଫଞ୍ଜି ଯେଉଁଟା ଆମର ଫଙ୍ଗାଲ ଡିଜିଜ୍ ରହୁଛି ତାକୁ ଆମେ କବକ ଜନିତ ରୋଗ କହୁଛେ।
1: ଆଜ୍ଞା,
0: ତାକୁ ଦୂର କରିବା ପାଇଁ କିଛି ରାସାୟନିକର ବ୍ୟବହାର କରାଯାଏ, ରାସାୟନିକ ଔଷଧର, ସେଗୁଡ଼ିକୁ ବାଭିଷ୍ଟିନ, ମେଟାଲାକ୍ସିଲ, ମାନକୋଜେବ ଇତ୍ୟାଦି ରହିଥାଏ। ସାଧାରଣ ଭାବେ ଆପଣ ଯେଉଁ ମୁଁ ଡ୍ୟାମ୍ପିଙ୍ଗ ଅଫ୍ ଆପଣଙ୍କୁ କହିଥିଲି, ଡ୍ୟାମ୍ପିଙ୍ଗ ଅଫ୍ ବା ମୂଳ ସଢ଼ା ରୋଗ ଏବଂ ପତ୍ର ଦାଗ ରୋଗ, ଗଛଟି ତ ସେତେବେଳେ ଚାରା ଗଛ ଥାଏ, ଛୋଟ ଥାଏ, ତାଦେହରେ ମୂଳ ହିଁ ଥାଏ ଆଉ କିଛି ପତ୍ର ହିଁ ଥାଏ। ସେଇ ମୁଖ୍ୟ 2 ରୋଗକୁ ଦୂର କରିବା ପାଇଁ ଆପଣଙ୍କୁ ପାଖାପାଖି 1-2 ଗ୍ରାମ ପର୍ ଲିଟର ଆମର ଯେଉଁ ପାଣି ଅଛି ତା ଦେହରେ ମିଶେଇକି ଆବଶ୍ୟକତା ଅନୁସାରେ ସିଞ୍ଚନ କରିବାକୁ ପଡ଼େ।
1: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ରୋଗ ପୋକ କେନ୍ କେନ୍ଟା ପରିଚାଳନା କର୍ମା, ମୁଖ୍ୟତଃ 2 ପ୍ରକାର ବୋଲି ଆସି। ତ ଆଉ ଗୋଟେ କଥା ହେଲା ଯେତେବେଳେ ବି ଆମେ ଚାରାଟେ ପ୍ରସ୍ତୁତ କରୁଛୁଁ ପଲାଘାରିତି, ପହେଲା ପହ୍ଲା ହେଇଗଲା ପରେ ଆମକୁ ଚାରା ରୋପଣ କରବାରଟା, ପହ୍ଲା ଜଗାବାରଟା, ଆଉ ଗୋଟେ ଆସିଲା ସ୍ଥାନାନ୍ତରଣ କରବାରଟା, ଗୋଟେ ଜାଗାରୁ ଅନ୍ୟ ଜାଗାକେ ନେବାରଟା। ତ ଇ 2ଟା ଆମର ଚାଷୀ ଭାଇମାନେ ଅସୁବିଧା ପାଏସନ୍, ତ ସେମାନେ କେନ୍ତାକରି ସ୍ଥାନାନ୍ତରଣ କରିବେ, ଗୋଟେ ଜାଗାରୁ ଅନ୍ୟ ଜାଗାକେ ନେବେ, ଆଉ ଚାରା ରୋପଣ କେନ୍ତାକରି କରିବେ ସେଟା ଟିକେ କହୁ।
0: ଆମେ ଯେମିତି ମୂଳରୁ କଥା ହେଲେ କି 25-30 ଦିନ ଭିତରେ ସବୁ ପନିପରିବାର ଚାରା ପ୍ରସ୍ତୁତ ହୋଇଯାଏ ବା ପଲା ପ୍ରସ୍ତୁତ ହୋଇଯାଇଥାଏ।
1: ଆଜ୍ଞା,
0: ସେତେବେଳକୁ ଶିଶୁ ଚାରାଟି ପାଖାପାଖି 10-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ହୋଇଯାଇଥାଏ। ଆମେ ଯେତେବେଳେ ଗୋଟେ ତଳି ଘେରରେ ରଖିଛୁ ବା ପ୍ରୋ ଟ୍ରେରେ ବା ଖୋପ ଥିବା ଟ୍ରେରେ ରଖିଛୁ ସେତେବେଳେ ଆମେ ଚାରାଟିକୁ ଛାଇରେ ରଖୁ।
1: ଆଜ୍ଞା,
0: ସୂର୍ଯ୍ୟଙ୍କର ସିଧାସଳଖ ରଶ୍ମି ବା କିରଣର ପ୍ରଭାବରୁ ତାକୁ ହଟେଇକି ରଖୁ।
1: ଆଜ୍ଞା,
0: ଯେତେବେଳେ ଗଛଟି ପ୍ରସ୍ତୁତ ହେଇଗଲା ମୁଖ୍ୟ ଜମିକୁ ଯିବାକୁ, ନିଶ୍ଚିତ ଭାବେ ମୁଖ୍ୟ ଜମିରେ ବାତାବରଣ ଟିକେ କଠିନ।
1: ଆଜ୍ଞା,
0: ଆପଣ ଛାଇରେ ରଖିଲେ ଗୋଟେ ଛୋଟ ପିଲାକୁ ଆପଣ ଘରେ ରଖିଛନ୍ତି, ହଠାତ୍ ତାକୁ ବାହାରକୁ ଯିବାର ଅଛି, ତ ଆମେ ପ୍ରସ୍ତୁତ କରୁଛେ ତାକୁ, ତାକୁ ପାଣି ଦେଉଛେ, ବିଭିନ୍ନ ପ୍ରକାର ପରିବେଶକୁ ଖାପ ଖୁଆଇବା ପାଇଁ।
1: ଆଜ୍ଞା,
0: ସେହିପରି ଭାବେ ଏଇ ଶିଶୁ ଚାରା ଗଛକୁ ମଧ୍ୟ ଆପଣ ଯେତେବେଳେ ମୁଖ୍ୟ ଜମିକୁ ନେବେ ତାର 3-4 ଦିନ ପୂର୍ବରୁ ଯେଉଁ ଜଳସେଚନ କରାହେଉଥିବ ତାକୁ ଧୀରେ ଧୀରେ ହ୍ରାସ କରିବେ, ଯାହାଫଳରେ କି ସେ ମୁଖ୍ୟ ଜମିରେ ଯେଉଁ ଅଧିକ ଗରମ ଲାଗୁଥିବ, ଜଳସେଚନର ନିୟନ୍ତ୍ରଣ ମୁଖ୍ୟ ଜମିରେ କମ୍ ଅଛି, ତାକୁ ସିଏ ସହିପାରିବ।
1: ଆଜ୍ଞା,
0: ଦ୍ୱିତୀୟତଃ କ'ଣ କରିବେ, ଆମେ ଯେଉଁ ଛାଇରେ ତାକୁ ରଖିଛେ ତାକୁ ଧୀରେ ଧୀରେ ସକାଳ ଆଉ ସନ୍ଧ୍ୟାବେଳେ ସୂର୍ଯ୍ୟ କିରଣକୁ ଟିକେ ତା ଉପରେ ଦେବେ, ଯାହାଫଳରେ କି ମୁଖ୍ୟ ଜମିରେ ଯେଉଁ ଅଧିକ ଉତ୍ତାପବାଲା ସୂର୍ଯ୍ୟ କିରଣ ପଡ଼ିବ ସେ ତାକୁ ସହିପାରିବ।
1: ଆଜ୍ଞା।
0: ଏବଂ ଧ୍ୟାନ ଦେବେ ଯେତେବେଳେ ଆପଣ ଯେଉଁଦିନ ରୋପଣ କରିବାକୁ ଯାଉଛନ୍ତି ସେହିଦିନ ସନ୍ଧ୍ୟାବେଳେ କରିବେ, କାରଣ ଆପଣ ଯଦି ସକାଳେ କଲେ ଗଛଟି ଦିନସାରାର ସୂର୍ଯ୍ୟ ଆଲୋକ ପାଇବ, ଅଧିକ ଉତ୍ତାପ ସହିପାରେ ନ ସହିପାରେ। ଆପଣ ସନ୍ଧ୍ୟାବେଳେ ଗଲେ ଗଛଟି ରାତି ସାରା ପାଇଲା, ରାତି ସାରା ଥଣ୍ଡା ହେଇକି ସେ ନିଜକୁ ଆକ୍ଲାମାଟାଇଜ୍ ବା ପରିବେଶ ସହିତ ଖାପ ଖୁଆଇ ପାରିବ। ତେଣୁ ଆପଣ ଯେଉଁଦିନ ରୋପଣ କରିବେ ସେହିଦିନ ଭଲସେ ପାଣି ଦେବେ ଏବଂ ଧୀରେ ସେ ଯତ୍ନର ସହିତ ସେଇ ଗଛକୁ ବା ଚାରା ଗଛକୁ ଉଠାଇଲେ ଚେରକୁ କମ୍ କ୍ଷତି ପହଞ୍ଚିବ।
1: ଆଜ୍ଞା। ତ ଏଇଟା ତ ବଢ଼ିଆ କଥାଟି କହିଲେ ଯେ ମାନେ ପଲ୍ହାକେ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକେ ନେଇ ନେମା, ଆଉ ଜଗାବାର ଆଗରୁ ଆମେ କେନ୍ କେନ୍ ସାବଧାନତା ଅବଲମ୍ବନ କର୍ମା ତା ସେଟା ଆଜ୍ଞା ବଢ଼ିଆ କଥାଟି କହିଲେ, ତ ସେସ୍କେ ଆମର ଚାଷୀଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହୁ।
0: ଆଜ୍ଞା। ଆପଣ ଯେମିତି କହିଲେ ବହୁତ ଗୁଡ଼ିଏ ଚାଷୀ ମୁଖ୍ୟତଃ ଦୁଇ ପ୍ରକାର କାରଣ ଯୋଗୁଁ ଚାରା ଉତ୍ପାଦନ କରିଥାନ୍ତି, ନିଜର ମୁଖ୍ୟ ଜମିରେ ଲଗାଇବା ପାଇଁ ଏବଂ ବେଳେବେଳେ ବିକ୍ରି କରିବା ପାଇଁ ମଧ୍ୟ।
1: ଆଜ୍ଞା।
0: ତେଣୁ ଯଦି ଆପଣ ବିକ୍ରି କରିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବେ ଗୋଟେ ଲୋକ ଆପଣଙ୍କଠୁ କିଣିବ, ଆପଣଙ୍କର ଚାଷୀ ଭାଇ ହିଁ କିଣିବ। ସେ ଯଦି ଆପଣ ତାକୁ 100 ଗଛ ଦେଲେ ସେଥିରୁ ଠିକ୍ଠାକ୍ 80-90% ଗଛ ନ ବଞ୍ଚିଲା ତାହେଲେ ସିଏ ଯେତେବେଳେ ପରବର୍ତ୍ତୀ ସମୟରେ ଆପଣଙ୍କଠୁ ଆଉ ଗଛ ନେବା ପାଇଁ ବା ଚାରା ନେବା ପାଇଁ ମଙ୍ଗ କରିବ ନାହିଁ।
1: ଆଜ୍ଞା।
0: ତେଣୁ ଆମର ଏଇ ଯେଉଁ ଉନ୍ନତମାନର ଚାରା ପ୍ରସ୍ତୁତ କରାଯାଉଛି ତାକୁ ଯଦି ସଠିକ୍ ଭାବେ କରାଯାଇଥିବ, ବିହନ ଯଦି ଠିକ୍ ଥିବ, ତାହେଲେ ଚାଷୀ ଭାଇମାନେ ସେଇଥିରୁ ଭଲ 2 ପଇସା ପାଇପାରିବେ। କେବଳ ରୋଜଗାରକ୍ଷମ ନିଜେ ତ ହେବେନି, ଅଲଗା ଲୋକମାନେ ଯେଉଁମାନଙ୍କ ନିଜ ଜାଗାରେ ସେମାନେ ଗୋଟେ କୃଷି ଉଦ୍ୟୋଗୀ ଭାବି କୃଷି ବିପ୍ଳବ ସୃଷ୍ଟି କରିପାରିବେ ଏବଂ ନିଜ ଗାଁର ନିଜ ପାଖର ଲୋକଙ୍କୁ ମଧ୍ୟ ସେ କାମ ଯୋଗାଇ ପାରିବେ। ୟା ସହିତ ଆପଣ ଆମର ଅଞ୍ଚଳ ହେଉ, ଆମ ରାଜ୍ୟ ହେଉ କି ଆମ ଦେଶର ହେଉ, ଯେଉଁଥିରେ କି ପନିପରିବା ଆଉ ଫଳର ବହୁତ ଚାହିଦା ରହିଛି ଏବଂ ବାହାରୁ ମଧ୍ୟ ଆମଦାନୀ କରାଯାଉଛି, ତାକୁ ସେ କମେଇ ପାରିବ। ତେଣୁ ଆତ୍ମନିର୍ଭରଶୀଳ ଭାରତ ପାଇଁ ନିଶ୍ଚିତ ଭାବେ ଏହି ପନିପରିବା ଚାରା ଉତ୍ପାଦନ ଏକ ସଂଗଠନର କାମ କରିବ ଏବଂ ଆମ ଦେଶକୁ ଉନ୍ନତ ପଥରେ ଆଗେଇ ନେବ।
1: ଯାହା ହଉ, ଆମର ବୈଠକିକି ଆସିଲେ ଆଉ ଯେନ୍ ଉନ୍ନତମାନର ପନିପରିବା ଚାରା ଉତ୍ପାଦନ ବାବଦରେ ଆପଣ ଆମର ଚାଷୀ ଭାଇ ବୋହେନମାନଙ୍କୁ ଏତିକି କଥା କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର।
0: ଜୁହାର ଆଜ୍ଞା।
2: ବେଲେ ଶୁଣିଲୁ ତ?
3: ହେଟା ପରେ ନାଇଁ କଥା ଲାଗୁଥିଲା ଆମେ ଯେନ୍ତା ଘର ବନାବେଲେ ପହଲା କାଣା ନିହି ବାଟ ପଢ଼ା ଯେ କେନ୍ତା ପହଲା ଅ ଠିକ୍ ସେ ହେବାର କଥା, ପଣିକି ଆ ଠିକ୍ ସେ ଘୁଷବାର କଥା, ତାହେଲେ ଗଣିତ ବିଜ୍ଞାନ କେନ୍ଦ୍ରି ପଡ଼ବ ହେନ୍ତା
2: ଯେ ଗୋଟେ କଥା କାଁ ବଦଲି କହିମି, ଏହା ଯେନ୍ କବାର ବତା ଯେନ୍ ନି କରୁଛୁ କେଁ?
3: ହଁ ହଁ
2: ହେଲା, ମୁଇଁ ତ ସେଦିନ ଠକଉଥିଲି ପାଲ୍କେ, ଯେନ୍ କିସ୍ମେ ତୁଇ ଧାନଟା ଘାଟୁଥିଲ ଦୁହି ପରାନି, ମୁଇଁ ଯେକିରି କହିମି କାଁ ବୋଲି, ହେତ୍କି ଖରା ତିନ ଯେନ୍ କିସ୍ମେ ଆନି ଖରା ହଉଛେ, ଦେହେ ପାକେ ଦେଖିକିରି କର୍ମା ବେଲେ କେନ କବାର କର୍ମା ଯିଏ
3: କେତେବେଳେ କରୁଥିଲେ ଯେ?
2: ହଁ ନାଇଁ କହ, ଧାନ ଇଟା ଘାଟୁଛୁ ଯେ ଠିକ୍ ଆମେ ସୁଖାମା, ହେଲେ ବି ତ ସମୟ କେବେ ଦେଖିକିରି କର୍ମାନି?
3: ନାଇଁ ନାଇଁ ହେଟା ବୁଝ, ଟିକେ ବାଗିରେ ଖାଲି ଯାଇଥିଲି କରିଦେଲୁ ଟିକେ,
2: କାଣା ହଉଛେ ଯେନ୍ କିସ୍ମେ ଖରା ନି ହଉଛେ
3: ବୋଲୁଛ ତ,
2: ଆମେ ଦେହ ପାକେ ଯେନ୍ ଝୋଉ ମେନେଲେ କାଣା ହେବା, ଗଲା ଫେର
3: ଗଲା ଗଲା
2: କି ନାଇଁ, ସେ ଦେହଟା ଠିକ୍ ମୌସମକେ ଆବାର ଲାଗି ତ ଦିନା ତୁ ଲାଗ୍ବା ନି କି ନାଇଁ, ହେଥିର୍ଲାଗି ଆମେ ଦେହ ପାକେ ଦେଖ୍ବାର କଥା ଯେନ୍ କିସ୍ମେ ଆଣି ଝୋଉ ମାରୁଛେ, ଥରେ ଝୋଉ ମେନେଲେ ଗଲା
3: ଗଲା ବେଲେ ତୁ ଦେଖିଲି ବେଲେ ଦାଦା ଇଆଡ଼େ ନାଇଁ ଦେଖି କାଁ ବୋଇଲି
2: ମୁଇଁ, ହେଥିର୍ ଏଟା ମୁଇଁ ତ ଭେଟିଲେ କହିଦେଇ ଯେ ପହେଲା ନୁ କହିମି ବୋଲି, ଆର ପଛେ ହେଟା ତମେ ସୋର କଲି
3: ହେଲା ଯେ,
2: ବେଲେ କାଁ ବୋଲି କହିମି କାଁ, ଗୀତ ପଦେ ଶୁନ୍ତା କେଁ ବୋଲି
3: ତ,
2: ଗୀତ ପଦେ ଶୁନ,
3: ଏଇଟା ଶୁନ, ଏଇଟା ବଢ଼ିଆ ଗୀତ ପଦେ, ଏଇଟାକେ ଗାଇଛନ୍ ରାମଚନ୍ଦ୍ର ମେହେର ଆର ଲେଖିଛନ୍ ଅନୁଭଲ ବିଭାର,
2: ବେଲେ ଶୁନୁ।

0: ଗୀତ ତ ଶୁଣିଲା
1: କେନ୍ତା ଲାଗ୍ଲା ନା କଲେଜ
0: ଯେନ୍ତା ବି ହଉ ଇଟା ସମୟକେ ଜାଣିକିରି ଗୀତ ବି ପଦେ ନି ହେଲା କେଁ ନାଇଁ ମନ୍ଟା ବି ଟିକେ କାଣା ହେସି କି ବୈଠକିନି ଆମେ ଯେତେବେଳେ କବାର ବୁଦା କରିବା ଆମ ଦିନ ଭୟ ଆର୍ ବୈଠକିନ ବସ୍ମା ବେଲେ କାଣା ପାଞ୍ଚଟା କଥା ଯେଉଁ ଜାନ୍ମା ଜାନ୍ମା ତାପରେ ଗୀତ ପଦେ ଶୁଣିଲେ କାଣା ହେସି କହିମି କେଁ ଯେନ୍ ମନ୍ଟା ବି ଟିକେ ପରିଚା ଲାଗ୍ବା କି ନାଇଁ ଆରୁ ଯେନ୍ତା କଥା ହଉଥିମା
1: ମୁଇଁ ବି ହେଟା କହିମି ବୋଲୁଥିଲି
0: ହଏ ସମୟ ଆଡ଼କେ ଦେଖ୍ତା କେଁ ବୋଲେ ଯିମା
1: ଯାଉଁ
0: ବେଲେ ଯାଉଁ
2: ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସାଧାରଣ ସୂଚନାରୁ ଜଣାଯାଏ ଯେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ରେକର୍ଡ କରାଯାଇଛି। ତନ୍ମଧ୍ୟରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଗୋଟିଏ କିମ୍ବା 2 ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତତ୍ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ପୂର୍ବାନୁମାନରୁ ଜଣାଯାଏ ଯେ ରାଉରକେଲା ତଥା କେନ୍ଦୁଝର ଜିଲ୍ଲାରେ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତତ୍ସହିତ ତୁଷାରପାତ ତଥା କାରକପାତ ହେବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ମୁଖ୍ୟତଃ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଯିବାର ସମ୍ଭାବନା ନାହିଁ। ରାଜ୍ୟର କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ତତ୍ସହିତ ଝାରସୁଗୁଡ଼ା ସମ୍ବଲପୁର ଦେବଗଡ଼ ଅନୁଗୁଳ କେଉଁଝର ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ପବନର ବେଗ 50 କିଲୋମିଟରରୁ 60 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ପାଣିପାଗ ସମ୍ପର୍କିତ ସୂଚନା ଏତିକିରେ ଶେଷ ହେଲା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅତ୍କା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ବିଜେପି ସରକାରର ଦୁଇ ବଛର ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଲା ଅନୁଷ୍ଠିତ। ଆଇବାର ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଟା ତାଙ୍କର ହେବା 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ସାମାଜିକ ଗଣମାଧ୍ୟମ ଥି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କଡ଼ା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆନ୍ବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଆଜ ଭିନ୍ ଭିନ୍ ଜାଗାନୁ ପାଳନ ହେଉଛେ ଇଦ୍ ଉଲ୍ ଜୁହା ପରବ। ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବା ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛେ ବିଶ୍ୱ ରକ୍ତ କର୍କଟ ଦିବସ। ସ୍ୱଚ୍ଛ ଅସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକେ ପ୍ରୋତ୍ସାହନ ଦେବାର ଉଦ୍ଦେଶ୍ୟ ଆଜ ପାଳନ କରାଯାଉଛେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ରାଇଜେ ଆଇବା ଦିନେ ଡିଜେଲ ବୋଟ୍ ବଦଲେ ବିଦ୍ୟୁତ୍ ଚାଲିତ ଇଭି ବୋଟ୍ ଚାଲ୍ବା ବୋଲି ସୂଚନା ଦେଲେ ପର୍ଯ୍ୟଟନ ବିଭାଗ। ଏନ୍ଟିଏ ତରଫୁ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ପରୀକ୍ଷା ଲାଗି ସଂଶୋଧିତ ପରୀକ୍ଷା ତାରିଖ ଆଉ ଆଡମିଟ୍ କାର୍ଡ ଦେବାର କରାଗଲା ଘୋଷଣା। ଇ ମାସ 31 ତାରିଖ ଆଉ ଆଇବା ମାସ 6 ଓ 7 ତାରିଖ ହେବା ପ୍ରବେଶିକା ପରୀକ୍ଷା। ବରଗଡ଼ ଜିଲ୍ଲାନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ହୋଇଛି ତାଲିମ କାର୍ଯ୍ୟକ୍ରମ। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫୁ ମା ଆଉ ଛୁଆ ମୃତ୍ୟୁ ହାର ବାବଦେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ହୋଇଛି ଗୋଟିଏ ସମୀକ୍ଷା ବୈଠକ। ଭାରତ ମହିଳା କ୍ରିକେଟ୍ ଥି ଭାରତୀୟ ମହିଳା ଦଳ ଇଂଲଣ୍ଡ ଗସ୍ତ ଯାଇକରି ଆଜି ରାତି 11 ବଜେ ଇଂଲଣ୍ଡ ଆଉ ଭାରତ ଭିତରେ ଖେଳାଯିବା ପହେଲା T20 ମ୍ୟାଚ୍। ରାଜ୍ୟ କାଲବୈଶାଖୀ ବର୍ଷା ପ୍ରଭାବତି କେତେଟା ଇଲାକାନ ତାପମାତ୍ରା ସାମାନ୍ୟ କମିଛେ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 16 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରେ ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରୁଛନ୍ତି ବାବାଜୀ ଚରଣ ଜେନା। ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ।

0: କେତୋଟି ସୁଗମ ସଙ୍ଗୀତ ଶୁଣିଲି। ଶିଳ୍ପୀମାନେ ଥିଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପଥାଳ। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଲୋଚନା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶିରବିନ୍ଦୁ ଭୀଷଣ ହୋତା।
1: ମାନବ ଜୀବନକୁ ଦେଖି ଶୁଣି ବୁଝି ଦ୍ରଷ୍ଟା ପୁରୁଷମାନେ ଯେଉଁ ତତ୍ତ୍ୱ ଠଉରେଇଛନ୍ତି ତାକୁ ହିଁ ପ୍ରକାଶ କରି କହିଯାଇଛନ୍ତି ମଣିଷ ଦେହେ ଦିବ୍ୟ ଜ୍ଞାନ। କେବଳ କହିଦେଇ କଥା ସାରିନାହାନ୍ତି, ତା ସାଙ୍ଗରେ ଯୋଡ଼ି ପୁଣି ଆହ୍ୱାନ ଦେଇଛନ୍ତି ଏହି ଦିବ୍ୟ ଜ୍ଞାନର ଉପଲବ୍ଧି ପାଇଁ। ସେଇଠାରେ ହିଁ ମଣିଷ ପାଇଁ ଅସଲ ସମସ୍ୟାଟି ସୃଷ୍ଟି ହୋଇଯାଏ, କାରଣ ଅଭ୍ୟସ୍ତ ଧାରାରେ ଆମ ଭିତରେ ଏକ ଧାରଣା ପୈଟି ଯାଇ ବଦ୍ଧମୂଳ ହୋଇସାରିଥାଏ ଯେ ଦିବ୍ୟତ୍ୱ ବୋଲିବା ଜିନିଷଟି ଏଠୁ ବାହାରି ଯାଇ କୌଣସି ଏକ ନିକାଞ୍ଚନ ବା ନିସଙ୍ଗ ଲୋକରେ ଚକା ପକାଇ ବସିଯାଇଛି। ତାକୁ ଛୁଇଁବା ବା ପାଇବା ଆମର ସାଧ୍ୟାତୀତ, ସେ ସବୁଦିନ ପାଇଁ ଆମ ହାତ ପାହାନ୍ତାର ବାହାରେ। ତତ୍ତ୍ୱଦ୍ରଷ୍ଟାମାନେ ଏହି ଅଭ୍ୟସ୍ତ ଧାରଣା ଉପରେ ହିଁ ଠୋକର ମାରି ଭାଙ୍ଗି ଦେଇଛନ୍ତି, ସଫା ସଫା ଜଣାଇ ଦେଇଛନ୍ତି ଯେ ଦିବ୍ୟତ୍ୱ ବାହାରେ କେଉଁ ଅପହଞ୍ଚ ଡାଳର ଫଳ ରୂପେ ରହିନାହିଁ, ଖୋଦ୍ ଆମ ଭିତରେ ହିଁ ରହିଛି, ଚାରିପାର୍ଶ୍ୱରେ ବ୍ୟାପ୍ତ ବିରାଜିତ ହୋଇ ରହିଛି। ଭ୍ରାନ୍ତ ଧାରଣା ଆମକୁ ନେଇ ଚେତନାହତ ଅବସ୍ଥାରେ ପକାଇ ଦେଉଥିବାରୁ ତା ସହିତ ଆମର କ୍ଷୀୟ ଛିଣ୍ଡି ଯାଉଛି। ସେହି କାରଣରୁ ଆମେ ଭେଦ ଦେଖୁଛୁ ଓ ତାରି ଆମରି ଭିତରେ ଜାତିବାରି ବଡ଼ ଶୁଚିବାୟୁଗ୍ରସ୍ତ ମାନସିକତାରେ ହିଡ଼ବାଡ଼ ପକାଇ ତଫାତ୍ ସୃଷ୍ଟି କରୁଛୁ। ତେଣୁ ଅସଲ ସମସ୍ୟାଟି ହେଉଛି କ୍ଷୀୟ ଛିଣ୍ଡିଯିବାର ସମସ୍ୟା ଏବଂ ତାରି ପରିଣାମରେ ନାନା ପ୍ରକାରର ଶଙ୍କା ଓ ଆଶଙ୍କାରେ ପଡ଼ିଯିବାର ସମସ୍ୟା। ଆମ ଅସ୍ତିତ୍ୱରେ ହୀନସ୍ଥା ଅବସ୍ଥା ତତ୍ତ୍ୱଦ୍ରଷ୍ଟାମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିନାହିଁ, ସେମାନେ ତାହାର କାର୍ଯ୍ୟକାରଣକୁ ବିଶ୍ଳେଷଣ କରି ନିରାକରଣୀ ବ୍ୟବସ୍ଥା ସ୍ୱରୂପ ସର୍ବପ୍ରଥମେ ଆମର ଚେତନାହତ ଅବସ୍ଥାକୁ ସଜାଡ଼ି ତହିଁରେ ଲୁପ୍ତ ପ୍ରତ୍ୟୟର ପୁନଃପ୍ରତିଷ୍ଠା କରିଛନ୍ତି ଏବଂ ଆମ ପାଇଁ ଅପହୃତ ଦିବ୍ୟତ୍ୱ ବୋଧକୁ ପୁଣି ଗୋଟାମୋଟା ଉପଲବ୍ଧି କରିପାରିବାର ପଥ ପରିଷ୍କାର କରିଦେଇଛନ୍ତି। ସେଭଳି ବେତ୍ତାପୁରୁଷମାନଙ୍କ ଉଦ୍ବୋଧନରେ ମାନବ ଚେତନା ସାମାନ୍ୟ ସାଷ୍ଟମ ହେବା ପରେ ପୁଣି ଏକ ଜିଜ୍ଞାସା ଉଙ୍କି ମାରେ ଯେ ଯଦି ଦିବ୍ୟତ୍ୱ ଆମରି ଭିତର ବାହାର ଆବରି ଚାରିପାର୍ଶ୍ୱରେ ଏମିତି ସଚରାଚର ବିରାଜିତ, ତେବେ ତାହା ରହିଛି କିଭଳି ଭାବରେ, ତାକୁ ଅନୁଭବି ପାରିବା ପୁଣି କିଭଳି ଭାବରେ ସମ୍ଭବ। ଚେତନାଗତ ଏହି ଦ୍ୱନ୍ଦ୍ୱ ପାଇଁ ଏକ ସମାଧାନୀ ସୂତ୍ର ଉଚ୍ଚାରିତ ହୋଇ କୁହାଯାଏ, ସତ୍ତା ସଚ୍ଚିଦାନନ୍ଦମୟ, ଅର୍ଥାତ୍ ମନୁଷ୍ୟ ସତ୍ତାର ମର୍ମ ଦେଶରେ ସତ୍ୟ ଚେତନା ଓ ଆନନ୍ଦ ସ୍ୱସ୍ୱ ମହିମାରେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି ଏବଂ ଏହି ପ୍ରଚ୍ଛନ୍ନ ଉପାଦାନ ସମୂହ ହିଁ ତା ଅସ୍ତିତ୍ୱର ଦିବ୍ୟ ଉପାଦାନ। ସେଗୁଡ଼ିକୁ ଆବିଷ୍କାର କରିପାରିବା ଦିବ୍ୟତ୍ୱର ଉପଲବ୍ଧି ପଥରେ ମନୁଷ୍ୟ ପାଇଁ ସର୍ବପ୍ରଥମ ଆବଶ୍ୟକତା। ଅବିକୃତ ଭାବେ ସେଗୁଡ଼ିକୁ ଚିହ୍ନି ତାର ଉପଲବ୍ଧି ପାଇଁ ସକ୍ଷମ ହୋଇପାରିବାରେ ହିଁ ମାନବ ଚେତନାର ସୌନ୍ଦର୍ଯ୍ୟ ଓ ସାର୍ଥକତା। ଦିବ୍ୟତ୍ୱ ଆମ ଭିତର ବାହାର ଆବରି କେଉଁ ସ୍ୱରୂପରେ ବିରାଜିତ ହୋଇ ରହିଛି ସେ କଥା ଜାଣିସାରିବା ପରେ ବି ତ ଅଡ଼ୁଆ ତୁଟି ଯାଉନି, ପୁଣି ଏକ ଗୋଲକଧନ୍ଦାର ସୃଷ୍ଟି ହୋଇଯାଉଛି ଏହି ପ୍ରଶ୍ନକୁ ନେଇ ଯେ କିଭଳି ଭାବରେ ସତ୍ୟ ଚେତନା ଓ ଆନନ୍ଦ ମଧ୍ୟକୁ ବା ଗୋଟିଏ କଥାରେ କହିଲେ ଦିବ୍ୟତ୍ୱ ମଧ୍ୟକୁ ଅଧିଗମନ ସମ୍ଭବ ହେବ। ଏହି କଥାର ଦ୍ୱନ୍ଦ୍ୱରେ ଗୋଳେଇ ଘାଣ୍ଟି ହୋଇ ମଣିଷ ପୁଣି ମହାବିପାକ ପଥରେ ପଡ଼ିଯାଏ। ଏହି ଅବସ୍ଥାରେ ହାତ ଧରି ଯିଏ ଚଳିବା କାଇଦା କୌଶଳ ବତେଇ ଦିଅନ୍ତି ଏବଂ ଚେତନାଗତ ସଙ୍କଟର ସମାଧାନ ଦେଇ ସଙ୍ଗତିଶୀଳ ଚଳଣୀ ପାଇଁ ପ୍ରଶସ୍ତ ରାଜପଥର ଉନ୍ମୋଚନ କରାନ୍ତି ତାଙ୍କୁ ଆମ ଆଧ୍ୟାତ୍ମର ଭାଷାରେ କୁହାଯାଏ ସଦ୍ଗୁରୁ ପୁରୁଷୋତ୍ତମ। ଅସ୍ତିତ୍ୱର ସାର୍ବିକ ସଙ୍କଟକାଳୀନ ମୁହୂର୍ତ୍ତରେ ସିଏ ହିଁ ହୋଇ ଉଠନ୍ତି ମୁମୁକ୍ଷୁ ମାନବତାର ଅନ୍ତରଙ୍ଗତମ ପ୍ରେରଣା ସଙ୍ଗୀ। ସେଇଥିପାଇଁ ଆମ ଆଧ୍ୟାତ୍ମ ଜଗତର ଅଭିପ୍ସୁ ସାଧକ କଣ୍ଠରୁ ସକୃତଜ୍ଞ ଉଚ୍ଚାରିତ ହୋଇଥାଏ, ବିପାକ ପଥରେ ହାତ ଧରି ଯିଏ ଚଳିବା କାଇଦା ଶିଖାଇ ଦିଏ ତାଙ୍କୁ ହିଁ ଜାଣେ ଗୁରୁ ବୋଲି, ପାଇଲେ ତାଙ୍କୁ ଭୟ ନଥାଏ। ଏବେ ପୁଣି ସ୍ୱାଭାବିକ ପ୍ରଶ୍ନ ଉଠିପାରେ, ସଦ୍ଗୁରୁ ପୁରୁଷୋତ୍ତମ ଏମିତି କ'ଣ କରିପକାନ୍ତି ଯେ ତାଙ୍କ ପ୍ରେରଣାରେ ବାଟ ଚାଲିଲେ ଅସ୍ତିତ୍ୱର ସଙ୍କଟ ଟଳିଯିବ ଏବଂ ମଣିଷ ସମ୍ପୂର୍ଣ୍ଣ ନିରୁଦ୍ବିଘ୍ନ ଚିତ୍ତରେ ଯାଇ ତାର ଇପ୍ସିପ୍ତ ଗନ୍ତବ୍ୟରେ ପହଞ୍ଚିଯିବ। ସଦ୍ଗୁରୁ ପୁରୁଷୋତ୍ତମ ଆମ ଦୁର୍ଗତି ଭିତରେ ଥିବା ଅନ୍ଧାରକୁ କେବଳ ଦେଖନ୍ତି ନାହିଁ, କେବଳ ବିଲୁପ୍ତିକୁ ଦେଖନ୍ତି ନାହିଁ, ଅସ୍ତିତ୍ୱକୁ ଘେରି ରହିଥିବା ଯାବତୀୟ ଅନ୍ଧାର ଅଳନ୍ଧୁ ଭିତରୁ ସେ ଆଲୋକ ଉତ୍ତରଣର ପ୍ରତିଶ୍ରୁତିକୁ ଉତ୍ତୋଳନ କରି ଆଣନ୍ତି। ପତିତ ଓ ପାପାହତ ମାନବ ପାଇଁ ବି ଏକ ଦୀପ୍ତ ଭବିଷ୍ୟତ ଉନ୍ମୋଚନ କରିଦିଅନ୍ତି। ପତିତକୁ ଉଦ୍ଧାରର ବାଣୀ ଶୁଣାଇ କହିପାରନ୍ତି, ମା ଭଇ ଚରୈବତୀ ଚରୈବତୀ। ଦିବ୍ୟତ୍ୱର ଅଧିଗମନ ପଥରେ ସଂଗ୍ରାମ ଯେତେ କଠୋର ହେଲେ ମଧ୍ୟ ମାନବ ତୋର ଭୟ ନାହିଁ, ଆଗେଇ ଚାଲ ଆଗେଇ ଚାଲ। ପରମ ଭରସାର ସୂଚନା ଦେଇ ସିଏ ହିଁ କହିପାରନ୍ତି, ମାନବ ମୁଁ ଜାଗି ଉଠିଛି, ତୋର ଆଉ ଭୟ ନାହିଁ, ଯାହା କିଛି କଳଙ୍କର ଭାରତ ମୁଣ୍ଡ ଉପରେ ବୋହିଛୁ ସବୁକିଛି ମୋ ମୁଣ୍ଡ ଉପରେ ଦେଇ ଝାଡ଼ି ଝୁଡ଼ି ହୋଇ ସଫା ହୋଇଯା। ପୁଣି ପ୍ରେମ ବିଗଡ଼ିତକୁ ଆହ୍ୱାନ ଦିଅନ୍ତି, ଅମୃତର ହିଁ ସନ୍ତତି ତୁହି, ଅମୃତ ତୋର ଜୀବନଧାରା, ମରଣ ଭଜି ମରଣ ଖୋଜି ହେବୁରେ କିଆଁ ସର୍ବହରା। ସଦ୍ଗୁରୁ ପୁରୁଷୋତ୍ତମ ଆମକୁ ଆମର ପାପ ତାପ ଜ୍ୱାଳା ଯନ୍ତ୍ରଣା ସବୁକିଛି ମାଗନ୍ତି, ଆମକୁ ଆମର ସାର୍ବିକତା ସହ ଗୋଟାପଣେ ଚାହାନ୍ତି, ମୃତ୍ୟୁ ଓ ମିଥ୍ୟାମୟତା ମଧ୍ୟରୁ ଉଦ୍ଧାର କରି ଗୋଟିଏ ଉଡ଼ାଣରେ ସିଏ ଆମକୁ ଆମରି ଲାଗି ଅପେକ୍ଷା କରି ରହିଥିବା ସମ୍ଭାବନାମୟ ଆହୁରି କେତେ କେତେ ଅନୁପଲବ୍ଧ ଜଗତ ମଧ୍ୟକୁ ନେଇଯାଇପାରନ୍ତି। ସକଳ ପ୍ରକାରର ତୁଚ୍ଛତା କ୍ଷୁଦ୍ରତା ଓ ହୀନମନ୍ୟତାକୁ ଖସାଇ ଆଣି ସିଏ ଏକା ଅମୃତର ସନ୍ତାନ ରୂପେ ଆମକୁ ଆମର ମୂଳ ପରିଚୟ ଫେରାଇ ଦେଇପାରନ୍ତି। ଆମ ପାଇଁ ଆକାଂକ୍ଷିତ ମଙ୍ଗଳର ଅସଲ ମୁହୂର୍ତ୍ତଟି ଆସିଗଲା ବୋଲି ବିଶ୍ୱାସ ଦେଇଯାଆନ୍ତି। ହସାହତାଶ ଜର୍ଜରିତ ମାନବାତ୍ମା ଭିତରେ ପ୍ରତ୍ୟୟର ଦୀପ ଜାଳି ଇଙ୍ଗିତ ଦେଇଯାଆନ୍ତି ଯେ ମନୁଷ୍ୟ ଭିତରେ ତାର ଦିବ୍ୟତ୍ୱ ବିଦ୍ୟମାନ ରହି ତାର ଶୁଭତମ ଆକାଂକ୍ଷା ରୂପେ ଅଦମ୍ୟ ଓ ଅନପନୀୟ ଭାବରେ ଆପଣାକୁ ଅଭିବ୍ୟକ୍ତ କରିଦେବା ପାଇଁ ସତତ ପ୍ରୟାସଶୀଳ। ଜୀବନର ଯାବତୀୟ କ୍ଷେତ୍ରରେ ଅନ୍ତର ଉତ୍ସାହିତ ସେହି ଦିବ୍ୟ ପ୍ରୟାସ ପ୍ରତି ବିଶ୍ୱସ୍ତ ରହିବା ଏବଂ ତାକୁ ଆପଣାର ସକଳ କୃତ୍ୟକର୍ମ ଭିତରେ ଉକୁଟାଇ ଆଣିବା ହିଁ ମାନବ ଅସ୍ତିତ୍ୱର ଅସଲ ବୁନିଆଦ। ଦିବ୍ୟତ୍ୱ ଜାରି ରଖିଥିବା ପରମ ପ୍ରୟାସର ସଫଳତା ପାଇଁ ତାର ଉପଯୁକ୍ତ ଏକ ମାଧ୍ୟମ ହୋଇପାରିବା ପାଇଁ ସଦ୍ଗୁରୁଙ୍କର ଆହ୍ୱାନ। ତାଙ୍କ ଆହ୍ୱାନ ପ୍ରତି ପ୍ରତିସ୍ପନ୍ଦନ ଜଣାଇ ମାନବ ଯେତେବେଳେ ସକଳ କୁଣ୍ଠା ପରିହାର କରି ଉତ୍ଥାନପାଦ ହୋଇ ଉଦ୍ୟମ ଆରମ୍ଭ କରେ, ତାର ସମସ୍ତ ଦ୍ୱନ୍ଦ୍ୱ ବାଧା ବିଘ୍ନର ଦୂରୀକରଣ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦିଅନ୍ତି। ସଦ୍ଗୁରୁ ପୁରୁଷୋତ୍ତମଙ୍କ ଆହ୍ୱାନ ଓ ପ୍ରତିଶ୍ରୁତି ପ୍ରତି ଆସ୍ଥାଶୀଳ ହେଲେ ଅସ୍ତିତ୍ୱକୁ ଖର୍ବ ଓ ସୀମିତ କରି ରଖୁଥିବା ସକଳ କୁଣ୍ଠାର ମୋଚନ ହୁଏ, ଚେତନାର ସଂକୋଚନ ଦୂରୀଭୂତ ହୁଏ। ଚେତନା ପ୍ରସାରଣର ଫଳଶ୍ରୁତି ରୂପେ ଦିବ୍ୟ ଚେତନାକୁ ଧାରଣ କରିପାରିବାର ଆଧାରଗତ ସାମର୍ଥ୍ୟଟି ମଧ୍ୟ ଆପେ ଆପେ ଉପଲବ୍ଧ ହୋଇଯାଏ। ଦିବ୍ୟ ଚେତନାର ଉପଲବ୍ଧି ଫଳରେ ଅସ୍ତିତ୍ୱ ଭୂମିଟି ତାର ସମସ୍ତ ଉର୍ବରତା ସହିତ ପାଗ ହୋଇଯାଏ। ଉର୍ବର ଓ ଅନୁକୂଳ ଅସ୍ତିତ୍ୱ ଭୂମି ହିଁ ବୀଜାକାରରେ ରହିଥିବା ସମ୍ଭାବନାମୟ ଦିବ୍ୟତ୍ୱର ଅଙ୍କୁରଣ ପଲ୍ଲବନ ଓ ପ୍ରସ୍ଫୁଟନକୁ ସମ୍ଭବ କରାଏ। ଜୀବନର ଯାବତୀୟ ବ୍ୟାପାରକୁ ଏକତ୍ର ସମ୍ଭାଳି ଧରି ଏକ ଆଧ୍ୟାତ୍ମିକ ଦିବ୍ୟ ସତ୍ତାର ଆବିର୍ଭାବ ସ୍ୱତଃ ସମ୍ଭବ ହୋଇଯାଏ। ଦିବ୍ୟ ସମ୍ଭାବନାମୟ ସେଭଳି ଏକ ଆଧ୍ୟାତ୍ମିକ ସତ୍ତା ମଧ୍ୟକୁ ଉତ୍ତୋଳିତ ହୋଇଯିବା ପରେ ମାନବାତ୍ମାକୁ ନିତାନ୍ତ ସଙ୍କୁଚିତ ଓ ପ୍ରବଞ୍ଚିତ କରି ରଖିଥିବା ସୀମାଗୁଡ଼ିକ ଅପସରିଯାଏ। ସୀମାୟିତ ସତ୍ତା ଭୂମାୟିତ ହୁଏ, ସେତେବେଳେ ପ୍ରଚ୍ଛନ୍ନ ରହିଥିବା ଦିବ୍ୟତ୍ୱର ସମ୍ୟକ ଏକ ସାଧନ ରୂପେ ଜୀବନର ରୂପାନ୍ତର ଘଟେ। ଦିବ୍ୟତ୍ୱର ବୋଲମାନି ମଣିଷର ସମଗ୍ର ଜୀବନ ହୋଇଯାଏ ଯୋଗଯୁକ୍ତ ଓ ଯଜ୍ଞମୟ। ଅସ୍ତିତ୍ୱର ଉତ୍ତରଣ ଯାତ୍ରାରେ ସେଇତକ ସମ୍ଭବ ହୋଇଯିବା ପରେ ମନୁଷ୍ୟ ତାର କ୍ଷୟଛିଣ୍ଡା ଜୀବନର ଛତ୍ରଛତ୍ରୀ ଯେପରି ହନ୍ତସନ୍ତ ହେଉଛି, ଦିନେ ନା ଦିନେ ତାର ଅବସାନ ଘଟେ। ଜୀବନର ଉପରସ୍ତରଟାରେ ଧାଇଁ ବୁଲି ଗଳଦ୍ଘର୍ମ ହେବା ଏବଂ ତାହାକୁ ହିଁ ଜୀବନ ବଞ୍ଚିବା ବୋଲି ଭାବିବାର ଭ୍ରମ ଦୂର ହୋଇଯାଏ। କାମନା ବାସନା ତାଡ଼ିତ ସକଳ ସନ୍ତାପ ଦୂର ହୁଏ। ପାର୍ଥିବ ଜଡ଼ମୟ ତାର ଅର୍ଗଳ ଭାଙ୍ଗି ଅଭିପ୍ସୁ ମାନବାତ୍ମାର ଉତ୍ତରଣ ଯାତ୍ରା ଚୈତ୍ୟସତ୍ତା ମଧ୍ୟକୁ ଉତ୍ତୋଳିତ ହୁଏ। ସଦ୍ଗୁରୁ ଏହିସବୁ ବିଶ୍ୱାସର ସନ୍ତକ, ସେହି ସନ୍ତକର ପ୍ରେରଣାକୁ ଜୀବନର ସତ୍ୟ ରୂପେ ପାଳିପାରିଲେ ଦିବ୍ୟତ୍ୱକୁ ଆଉ ଅପହଞ୍ଚ ଇଲାକାରେ କିଳି ହୋଇ ରହିବାକୁ ପଡ଼ିବ ନାହିଁ। ପାପ ଓ ପତନର ଭୟରେ ନିତ୍ୟ କାତର ହୋଇ ମଣିଷ ଆଉ ନରକ ଭୋଗ କରିବ ନାହିଁ। ବାହାରେ କୌଣସି ବିକଳ୍ପ ରକ୍ଷା କବଚର ସନ୍ଧାନରେ ବାହାରିବାକୁ ପଡ଼ିବ ନାହିଁ। ଆପଣା ଭିତରେ ନିତ୍ୟ ବର୍ତ୍ତମାନ ଦିବ୍ୟତ୍ୱକୁ ଅଣଦେଖା କରି ତାକୁ ଆଉ ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବାକୁ ପଡ଼ିବ ନାହିଁ। ସେତେବେଳେ ମାନବର ଆଧ୍ୟାତ୍ମିକ ନିର୍ବୋଧତା ତୁଟିଯିବ, ଆପଣାକୁ ଖଣ୍ଡିତ ଓ ଆଂଶିକ ଭାବେ ଦେଖିବାର ବାଗ ବଦଳିଯିବ, ସମଗ୍ରତା ମଧ୍ୟରେ ଆପଣାକୁ ଦେଖିବାର ପର୍ବଟି ଆରମ୍ଭ ହୋଇଯିବ। ମନୁଷ୍ୟ ଦିବ୍ୟ ପ୍ରେରଣାରେ ସମର୍ଥ ହେବ, ଅନ୍ଧାର ଭିତରେ ପଶି ଆଲୋକକୁ ଜୟ କରିନେବା ପାଇଁ, ମିଥ୍ୟା ଭିତରେ ପଶି ସତ୍ୟକୁ ଜୟ କରିନେବା ପାଇଁ ଏବଂ ସର୍ବୋପରି ନିଜ ଭିତରେ ପଶି ତାକୁ ଏକ ବିଶ୍ୱାତ୍ମ ଆନ୍ତରିକତା ଓ ଶ୍ରଦ୍ଧାମୟତା ଉଦ୍ଦେଶ୍ୟରେ ଜୟ କରିନେବା ପାଇଁ। ମଣିଷ ଦିବ୍ୟ ସତ୍ତାର ପ୍ରତିଭୂରୂପେ ସତ୍ତା ଉଚ୍ଛେଦକାରୀ ସକଳ ଝଡ଼ଝଞ୍ଜାର ପ୍ରତିପକ୍ଷରେ ଛିଡ଼ା ହେବା ପାଇଁ ସାମର୍ଥ୍ୟ ଅର୍ଜିବ। ସେତେବେଳେ ଯାଇ ମନୁଷ୍ୟ ଓ ମନୁଷ୍ୟତାର ଯଥାର୍ଥ ଘର ବାହୁଡ଼ା ସମ୍ଭବ ହେବ। ଆପଣା ଅସ୍ତିତ୍ୱ ଆବରି ଦିବ୍ୟତ୍ୱର ଯଥାଯୋଗ୍ୟ ଅଭିଷେକ ହୋଇଯିବା ପରେ ମାନବାତ୍ମା ଦିନତ ମୁକ୍ତ ହେବ। ସେତେବେଳେ ସେ ଓ ତାର ଦିବ୍ୟତ୍ୱ ପରସ୍ପରଠାରୁ ଆଡ଼େଇ ହୋଇ ରହିବେ ନାହିଁ। ସେତେବେଳେ ମନୁଷ୍ୟ ନିଜ ସମେତ ଏହି ସଂସାରକୁ ପରମ ଦିବ୍ୟତ୍ୱର ସାର୍ବଭୌମ କର୍ତ୍ତୃତ୍ୱ ହାତରେ ବିନା ଆପତ୍ତି ଓ

0: ରେ ଅଥଚ ପରମ ଆନନ୍ଦରେ ନେଇ ସଅଁପି ଦେବାକୁ ସମର୍ଥ ହେବ। ସେହି ସମ୍ଭାବନାର ପ୍ରତିଶ୍ରୁତି ଦେଇ ବୋଧେ ଋଷିକଣ୍ଠ ଉଚ୍ଚାରିଛି, ଜୀବନଟା ତ କୋଳାହଳ ପଛେ ଧାଏଁ ହଳାହଳ, ଗୋଟାଇ ନେ ତୁ ଅମର ଚଳନ ମଳୟା ନୀଳେ ଭାସି ଚାଲୁ। ଦିବ୍ୟତ୍ୱ ପାଇଁ ଆପଣାକୁ ଭାଜନ କରିବାକୁ ହେଲେ ନିମିତ୍ତ ହୋଇପାରିବା ତେଣୁ ସର୍ବପ୍ରଥମ ଆବଶ୍ୟକତା। ମାତ୍ର ଜୀବନକୁ ଈଶ୍ୱରଙ୍କର ନିମିତ୍ତ ରୂପେ ଗଢ଼ିବାକୁ ଉଦ୍ୟମ କରିବା ମାତ୍ରେ ସର୍ବପ୍ରଥମେ ଏହି କୋଳାହଳ ହିଁ ବାଦ ସାଧେ। ଯେଉଁ ପର୍ଯ୍ୟନ୍ତ କୋଳାହଳ ଆଡ଼କୁ ମନ ରହିଥିବ ସେ ପର୍ଯ୍ୟନ୍ତ ଦିବ୍ୟତ୍ୱର ନିମିତ୍ତ ହୋଇପାରିବାରେ ଯେତେ ଅନୁରାଗ ନଥାଏ, ମୁଁ ନିମିତ୍ତ ହୋଇପାରୁଛି ବୋଲି ସମସ୍ତେ ଦେଖନ୍ତୁ ଜାଣନ୍ତୁ ବୋଲି ତାଠାରୁ ଅଧିକ ସେହିଭଳି ଏକ ଅଭିମାନର ଆଡ଼ମ୍ବର ରହିଥାଏ। ଦୃଶ୍ୟମାନ ସମସ୍ତ କିଛି ଭେକ ଓ ପ୍ରଦର୍ଶନର ଅନ୍ତରାଳରେ ନିମିତ୍ତ ହୋଇଥିବାର ଅସଲ ପ୍ରତ୍ୟୟଟି ନିଜ ଭିତରୁ ମିଳେ। ଭିତରେ ସମ୍ମତ ହୋଇପାରିଲେ ଯାଇ ମଣିଷ ନିମିତ୍ତ ହୁଏ। ଅଭିମାନର ଆଡ଼ମ୍ବର ଥିବା ପର୍ଯ୍ୟନ୍ତ ମଣିଷ ଠିକ୍ ଠିକ୍ ନିମିତ୍ତ ହୋଇପାରେ ନାହିଁ। ତେଣୁ ଦିବ୍ୟତ୍ୱ ଉପଲବ୍ଧିର ତାଗିଦରେ ମଣିଷର କୋଳାହଳ ଆପେ ଆପେ ବନ୍ଦ ହୋଇଯାଇ ସମ୍ମତ ହୋଇଯିବାର ପ୍ରହର ଆସିଯାଏ। ଦିବ୍ୟତ୍ୱର ଆହ୍ୱାନରେ ଥରେ ସମ୍ମତ ହୋଇଗଲେ ତେଣିକି ସେ ଅନ୍ୟମାନଙ୍କ ତରାଜରେ ଆପଣାକୁ ପକାଇ କଦାପି ତଉଲିବାକୁ ଯାଏ ନାହିଁ। ଆପଣା ଭିତରୁ ଆପେ ହିଁ ପ୍ରମାଣଟି ପାଇଯାଏ। ତାକୁ ବେଷ୍ଟନ କରି ଆତଜାତ ହେଉଥିବା ପ୍ରତ୍ୟେକ ମଣିଷ ତାକୁ ତାର ସମଧର୍ମ ଜଣେ ଜଣେ ସହଯାତ୍ରୀ ପରି ମନେ ହୁଅନ୍ତି। ସେଇଥିରୁ ସେ ଜୀବନର ଆନନ୍ଦଟିକୁ ଖୋଜି ନେଇପାରେ। ସେ ଆନନ୍ଦ ହିଁ ତା ଜୀବନର ଅସଲ ଉଚ୍ଚାଟକ ବା ପ୍ରେରକ ରୂପେ ରହିଥାଏ। ଆନନ୍ଦାନୁଭବର ହର୍ଷ ପୁଲକିତ ଉଚ୍ଚାଟନରେ ସେ ମଗ୍ନ ବିଭୋର ହୋଇ ରହିଥାଏ। ଜୀବନର ଅସଲ ସାଧନାକୁ ଏକ ବିଶେଷ ଅର୍ଥରେ ନିଜ ଭିତରର କୋଳାହଳକୁ ଶାନ୍ତ କରିବାର ସାଧନା ବୋଲି କୁହାଯାଇପାରିବ। ଭିତର ଶାନ୍ତ ହୋଇଗଲେ ଦିବ୍ୟତ୍ୱର ସ୍ୱର ଶୁଣାଯାଏ, ସେତେବେଳେ ବହିଷ୍କର ଚେତନା ଅନ୍ତର୍ମୁଖୀ ହେବା ପାଇଁ ବାଟ ଫିଟିଯାଏ। ଦିବ୍ୟତ୍ୱ ଉପଲବ୍ଧି ପାଇଁ ଆମର ସାଧନାକୁ ଶୁଭମୟ କରି ରଖିବାକୁ ଗଲେ ଆମେ ତେଣୁ ଶାନ୍ତ ହୋଇଯିବାର ପ୍ରକ୍ରିୟାଟିକୁ ସତତ ଥାନ ଦେଇ ରଖିଥିବା। ତାହାପରେ ଯେଉଁ ସ୍ୱରଗୁଡ଼ିକ ଆମକୁ ମୋଟେ ଶୁଭୁନଥିଲା, ଦିବ୍ୟତ୍ୱ ପ୍ରଯୋଜିତ ସେହି ସ୍ୱରଗୁଡ଼ିକ ଅତି ଅବଶ୍ୟ ଶୁଣିପାରିବା ଏବଂ ତାହାରି ଲୟ ଧରି ସୋପାନ ପରେ ସୋପାନ ଅତିକ୍ରମି ଯାଇପାରିବା। ନିଜର ସମସ୍ତ ହିଡ଼ବାଡ଼ ଖାଲଖଣା ଅତିକ୍ରମି ନିର୍ଦ୍ଧାରିତ ଗନ୍ତବ୍ୟରେ ପହଞ୍ଚି ଯାଇପାରିବା। ତାପରେ ମୁଣ୍ଡ ସଡ଼କ କରି ଉଦାତ୍ତ କଣ୍ଠରେ ଉଚ୍ଚାରଣ କରିପାରିବା, ମୁଁ ଅମୃତର ସନ୍ତାନ, ଶକ୍ତିର ତନୟ, ମୋର ଆଉ ଭୀରୁତା ନାହିଁ, ଜଡ଼ତା ନାହିଁ, ଆଲୋକାଳକୁ ପଛ କରି ମୁଁ ଆଉ ଦୌଡ଼ିଯିବି ନାହିଁ ଏବଂ ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବି ନାହିଁ। ଅମୃତରେ ମୋର ଅଧିକାର ନିତ୍ୟ ସିଦ୍ଧ, ମୁଁ ଅମୃତମୟ, ସଚ୍ଚିଦାନନ୍ଦମୟ, ଅହଂ ବ୍ରହ୍ମସ୍ମି।
1: ଶୁଣିଲେ ଆଲୋଚନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଆଲୋଚନା କଲେ ଶିରାବିନ୍ଦୁ ଭୂଷଣ ହୋତା, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ବିଦୁଷୀ ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଠୁମ୍ରି। ତବଲାରେ ସଙ୍ଗତ କରିଛନ୍ତି ପଣ୍ଡିତ ଚତୁର୍ଲାଲ, ସାରଙ୍ଗୀରେ ସହଯୋଗ କରିଛନ୍ତି ଉସ୍ତାଦ ସାବରୀ ଖାଁ। ବୋଲ ପାନି ଭରୋରି କନ୍।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଏଥିରୁ ଶୁଣନ୍ତୁ ପଣ୍ଡିତ ଯଶରାଜଙ୍କ କଣ୍ଠରେ କାଫି ଥାଟରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ଭାବପୂର୍ଣ୍ଣ ଏବଂ ଲୋକପ୍ରିୟ ରାଗ ରାଗ ବାଗେଶ୍ୱରୀ। ହାରମୋନିୟମ୍ରେ ଅଛନ୍ତି ଅପ୍ପା ଜଲଗାଓଁକର, ତବଲା ସଙ୍ଗତ କରିଛନ୍ତି କେଦାର ପଣ୍ଡିତ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଯଶରାଜଙ୍କ କଣ୍ଠରେ ଶୁଣିଲେ କାଫି ଥାଟରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର, ଭାବପୂର୍ଣ୍ଣ ଏବଂ ଲୋକପ୍ରିୟ ରାଗ ବାଘେଶ୍ୱରୀ। ହାରମୋନିୟମରେ ଥିଲେ ଅପ୍ପା ଜେଲଗାଓଁକର, ତବଲାରେ ସଙ୍ଗତ କରିଥିଲେ କେଦାର ପଣ୍ଡିତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।
0: श्रोता मैंने कार्यक्रम सुनते आकाशवाणी संबलपुर केन्द्र रु वर्तमान समय राति 10 जा प्रचार कर ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
2: ଆକାଶବାଣୀ ସମ୍ବଲପୁର, ଏହା ଛିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନ ଥି 12 ରାଜ୍ୟକେ ଦିଆଗଲା 10,000 କୋଟିନୁ ଅତ୍କା ଟଙ୍କା, ସୂଚନା ଦେଲେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶୁ ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ଦେଶାନ୍ତର କରାଯିବା ନେଇକରି ସରକାରଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଚଳିତ ଆର୍ଥିକ ବର୍ଷଟି ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନଥି ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଥି ଛାତ୍ରଛାତ୍ରୀମାନଙ୍କୁ ଅତ୍କା ଦକ୍ଷ କରବାର ଲକ୍ଷ୍ୟ ନେଇକରି କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକେ ବ୍ୟାପକ କରବାର ଲାଗି ସରକାର ପ୍ରୟାସ ଜାରି ରଖିଛନ୍, ସୂଚନା ଦେଲେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପଶ୍ଚିମ ଏସିଆ ପରିସ୍ଥିତି ଆଉ ଭୂମଧ୍ୟ ସାଗରୀୟ ଇଲାକାଥି ଭାରତର ସ୍ୱାର୍ଥ ବାବଦ ଜଡ଼ିତ ଭିନ୍ ଭିନ୍ ବିଷୟଥି ସାଇପ୍ରସ୍ର ରାଷ୍ଟ୍ରପତି ସାଙ୍ଗେ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଭାରତର ପରିଶ୍ରମୀ କୃଷକମାନଙ୍କର ଲଗାତାର ପ୍ରୟାସ ଲାଗି ଦେଶେ ଖୁବ୍ ପରିମାଣର ଖାଦ୍ୟଶସ୍ୟ ମହଜୁଦ ରହିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ କୃଷି ସମ୍ମିଳନୀ 2026 ଖରିଫ୍ ଅଭିଯାନ 2026ର ଉଦ୍ଘାଟନୀ ଉତ୍ସବଥି କହିଲେ କେନ୍ଦ୍ର କୃଷି କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ବିଜେପି ସରକାରର 2 ବର୍ଷର ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାଟି ହେଲା ଅନୁଷ୍ଠିତ। ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଟା ହେବା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ସାମାଜିକ ଗଣମାଧ୍ୟମଥି ଭିଭିଆଇଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆଣିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଇଜେ ଆଇବା ଦିନେ ଡିଜେଲ ବୋର୍ଡ ବଦଲେ ବିଦ୍ୟୁତ୍ ଚାଲିତ ଇଭି ବୋର୍ଡ ଚାଲ୍ବା ବୋଲି ସୂଚନା ଦେଲା ପର୍ଯ୍ୟଟନ ବିଭାଗ। ରାଇଜେ କାଲବୈଶାଖୀର ପ୍ରଭାବଥି କେତେଟା ଇଲାକାନ ତାପମାତ୍ରା ସାମାନ୍ୟ କମିଛେ। ଆଇବା 24 ଘଣ୍ଟା ଭିତରେ କାଲବୈଶାଖୀ ପ୍ରଭାବଥି କେନ୍ଦୁଝର, ଦେବଗଡ଼, ଅନୁଗୁଳ ଆଉ ସମ୍ବଲପୁର ଜିଲ୍ଲାନ ଜବର ବର୍ଷା ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନିର ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ଠିକ୍ 10 ବଜେ। ରଚନା ଶ୍ରୀମତୀ ସୁବ୍ରତା ବହିଦାର, ନିର୍ଦ୍ଦେଶନା ସଞ୍ଜୟ କୁମାର ମିଶ୍ର, ଉପସ୍ଥାପନା ଯୁବ ଉଦୟନ ଆସୋସିଏସନ୍ ସମ୍ବଲପୁରର କଳାକାରମାନେ।

0: ଆଏ କୋର୍ଟ କାମ ଆରମ୍ଭ ହେଇଗଲାନ, କେତେ ବାଜିଲାନ ଘଡ଼ିନ? 11 କାହାରିର୍ ଦେଖା ନାଇଁ। ମୁଇଁ ଯେ ବେଡ଼ା ବାଗିର୍ 9:50 ନୁ ପ୍ଲାଟଫର୍ମ ନ ଲେଟ୍ ଟ୍ରେନ୍କେ ଯୁଗ୍ଲା ମେତାନ୍ ଯୁଗିଛେଁ। ମୋର୍ ଘଡ଼ି ଗୁଡ଼ା ନସି ନେଇଯାଇ ତ ହେ ଏକା ସମିଆ ତ ପୁତେ ସମିଆ ଜ୍ଞାନ୍ତି ମାଷ୍ଟ୍ରି କରି ପକାଲେ ନ ରହ ଆଜ ଆଉ କାହାରିର୍ ମୁହଁ ନା ଦେଖେନ। ମୁଇଁ ଯେତ୍କିରି ତାଙ୍କ ନିକେ ଠଟେଇ ହେଇଯାଉଛେ ଶଶୀରେ ସେତ୍କିରି ମୋତେ ଠେଲା ତେଲ ଯାଉଛ।
1: ନମସ୍କାର ତ୍ରିପାଠୀ ବାବୁ।
0: ନମସ୍କାର ନମସ୍କାର ଦେବାଶିଷ।
1: ଆଜ୍ଞା
0: ସୋର୍ କରି କରି ଆଇବାରଟା ବଡ଼ ହେବ ତ
1: କେନ୍ତେଇ ନାଇଁ ଆଇତି ଆଜ୍ଞା, ନୌକରିକେ ନେଗ୍ଲେକ୍ଟ କଲେ ଛୁଆ ପିଲା ଗୁଲଗୁଲା ନାଇଁ ହେଇଯିବେ।
0: ବଢ଼େ ବୁଝବାର ପିଲା ତୁମେ ହୋ ଆଁ, ଆଉର୍ କେନ୍ତା ଟିକେ ନେଗ୍ଲେକ୍ଟ ବୋଲସନ୍? 11:10 ହେଲାନ, ତୁମ ଟିକେ ଚେତାନେ ପୁଷବାର
1: କଥା କାଣା କି ଆଜ୍ଞା? କବିତା ଲେଖୁନ୍ ଲେଖୁନ୍ ବନେ ରାତ ହେଇଗଲା, ସକାଳୁ ଉଠୁନ୍ ଉଠୁନ୍ ନ, ଜଲ୍ଦି ଗାଧି ଗୁଧା କରି ମୁହେଁ ମୁଠେ ଭରିକିରି ଅଫିସ ବାହାରୁଛେ କି ସାଲି ଆଉ ଶ୍ୱଶୁର ହାଜର। ସାଲିର୍ ପ୍ଲସ୍ ଟୁ ଫାଇନାଲ ଇୟର।
0: ପ୍ଲସ୍ ଟୁ ପଢ଼ୁ କି ପ୍ଲସ୍ ଥ୍ରୀ ପଢ଼ୁ, ମୁଇଁ କେନ୍ କୋଚିଂ ସେଣ୍ଟର ଖୋଲିଛେ ଯେ ହୋ?
1: ମାସର 25 ନୁ କିରାନୀ ନୌକରି ଥି ପକେଟର ହାଲ ଚାଲ ତ କିଡ଼େ ଗୁଲଗୁଲା, ଆପଣ ଜାଣିଛନ୍। ଖଞ୍ଜା ଖଞ୍ଜି କରୁନ୍ କରୁନ୍ ବେଲ ହେଇଗଲା।
0: ମୁଁ ଥୋଡ଼େ ଦିନଙ୍କର କଥା କହୁଛେ, ଏ ଫି ଦିନ ଆଉ କୁନୁ ଆଉଛନ୍? ଫାଲତୁ କାରଣ ନାଇଁ ବତେଇ କରି ଯେନ୍ସି ପ୍ରକାର କାଗଜ ପତର ଅପ୍ ଟୁ ଡେଟ୍ କରି ପକ।
1: ଆଜ୍ଞା
2: ବାପରେ ଏତ୍କିରି ଧୁଇଲ ଇନଫେକ୍ସନ ହେଇଯିବା।
0: ଘର ଦ୍ୱାରକେ ଖାଲି ପକେଇଥିଲେ ଯେନ୍ ଅବସ୍ଥା ହେସି ବୁଝିଲ, ଦିନାଦୁ କବିତା ଲେଖାକେ ଛାଡ଼ି ନେଇକରି ଅଫିସର କାଗଜ ପତ୍ର ଲେଖାଲେଖି କର, କଲେକ୍ଟରଙ୍କର ପ୍ରୋଗ୍ରାମ ଅଛେ ପରେ ହୋ।
1: ଆଜ୍ଞା କାଁ କରବେ, ଘାଏ ଅଧେ ଲେଟ୍ ହେଇଯାଏସି ନ।
0: ବୟସରା ମାନେ ହେବିଟ ହେବିଟ ହେଇଗଲାନ ତୁମର ମାନଙ୍କର?
1: ନାଇଁ ଆଜ୍ଞା, ଇନୁ ଇନକେ ପଞ୍ଚଲ ହେବାର୍କେ ପଡ଼ବା।
0: ଆର୍ ନାଇଁ କହନ, ତମର ମାନଙ୍କର କଥା ନାଇଁ, ମୋତେ ଗେଜେଟର ରାଶିଫଲ ମେତାନ ଲାଗ୍ସି, ଲେଖା ହେଇଥିବା ଗୁଟେ ଆର ଘଟବା ଗୁଟେ। କର କର କାମ କର।
3: ହ୍ୟାଲୋ ଦେବାଶିଷ।
1: ଆରେ ଶ୍ୟାମଲ, ଗୁଡ୍ ମର୍ଣ୍ଣିଂ ସାର୍।
0: ଦିନ 11:30 କାଇଁ ଗୁଡ୍ ମର୍ଣ୍ଣିଂ ହୋ?
3: ପହଲା ବେଡ୍ ଗାର୍ଡ ତି ଗୁଡ୍ ମର୍ଣ୍ଣିଂ କହିଲେ କିଛି ଅସୁବିଧା ନାଇଁ ନ ସାର୍?
0: ମୋତେ ଇଂରାଜୀ ବ୍ୟାକରଣ ନାଇଁ ପଢ଼ ହୋ, ଇଟା ଅଫିସ ଆବାର ସମିଆ ହେ।
3: କଥା କାଣା କି ସାର୍, ବନେ ରାତ ତ କ୍ରିକେଟ ଦେଖିନେଲି ତ ଟିଭି ତି, ସକାଳୁ ଉଠି ନା ହେଲା। ଓଃ କାଣା ସାର୍, ସାର୍ ସଚିନ ଘୋଟ ଗୁନ୍ଦାଲ କରିନେଲା, ଖାଲି ଚୌକା ଛକା ଚୌକା ଛକା ଗହଦି ଗଲା ବୋଲର ମାନଙ୍କୁ।
0: ନୀଲଜ ଘରେ ସେର୍ରା କୁନୁଆ ହୋଇ ହୋ, ସଚିନର ଚୌକା ଛକା ଉଣେଇ ଉଣେଇ ତୁମେ ଉସିନ୍ଦ୍ରା ରହିଲ ରାତ ସାରା। ହେଲେ ଇଆଡ଼େ ଯଦି ମୋର ଗୋଟେ ଲେଖାତି ସାହେବ ତୁମକୁ କ୍ଲିନ୍ ବୋଲ୍ କରିନେବେ।
3: କ୍ଲିନ୍ ବୋଲ୍ଟ? ଆପଣ କ୍ରିକେଟର ଟର୍ମ ମାନେ ଜାଣସନ୍ ସାର୍?
0: ମୁଇଁ କାହିଁ ଜାଣମି, ମୁଇଁ ଗୋଟେ ବୋଲ ଦେ ତ।
3: ନାଇଁ ସାର୍।
0: ବସ ତୁମର ସିଟ୍ ନ, କେଡ଼େ କଷ୍ଟ ନୌକରିଟେ ପାଇଛ।
3: ସରି ସାର୍, ଆଉ ଲେଟ୍ ନାଇଁ ହୁଏ।
0: ଇନ୍ତା ଶୁନି ଶୁନି ମୋର ବାଲ ପାଚି ଗଲାନ, ଆଉ ସହି ନାଇଁ ହୁଏନ। ନାଇଁ ନାଇଁ ଆଉ ସହି ନାଇଁ ହୁଏନ, ଏତକର ଯେ 10 ତକ ନାଇଁ ଆଇଲା ମାର୍ତେଲ ଜିମିନ, ମାର୍ତେଲ ଜିମିନ ଲାଲ ଛକି, ତେଥିରୁ ତମର ମାନଙ୍କର ସୋର ହେବା।
3: ମରିଜ ମୁଁ ସାର୍, ଦରମା କଟିଗଲେ ମହଙ୍ଗା ନ ଚଲି ହେବା କେନ୍ତା?
0: ସବୁ ତ ଜାଣୁଛ, ସୁଧରି ଯାଅ। ଏତକର
3: ଏତକର ଏତକର କରେକ୍ଟ 10 ସାର୍। ସାର୍
0: କାଁ ହେଲା?
3: କରେକ୍ଟ 10
0: ହଁ, ହେଟା ସମୟ ବତାବା, ହେ ଟାଇପ୍ ମେସିନ୍ ଧର, ଯାହା ଖଣିଆ ଅଛେ ପିଟି ନିଅଜ।
1: କେତେ ପିଟିଲା ହ ସଚିନ?
0: କହି ନିଅ ହ ଶ୍ୟାମଲ।
3: 187 ବଢ଼ିଆ ଫର୍ମତି ଅଛେ ହୋ।
0: ନିଜେ କେନ୍ତା ଫର୍ମତି ଅଛ ଟିକେ ଭାବି ଦେଖ, ସଚିନ ବିଚାର ତ ଠିକ୍ ପିଟୁଛେ। ହେଲେ ବାବୁ ତମେ ଦିନ ସାରା ଫାଲେ ବିଲ ପିଟି ନାଇଁ ପାରବା।
3: ଏତକିରି ଷ୍ଟ୍ରିକ୍ଟ କିଏ ନାଇଁ ହୁଅନ୍ ସାର୍?
0: ଜାନିଛେ, ପୁଟପୁଟାବ, ଇ ନେଗେଟିଭ ରିଆକ୍ସନ ହିଁ ଇ ଦେଶକେ ବରବାଦ କରିଦେଲାନ। ପୁଟପୁଟାବାର ଛାଡ଼ି ଦେଇକରି ପିଟି ନିଅ ସବୁକେ, ଟଙ୍କିକେ ପାଏନ୍ ନ ଗଲା ବେଲ୍କେ ଇ ବୁଢ଼ାକେ ଅବିଶ ମନେ ପକାବ। ପିଟ ପିଟ, ପାହାଡ଼ ବାଗରେ ଗଦା ହେଇଯାଏ ଫାଇଲ, ପିଟ ହ, ମୋତେ କାଣା ଦେଖୁଛ?
3: ପିଟୁଛେ ସାର୍।
0: ଘରର ବଡ଼ ପୁଅ ନାଇଁ ହେବ କି?

0: କାଣା ହେଲା ଆଜ୍ଞା, ହସିଲେ ଯେ?
1: ନ୍ୟୁଜ୍ ହେଡ୍‌ଲାଇନ୍ ପଢ଼ିକିରି ହସୁଛେ।
0: ଏଭରର୍ ନ୍ୟୁଜ୍ ପେପର୍ ଓଲ୍ଟା ଲାଗି ତ ଖାଲି ସବୁ କନକନିଆ ଖବର, ଏକ୍ସିଡେଣ୍ଟ, ଅପହରଣ, ରେପ, ମର୍ଡ଼ର, ରାହାଜାନୀ। ହେଲେ କାଁ ଖୁସିର ଖବରଟେ ବାହାରିଲା ଯେ?
1: ପଢ଼ି ଦେଖ ତ ଅନିଲ,
0: ରୁଟିରେ ଜଗନ୍ନାଥଙ୍କ ଆବିର୍ଭାବ।
1: ହସବ ନାଇଁ, ଆଉ କାଇଁ ଠାନ୍ ନାଇଁ ମିଳିଲା ଜଗନ୍ନାଥଙ୍କୁ?
2: ନାଇଁ ନାଇଁ, ଭଗବାନ ତ ପ୍ରତି ଅଣୁ ପରମାଣୁରେ ଅଛନ୍, ଏଟା ରୁଟି ଆ ସର୍ବବ୍ୟାପୀ ପରେ ସେ ରୁଟିରେ ରହିବେ ନାଇଁ।
3: ଯେ ଇ ପ୍ରବଚନଟା ବେଲବୁଡ଼ିଆ ଶୁଣାଲେ ଭଲ ହେତା ଦେବାଶିଷ।
2: ସରି, କାଁ କରବେ,
3: କାଣା କରି ହେବା। ଇଂରେଜ ମାନେ ପଲେଇ ଗଲେ, କାହିଁ ଗଲେ
4: ପଲେଇ ଗଲେ
3: ହେଲା, ବନେ ୱାର୍ଡଟେ ଛାଡ଼ି ଦେଇକରି ଗଲେ, ବନେ କରି ଲାତେ ମାରି ନିଅ, ସରି କହିଦେଲେ ପାର, ଛଟକିବାର ଲୋକ ଛଟକୁ ଥାଉ।
5: ତ୍ରିପାଠି ଆଜ୍ଞା ନମସ୍କାର।
3: ନମସ୍କାର
5: ପଟ୍ନା ଆଜ୍ଞା ନମସ୍କାର।
1: ଆରେ ସୁଜିତ ନମସ୍କାର।
6: ନମସ୍କାର,
5: ଗୁଡ୍ ମର୍ଣ୍ଣିଂ। ନମସ୍କାର
3: ସୁଜିତ
5: ଆଜ୍ଞା,
3: ତମର ଘଡ଼ି ଠିକ୍ ଟାଇମ୍ ବତଉଛେ ତ?
5: ମୋର ଘଡ଼ି ତ ସବୁବେଳେ ଟିପ୍ଟପ୍ ଆଜ୍ଞା।
3: କେତେ ବାଜିଲାନ
5: ଆପଣ ପିନ୍ଧିଛନ୍ କାଇଁ ଯେ?
3: ମୋର ଘଡ଼ି ଉପରେ ମୋର ଆଉ ଭରସା ନାଇଁ ନ ବାବୁ।
1: ଏତକିରି କିନ୍ଦ୍ରା ବୋଲା କାଁ କରୁଛ ହ? କହି ନିଅ ହୋ, କାଁ ହେଲା ଯେ ଅଫିସ୍କେ ଆଇବା ଡେରି ହେଲା ଯେ?
5: ହଁ, ସକାଳୁ ଗାଧି ପାଧିକିରି ମନ୍ଦିରକେ ଯାଇଥିଲି, ମନ୍ଦିରକେ ଢୁକିଲିକି ଦେଖିଲି ଯେ ପିଲାଗୁଡ଼ାଦୁ ପୂଜାରୀ ସାଙ୍ଗେ ଆର୍ଗୁମେଣ୍ଟ କରୁଛନ୍।
0: କାଁ ହେଲା ଯେ?
5: ପିଲାମାନେ କହୁଛନ୍ ପୂଜାରୀକେ ତତେ ଚନ୍ଦନ ମଖାବାରକେ ପଡ଼ବା, ପୂଜାରୀ କହୁଛେ ବହନି କର ମଖାମି
0: ଗୁଡ଼ି ଦିପେର ବହନି।
5: ଶୁନ ନ, କଥାଟା ଏତକି ଦୂରକେ ପଲାଲା ଯେ ପିଲାମାନେ ପୂଜାରୀର ଏଗେନ୍ଷ୍ଟ ଷ୍ଟ୍ରାଇକ୍ କରବାର୍କେ ଧମକି ଦେଲେ, ତର୍ସରେ ସେମାନଙ୍କୁ ବୁଝେଇ ସୁଝେଇ କରି ବଟାଲି, ଘରକେ ଫେରୁନ୍ ଫେରୁନ୍ 10:30। ସେନୁ
2: ବେଲେ ମାପ୍ରୁ ମାନେ ମନ୍ଦିର ଛାଡ଼ିକି ରୁଟି ପାରୁଟିନ ନାଇଁ ରହିବେ?
3: ବାଟ ଯାକର କୈଫତ ମାନେ ଘୁଷି ଘୁଷି କରି ଆଇଥିସ କାହୁଁ? କଥା ନେଇ କହିକିରି ଭୁର୍ତ୍ତେ ନେମି ବୋଲୁଛ? ପାନ ଦୋକାନେ ଚାହା ଦୋକାନେ ଫାଲତୁ ରାଜନୀତି ଚର୍ଚ୍ଚା କଲେ ଅଫିସ ଆଇବାର ସମୟ ଜଣା ପଡ଼ବା?
5: ଛୁଚାଟାକେ ଆପଣ ସିରିୟସ୍ ହୁଜନ ଆଜ୍ଞା, ରାତ କାମ କରିନମା।
3: ଇ ଦୁଇ ଖୁନା ପୁଣିକିଆ ଘୁଷବାରକେ ଯେନ୍ ଛୁଆ ହଦରୁଛେ, ସେ ଛୁଆକେ 15 ଖୁନା ପୁଣିକିଆ ଘୁଷବାର ଟାକ୍ସ କେନ୍ ମାଷ୍ଟର କେନ୍ ଭରସାତି ଦେବା କହ ତ? ଯ ତୁମର ସିଟ୍କେ ଯ
5: ଆଜ୍ଞା।
1: କେତେ ବାଜିଲା ଗା? ହେଁ, 12 ଡେଗି ନେଲାନ? ମୁଇଁ ଯାଏସି ନର୍ସରୀରୁ ନାତିକି ନେଇକରି ଘରୁ ଛାଡ଼ି ଆମେ।
3: ଏ ବନ୍ଧୁ ଶୁନ ତ,
1: କାଁ ହେଲା ହୋ, ବଡ଼ା ସର ଆଗେ ଡାକୁଛ କହ ତ?
3: ଦରମାଟା ମାସେ ମୁଇଁ ଘରକେ ପଠେଇଦେମି, କେତେ ହାୟମାୟ ହେଇକରି ଅଫିସ୍କେ ଆଉଥିବ, ମନ୍ତ୍ରୀର ଭେନେଇ ହ ତ, କିଏ କାଁ ଯେ ତୁମକୁ ତାଗିଦ କରବା?
1: ଅଳ୍ପ ଜିମି ହୋ, ତମେ ଇନୁ ବସିକରି ତେତେଲ ପତର୍ତି ଖଲି ଦନା ଟିପି ଟିପି ସକୁ ନୁକସାନ କରୁଥ।
3: ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ
1: ହୟ ହୋ, ତମକୁ ଡାଇବେଟିସ୍ ହେଇଛେ ବୋଲି ମୁଇଁ କାଁ ଯେ ମିଠା ନା ଖାମି?
3: ଖ ଥାଲି ଥାଲି ମିଠେଇ ଖ, ଗୋବୋ ଗୋବୋ ଖ, ପେଟ ଫାଟ ତେଲ ଖ, କିଏ ମନା କରୁଛି?
1: ଖାମି, ଜରୁର ଖାମି।
3: ପଲାଲା ମହାତ୍ମା 47 ନ ଖେଦି ଦେଲେ ସିନା ହେମାନଙ୍କୁ, ଆଉ ଦିନାଦୁ ଶାସନ କରବାର ଥିଲା, ଡ୍ୟୁଟି ଖିଲାପ କରବାରଟା ଗୋଟେ ସାମ୍ବିଧାନିକ ଅଧିକାର ବନିଗଲାନ। ଛି ଛି ଛି ଛି, ଯାହିଁ ଦେଖବ ଖାଲି ଅରା ବଗା।
0: ଛାଡ଼ୁ ନାଜ୍ଞା, କାଁ ଯେ କହିକରି ମୁଁ ଗନ୍ଧାବେ।
3: ହଁ ହଁ, କାମ କର ଦେବାଶିଷ, କେତେ ଦୂର କଲ?
0: ଚାଲିଛେ ଚାଲିଛେ ଆଜ୍ଞା।
3: ଅନିଲ, ଆଜି ଡାକ
0: ନାଇଁ ପହଞ୍ଚିବାର ତାଲ।
3: ଇ ବୁଆ ଶ୍ୟାମଲ, ଇ ଟାଇପ୍ ମେସିନ୍ ଦି ସାଇଲେନ୍ସର ଫିଟିଂ କରିଛ କେଁ? ଠୁକୁଡ଼ ଠାକୁଡ଼ କିଛି ନାଇଁ ଶୁଭାର ଯେ।
0: ଆଉଟ ଆଉଟ ଆଉଟ,
3: କାଁ ହେଲା ରେ? ତମର ପିଚ୍ ଚଢ଼ି ନେଇ ଯାଇ ତ?
0: ଲାରା ଲାରା ଆଉଟ ହେଇଗଲା ସାର୍।
3: ଯେ ତମର କାଁ ଗଲା? ଭର ଭର ହେ ଇୟରଫୋନ୍ କେମ୍ ଗୁନାତି
0: ଭରୁଛେ ସାର୍। ହେନ୍ତା କହିବେ ବେଲେ ହେବା ଆଜ୍ଞା, ଆମକୁ ସମକୁ ତ ଫେର ଦେଶପ୍ରେମ ଦେଖାବାର୍କେ ପଡ଼ବା ନାଇଁ?
3: କ୍ରିକେଟ କମେଣ୍ଟ୍ରି ଶୁଣିକରି ଦେଶପ୍ରେମ ଦେଖଉଛନ୍, ଯଦି ଦେଶପ୍ରେମ ଉଛଲି ପଡ଼ୁଛେ ବେଲେ ବନ୍ଧୁକଟେ ଲେଖା ଧରିକରି ବର୍ଡ଼ର୍କେ ଯ। ଭଗବାନ କରୁନ୍ ତମେ ଯେନ୍ତା ଅଫିସ୍ ନୁ ଆଉଟ୍ ନାଇଁ ହେଇଯ।

0: ଏଇଟା ଷ୍ଟେଡିୟମ୍ ନୁହଁ, ସେ ଅଫିସ୍ ଆ ଅଫିସ୍, ବୁଝିଲ?
1: ହଁ ବୁଝିଲି।
0: ସବୁ ବୁଝିକରି ନାଇଁ ବୁଝବାରଟା ଆମର ଗୋଟେ କଲଚର ହେଇଗଲାନ।
1: ସରି ସାର୍।
0: ତେଲ ଚିଟ ଲାଗଲା କାନ୍ଥିତି, ଯେତେ ସଫେତି ରେତଲେ ବିଲ ହେ କଲିଆ ଏନ। ମନ୍ତନ ଦେଇକରି କାମ କର, ମୁଇଁ ୟୁରିନାଲ୍କେ ଯାଉଛେ, ହଁ ଗପ୍ ତପ୍ କରବ ନାଇଁ।
2: ଶୁଣିଲ ତ ପିଲେ, ମାଷ୍ଟ୍ରେ କାଣା କହିଲେ, ଗପା ଗୁପି କର ନାଇଁ, କଲେ କଲେ ପଢ଼ୁଥ ଅକ ଚକ।
3: ଇନୁ ଗଲା କି ଭାରତ ସ୍ୱାଧୀନ ହେଲା ବାଗି ଲାଗ୍ଲା ରେ ବୁଆ।
4: ବଢ଼େ ମାନ୍ଦା ଲୋକଟେ ହୋ, ଖେଲକେ ମନ ନାଇଁ, ନାଟ ତାମସାକେ ମନ ନାଇଁ, ସାହିତ୍ୟକେ ମନ ନାଇଁ, ରାଜନୀତିକେ ମନ ନାଇଁ, ଯେତେବେଳେ ଦେଖବ ମୁହଁକେ ଭୁଗା ଆଡ଼କି କରିଛେନ।
1: ଘରେ କେନ୍ତା କରୁଥିବା ହୋ?
5: ତୁମ ପଢ଼ ହୋ, ଶୁଣି ଶୁନା ପକାଲେ ନେଇ
4: ମୁଇଁ ଡାଲ ଘୁଷି ନବୁଆ, ନାହେଲେ ଡାଇରେକ୍ଟର ନୁ ହୁଡ଼ା ଖାଇମି।
3: ହେ ଆଇଲାନ
0: ତିରପାଠୀ, କେନ୍ତା ସିଟ୍ ନୁ ଖସରୁ ବୋଲୁଥିଲ କାହିଁ ହୋ? ଘାଏ ସିଟ୍ ଛାଡ଼ି ଦେଲେ କି ଚାଲା ଟୁପୁର ଟାପୁର ଫୁସୁର ଫାସୁର, ଯେତେ ବଢ଼ିଆ ପ୍ୟାଣ୍ଟ କୁର୍ତ୍ତା ପିନ୍ଧିଲେ ବି ଖସୁଆ ଖୁଜାବାରଟା ଛାଡ଼ବା। ମୋର ମୁହଁକେ କାଣା ଦେଖୁଛ ସମର ପିଟ ହୋ ପିଟ। ଟୁକେଲଟା ଏତ୍କି ବେଲ ତ ବି ନାଇଁ ଆସ୍ଲା, କହିଲେ ମୋଲ ସହିଲେ ମୋଲ।
1: କାଏଁ କହିବେ ଆଜ୍ଞା, ମାଝି ଲୋକ କାଏଁ ଯେ କହିକିରି ବିପଦ ମୁଡ଼ାବେ। ସୁପ୍ରିମକୋର୍ଟ ତ ଅର୍ଡ଼ର କରିନେଇଛେ, ଅଫିସ ପାତିନ ମାଝି ଲୋକକୁ ଯେ ମିସବିହେଭ କରବା, ଜାମିନ ବି ନାଇଁ ମିଲେନ। ଆପଣ ତାର ଭଲ ଲାଗି କହିବେ, ହେଲେ ସେ ଲଗେଇ ଲୁଗା କରି କମ୍ପ୍ଲେଣ୍ଟ କରିନେଲେ ଆପଣ ଇ ବୟସେ ବି ଅଞ୍ଚା ଭୁଆ ହେଇଯିବେ।
0: ସତେ ତ ବିଲେଇ ପଡ଼ିଛି ଅର୍ କଲେ ମୂଷା ମାରୁଛେ ଚଟକୁନି।
3: ହେଲେ ଆଜି ସୋସାଇଟି ନା ଫିମେଲ ମାନେ କମ୍ ନିର୍ଯାତିତ ହଉଛନ୍।
0: ସତ ଆଏ, ହେଲେ ନିଏର ତରାଜୁର ପାସଂ ଠିକ ନାଇଁନ ବୋଲିକରି ହାତୀ ଛିଙ୍ଗଲି ଯାଉଛେ ଆର ମୂଷା ରହି ଯାଉଛେ। ଛାଡ଼ ଛାଡ଼,
1: ସୁନନ୍ଦା ନାନି ଜରେ ପଡ଼ିଛନ୍ ବାଗିର।
0: ତମକୁ ପଚାରାଲି, ତମେ ତାର ଗାଡ଼ିଆନ?
1: ନାଇଁ ଯେ, କାଲ ରସ ରସ ହଉଛେ ଦିହି ମୁଡ଼ ବୋଲି କହୁଥିଲେ ତ।
0: ଚିଙ୍ଗ ମେତାନ ହେ ସୁନନ୍ଦା ଟପିକେ ଆର ନାଇଁ ଲମନ, ସେ ନରେଶ ରବି ଦେଖାନି।
3: ଦେଖୁନ୍ ତ ଆଜ୍ଞା, ଭୁଲି ଯାଉଛେ ଯେ ନରେଶ ମିଶ୍ର ଛୁଟି ଦରଖାସ୍ତ ଦେଇଛନ୍ ମୋର ହାତେ, ଆଦେ ନଉନ୍
0: ଦିଅ। ଏ କାଣା ଲେଖିଲେ ବାବୁ? ହେ ପ୍ରଭୁ, ଏଜୁକେସନ୍ କେନ୍ ସ୍ତର ନ ପହଞ୍ଚିଲାନ, କାଣା ଲେଖିଛନ୍ ବାବୁ? ଆଇ ଏମ୍ ଅନେବଲ୍ ଟୁ ଜଏନ୍ ଅଫିସ୍ ବିକଜ୍ ଆଇ ଏମ୍ ସଫରିଂ ଫ୍ରମ୍ ଏ ଗେଷ୍ଟ ସଫରିଂ ଫ୍ରମ୍ ଏ ଗେଷ୍ଟ ଗଲି କନ୍ଦିନ ଗଣେଶ ପୂଜା କରି କରିବି ଏଜୁକେସନ୍ର ଇ ଗୁଲଗୁଲା ଅବସ୍ଥା।
1: ଆଜ୍ଞା ମୁଇଁ ଟିକେ ୟୁରିନାଲ ନୁ ଆଉଛେ।
0: ଜ ଜ ଜ ମୋତେ କାଁ ଯେ ଆଦେଶ ମାଗୁଛ, ସ୍ୱାଧୀନ ଦେଶ ଯିଏ ଯାହିଁ ଯାଉଛ, ଜ
1: ଜଲ୍ଦି ଯାଇକିରି ଆଉଛେ। ଆଜ୍ଞା
4: ପ୍ରେମଶିଲା।
0: ପ୍ରେମଶିଲା ଭୁମକୁଛ କାଁ ହୋ? ଇବୁଆ ଇଟା କାଣା ତାମସା କଲେନ?
4: ସେ ତମେ ମୋତେ ଠକି ନେଲ ପ୍ରେମଶିଲା, ହେଲେ ମୁଇଁ ତମକୁ କେବେ ଭୁଲି ନାଇପାରେ।
1: ୱା ୱା ୱା ୱା ୱା ୱା ୱା କାଁ ଏକ୍ସପ୍ରେସନ୍,
4: ଜନମ ଜନମ ଧରିକରି ମୁଇଁ ତମର ହେଇକରି ହି ଜନମ ନେମି ପ୍ରେମଶିଲା।
3: ୱାହ କାଁ ମଡ୍ୟୁଲେସନ୍ ଡାଇଲଗ୍ର,
1: କାଁ ଷ୍ଟେପିଂ।
4: ତମେ ମୋତେ ଭୁଲିଗଲ ଦୁଃଖ ନାଇଁ, ହେଲେ ମୋର ଭଲ ପାଇବାରଟାକେ ତମେ ଭୁଲିଗଲ।
1: ୱା ୱା ଏକ୍ସିଲେଣ୍ଟ ଏକ୍ସିଲେଣ୍ଟ ଆକ୍ଟିଂ।
0: ତମକୁ ଭୂତ ଭୂତା ଧରିଛେ କାଁ, କାଣା କାଣା କହିକିରି ବେଲ ବେଲଉଛ ଯେ?
4: ନାଟକର ଡାଇଲଗ୍ ପଢ଼ିଲେ କି ମୁଇଁ ଟିକେ ଇମୋସନାଲ ହେଇଯାସି ଆଜ୍ଞା।
0: ଇନ୍ତାଟା ଗାଡ଼ି ମୋଟର ଗଲା ବେଲକେ ଜୋଖାଟେ ବୋଲିକରି କଣ୍ଡକ୍ଟର ବାଟେ ଉତରେଇ ଦେବାନ, ଇମୋସନ୍କେ ଟିକେ ଲଗାମ ଦିଅ, ବୁଝିଲ ବାବୁ? ତମେ ନୌକରୀ ଛାଡ଼ି ଦେଇକରି କେ ନାଟ ପାଟି ନ ମିଶିଯ, କିରାନୀ ନୌକରୀ କରି କରି ତୁମର କଳାକାର ଜୀବନକେ କାଁ ଯେ ନଷ୍ଟ କରବ।
4: ମାଫ କରିବେ ଆଜ୍ଞା, ଡାଇଲଗ୍ ନାଇଁ ଘୁଷିଥିଲେ ଡାଇରେକ୍ଟର ନୁ ହୁଡ଼ା ଖାଇଥିତି ତ।
0: ସରକାରୀ ନୌକରୀ କିଏ ହୁଡ଼ବା, ନାଇଁ ମୋତେ ଆର ନାଇଁ ବିରିଝନ, ମାଇକି ବିରିଝିଲେ ସସ୍ପେଣ୍ଡ ହେବାଟା ବାନ୍ଦ ହେଇଯାଏ। ରହ ସାହେବ ଆସୁନ।
4: ହେଇଗଲା ଆଜ୍ଞା, ଆଉ ଭୁଲ ନାଇଁ ହୁଏନ, ମାଫ କରୁନ।
0: ତୁମ ପଢ଼ ହ, କାଇଁ ଧୋକାଟି ଆଇଛି ଅଫିସ କି ଯେ, ଇ ଝରକାକେ ବନ୍ଦ କଲେ ସେ ଝରକା ଖୋଲି ଯାଉଛି, ସେ ଝରକାକେ ବନ୍ଦ କଲେ ଇ ଝରକା ଖୋଲି ଯାଉଛି। ଇ ଦେବାଶିଷ ବାବୁ କାଣା କାଣା ଗାରିଛନ୍ କାଗଜତି, କାମ ଧନ୍ଦା ଛାଡ଼ିକରି କବିତା ଲେଖା ଚାଲିଥିଲା, କାଣା ଲେଖିଲେ? ପ୍ରିୟତମା ତୁମେ ଆସିଲେ ଲାଗେ ମୋତେ ସୂର୍ଯ୍ୟ ଉଇଁଲା ଭଳି, ତୁମେ ହସିଲେ ଲାଗେ ମୋତେ ପଦ୍ମ ଫୁଟିଲା ଭଳି, ତୁମେ ଖାଲି ତୁମେ ଯେଉଁଠି ଦେଖ ଖାଲି ତୁମେ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର ଥାନେଦାର, ଶିଳ୍ପୀ ବାପି ଲେହେରୀ, ଅନୁରାଧା ପୌଡ଼ୱାଲ ଏବଂ ସାଥୀ, ଗୀତ ରଚନା ଇନ୍ଦିୱାର, ସଙ୍ଗୀତ ବାପି ଲେହେରୀ।

0: करण पर केंद्रीय मंत्री ने कहा कि प्रधानमंत्री आवास योजना ग्रामीण के अंतर्गत स्वीकृत लगभग 75% मकान या तो महिलाओं के नाम पर हैं या संयुक्त स्वामित्व में हैं। महान उर्दू शायर बशीर बद्र का आज मध्य प्रदेश के भोपाल में निधन हो गया। वे 91 वर्ष के थे। उन्होंने दोपहर करीब 12 बजे अंतिम सांस ली। बशीर बद्र लंबे समय से स्मृति दोष से पीड़ित थे। साहित्य और संगीत नाटक अकादमी में योगदान के लिए उन्हें 1999 में पद्मश्री पुरस्कार से सम्मानित किया गया। साथ ही 1999 में ही उन्हें काव्य संग्रह आस के लिए उर्दू साहित्य अकादमी पुरस्कार भी मिला। प्रधानमंत्री नरेंद्र मोदी ने आज नई दिल्ली में जनजाति सुरक्षा मंच के प्रतिनिधियों से मुलाकात की। श्री मोदी ने कहा कि जनजातीय समुदाय के प्रति मंच का समर्पण वास्तव में सराहनीय है। उन्होंने कहा कि बैठक के दौरान जनजातीय समुदाय के विकास और सशक्तिकरण से जुड़े विभिन्न मुद्दों पर सार्थक चर्चा हुई। हांगकांग में आज से शुरू हुई 22वीं एशियन अंडर 20 एथलेटिक्स चैंपियनशिप के पहले दिन भारत की युवा महिला धाविका निपम ने शानदार प्रदर्शन करते हुए कांस्य पदक जीत लिया। निपम ने महिलाओं की 100 मीटर दौड़ में 11.62 सेकेंड समय के साथ तीसरा स्थान हासिल किया। निपम के नाम अंडर 20 महिला 100 मीटर का राष्ट्रीय रिकॉर्ड भी दर्ज है। 4 दिवसीय ये चैंपियनशिप 31 मई को सम्पन्न होगी। इसके साथ ही ये समाचार बुलेटिन समाप्त हुआ।
1: हिंदी रे संवाद सुनिले रिले करि प्रसार कलु आकाशवाणी दिल्ली केन्द्र रु आकाशवाणी संबलपुर वर्तमान सुनंतु संबलपुरी न्यूज हेडलाइंस
2: आकाशवाणी संबलपुर याचिनिर मुख्य खबर संगे मुई तर्पण कुमार प्रधान। ପଶ୍ଚିମ ଏସିଆ ପରିସ୍ଥିତି ଆଉ ଭୂମଧ୍ୟ ସାଗରୀୟ ଇଲାକା ଥି ଭାରତର ସ୍ୱାର୍ଥବାବ୍ଦ ଜଡ଼ିତ ଭିନ୍ ଭିନ୍ ବିଷୟ ଥି ସାଇପ୍ରସ୍ର ରାଷ୍ଟ୍ରପତି ସାଙ୍ଗେ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଭାରତର ପରିଶ୍ରମୀ କୃଷକମାନଙ୍କ ଲଗାତାର ପ୍ରୟାସ ଲାଗି ଦେଶେ ଖୁବ୍ ପରିମାଣର ଖାଦ୍ୟଶସ୍ୟ ମହଜୁଦ ରହିଛି। ନୂଆଦିଲ୍ଲୀଠାରେ ଆୟୋଜି ଜାତୀୟ କୃଷି ସମ୍ମିଳନୀ ଖରିଫ୍ ଅଭିଯାନ 2026ର ଉଦ୍ଘାଟନୀ ଉତ୍ସବଟି ଯୋଗ ଦେଇକରି କହିଲେ କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଥି ଛାତ୍ରଛାତ୍ରୀମାନଙ୍କୁ ଅତ୍କା ଦକ୍ଷ କରବାର ଲକ୍ଷ୍ୟ ନେଇକରି କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକେ ବ୍ୟାପକ କରବାର ଲାଗି ସରକାର ପ୍ରୟାସ ଜାରି ରଖିଛନ୍। ସୂଚନା ଦେଲେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନତି 12 ରାଜ୍ୟକେ ଦିଆଗଲା 10,000 କୋଟିରୁ ଅତ୍କା ଟଙ୍କା। ସୂଚନା ଦେଲେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଇବାର ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଟା ହେବା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ଅନ୍ସ୍କ୍ରିନ୍ ମାର୍କିଂ ପ୍ରଣାଳୀକେ ଆଧୁନିକ ଆଉ ପ୍ରଗତିଶୀଲ ପଦକ୍ଷେପ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଇଜେ ଆଜି ଭିନ୍ ଭିନ୍ ଜାଗାନୁ ପାଲିତ ହୋଇଯାଇଛେ ଇଦ୍ ଉଲ୍ ଜୁହା ପରବ। ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବା ବାର୍ତ୍ତା ନେଇକରି ଆଜି ପାଳନ କରାଗଲା ବିଶ୍ୱ ରକ୍ତ କର୍କଟ ଦିବସ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକେ ପ୍ରୋତ୍ସାହନ ଦେବାର ଉଦ୍ଦେଶ୍ୟ ଆଜି ପାଳନ କରାଗଲା ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ରାଜା ଆଇବା ଦିନେ ଡିଜେଲ ବୋର୍ଡ ବଦଲା ବିଦ୍ୟୁତ୍ ଚାଲିତ ଇଭି ବୋର୍ଡ ଚାଲିବା ବୋଲି ସୂଚନା ଦେଲା ପର୍ଯ୍ୟଟନ ବିଭାଗ। ପହିଲା କ୍ଷେପେ ହୀରାକୁଦ ଭିତରକନିକା କୋଲାପ ଆଉ ବରକୁଲ ନୁ ଚାଲିବା ଇଭି ବୋର୍ଡ। ବରଗଡ଼ ଜିଲ୍ଲାନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ହୋଇଯାଇଛି ତାଲିମ କାର୍ଯ୍ୟକ୍ରମ। ଇଂଲଣ୍ଡ ଗସ୍ତି ଥିବାର ଭାରତୀୟ ମହିଳା ଦଳ କ୍ରିକେଟ୍ ଦଳ ଆଜି ପହଲା ଟି20 ମ୍ୟାଚ୍ ଖେଳୁଛନ୍। ଟସ୍ ଜିତିକରି ଇଂଲଣ୍ଡ ମହିଳା ଦଳ ବୋଲିଂର ନେଲା ନିଷ୍ପତ୍ତି। ଆଜିର ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର
1: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍ଲାଇନ୍ସ ଆକାଶବାଣୀ ସମ୍ବଲପୁର। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି ସକାଳ 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଂ। 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ବନୀକରଣ ପରିବେଶ ଉପରେ ପ୍ରଭାବ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। 7:35 ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, ଶିଳ୍ପୀ ବିବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ, ଗୀତ ରଚନା ସନ୍ଥକବି ଭୀମ ଭୋଇ। ସମ୍ବଲପୁରୀ ଗୀତ 7:50 ଏବଂ 8:30। 8:45 ଶୁଣିବେ ସୁଗମ ସନ୍ତର କାର୍ଯ୍ୟକ୍ରମ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଦିନ 12:00। ଦିନ 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସନ୍ତର